ଆଜିପରି ଦିବସ ପାଳନର ଗୁରୁତ୍ୱ ହେଉଛି ଧର୍ମ କିମ୍ବା ବୟସ ନିର୍ବିଶେଷରେ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅଧିକାର ବା ସେକ୍ସୁଆଲ୍ ଆଣ୍ଡ ପ୍ରଡକ୍ଟିଭ୍ ହେଲ୍ଥ ଆଣ୍ଡ ରାଇଟ୍ସ ଭଳି ବିଷୟଗୁଡ଼ିକ ଉପରେ ବିଶ୍ୱବ୍ୟାପୀ ମହିଳାମାନଙ୍କୁ ଶିକ୍ଷା ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଧ୍ୟାନ ଦେଇ ସେମାନଙ୍କର ସ୍ୱାସ୍ଥ୍ୟର ସୁସ୍ଥତା ପ୍ରତି ନିଜର ଦାୟିତ୍ୱକୁ ସଜାଗ ରହିବା।

ପ୍ରତିବର୍ଷ ଓମେନ୍ସ ଗ୍ଲୋବାଲ୍ ନେଟୱାର୍କ ଫର୍ ପ୍ରଡକ୍ଟିଭ୍ ରାଇଟ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସେକ୍ସୁଆଲ୍ ଆଣ୍ଡ ପ୍ରଡକ୍ଟିଭ୍ ହେଲ୍ଥ ଆଣ୍ଡ ରାଇଟ୍ସ ସମସ୍ୟା ଉପରେ କାର୍ଯ୍ୟ କରିବାର ଆହ୍ୱାନ କରିଥାଏ ଏବଂ ଏଥିପାଇଁ ଏହାର ସଦସ୍ୟ ଏବଂ ଅଂଶୀଦାରମାନଙ୍କ ସହିତ ଯୋଗାଯୋଗ କରେ। ସେଗୁଡ଼ିକୁ ସମସ୍ତ ସଦସ୍ୟ ଏବଂ ଅଂଶୀଦାରମାନଙ୍କ ନିକଟରେ ପ୍ରସାରିତ କରାଯାଏ।

1987 ମସିହାରେ କୋଷ୍ଟାରିକାଠାରେ ଓମେନ୍ସ ଗ୍ଲୋବାଲ୍ ନେଟୱାର୍କ ଫର୍ ପ୍ରଡକ୍ଟିଭ୍ ରାଇଟ୍ସ ବା WGNRR ସଦସ୍ୟମାନଙ୍କର ଏକ ବୈଠକରେ ମେ ମାସ 28 ତାରିଖକୁ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟ ଦିବସ ଭାବରେ ଘୋଷଣା କରାଯାଇଥିଲା। ସେବେଠାରୁ ମଇ ମାସ 28 ତାରିଖ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ହୋଇଛି ଏବଂ ମହିଳା ଏବଂ ସ୍ୱାସ୍ଥ୍ୟ ଗୋଷ୍ଠୀଗୁଡ଼ିକ ଦ୍ୱାରା ବିଶ୍ୱବ୍ୟାପୀ କାର୍ଯ୍ୟକଳାପ ଅନୁଷ୍ଠିତ ହେଉଛି, ଯାହା ମହିଳାମାନଙ୍କ ସ୍ୱାସ୍ଥ୍ୟର ଉନ୍ନତିକରଣରେ ସହାୟକ ହୋଇପାରିଛି।

ମଇ ମାସ 28 ତାରିଖ ଏକ ସ୍ୱତନ୍ତ୍ର ଦିନ ଯେଉଁଦିନ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରେ। ତେଣୁ ଏହା ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଉନ୍ନତିକୁ ପାଳନ କରିବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଶାସକ, ରାଷ୍ଟ୍ରପତି, ରାଜ୍ୟପାଳ, ସଂସଦ ସଦସ୍ୟ ଏବଂ ଆନ୍ତର୍ଜାତୀୟ ଏଜେନ୍ସି ଓ ଲାଭଦାୟକ କମ୍ପାନୀଗୁଡ଼ିକୁ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ଅଧିକାର ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମନେ ପକାଇବାର ଏକ ଅବସର ପ୍ରଦାନ କରିଥାଏ।

ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୟୁକ୍ତି 317.5 ମିଟର ସାଙ୍ଗେ 945 କିଲୋଜ୍ ଆର୍ ଏଫ୍ଏମ୍ 101 ମେଗାହର୍ଜତି ଆଉର୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଜରିଏ ଶ୍ରୋତାବନ୍ଧୁ ସମୟ ସକାଳ 10:30 ପ୍ରଚାର କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତକ୍ରମଟି ସାଥିଆ ସିନେମାର ଗୀତ ଗୀତମାନଙ୍କୁ ରଚନା କରିଛନ୍ ଗୁଲଜାର ସଙ୍ଗୀତ ସଜେଇଛନ୍ ଏଆର୍ ରହମାନ କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍ କଣ୍ଠ ଦେଇଛନ୍ ସୋନୁ ନିଗମ

0: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।
1: ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11-3 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ, କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ, କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ସବୁବେଳେ ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ।

0: ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା।
1: ଆକାଶବାଣୀ ସମ୍ବଲପୁର ଶ୍ରୋତବନ୍ଧୁ, କିଛି କାରଣବଶତଃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ହ୍ୟାଲୋ ଡକ୍ଟର ଲାଇଭ୍ ଫୋନ୍ ଇନ୍ ପୁନଃ ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ କରିପାରୁ ନଥିଲୁ, ସେଥିପାଇଁ ଆପଣମାନେ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ। ବର୍ତ୍ତମାନ ଶୁଣନ୍ତୁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାସ୍ଥ୍ୟ ସମ୍ପର୍କିତ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆଜିର ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଆମେ ରଖିଛୁ ଅଣ୍ଟାପିଠି ଯନ୍ତ୍ରଣାର କାରଣ ଓ ତା'ର ପ୍ରତିକାର। ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଆଜି ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ସମ୍ବଲପୁରର କନ୍ସଲଟାଣ୍ଟ ଅର୍ଥୋପେଡ଼ିକ୍ ସର୍ଜନ ଡକ୍ଟର ସୁମିତ କୌଶିକ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଆପଣମାନଙ୍କର ପ୍ରଶ୍ନ ପଚାରିବା ପାଇଁ ଆମର 2ଟି ଟେଲିଫୋନ୍ ନମ୍ବର ରହିଛି। ସେ ଟେଲିଫୋନ୍ ନମ୍ବରଗୁଡ଼ିକ ହେଲା 06632411231 କିମ୍ବା 06632411240କୁ ଫୋନ୍ କରି ଆପଣମାନେ ଡାକ୍ତରଙ୍କର ପରାମର୍ଶ ନେଇପାରିବେ। ତେବେ ବିଷୟ ଆମର ରହିଛି ଅଣ୍ଟାପିଠି ଯନ୍ତ୍ରଣାର କାରଣ ଓ ତା'ର ପ୍ରତିକାର। ତେବେ ଶ୍ରୋତାବନ୍ଧୁ, ଏ ସମ୍ପର୍କରେ ଆପଣମାନେ ନିଶ୍ଚିତ ଭାବରେ ଆଶା କରିବୁ ଆପଣମାନଙ୍କର ବିଭିନ୍ନ ଯେଉଁ ଅସୁବିଧା ରହିଛି ତାକୁ ଡାକ୍ତରଙ୍କର ସହିତ ଆପଣ ଯୋଗାଯୋଗ କରିକି ତାଙ୍କର ପରାମର୍ଶ ନେଇପାରିବେ। ତେବେ ଡକ୍ଟର କୌଶିକ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ, ନମସ୍କାର।
3: ଧନ୍ୟବାଦ, ନମସ୍କାର ସମସ୍ତଙ୍କୁ। ଆଜି ଅଲମୋଷ୍ଟ ପ୍ରତି ଘରେ କେହି ନା କେହି ବ୍ୟାକ୍ ପେନ୍ରେ ସଫର କରୁଛନ୍ତି। ପୂର୍ବରେ ଯାହା 50-60 ବର୍ଷରେ ଦେଖାଯାଉଥିଲା ସେହି କମ୍ପ୍ଲେନ୍ ଗୁଡ଼ା ଆଜି 30-20 ବର୍ଷ ୟଙ୍ଗଷ୍ଟର ମଧ୍ୟରେ ଦେଖାଯାଉଛି। ଏସବୁର ମୁଖ୍ୟ କାରଣ ହେଲା ଆମର ଲାଇଫଷ୍ଟାଇଲ୍ ଚେଞ୍ଜ।
2: ହଁ, ତ ଏଇଟା ଆରମ୍ଭ ତ ହେଇଗଲାଣି ଆମର ଏଇ କାର୍ଯ୍ୟକ୍ରମ, ଆଗକୁ ଆହୁରି ଆଲୋଚନା କରିବା। ଜଣେ ଶ୍ରୋତା ବନ୍ଧୁ ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ହ୍ୟାଲୋ
4: ହ୍ୟାଲୋ ଆଜ୍ଞା ନମସ୍କାର।
2: ହଁ ନମସ୍କାର, କିଏ କହୁଥିଲେ, ଟିକେ ଆପଣଙ୍କର ପରିଚୟ ଦେବେ।
4: ଆଜ୍ଞା, ବରଗଡ଼ କଟାପାଲି ସ୍ୱର୍ଣ୍ଣ ପ୍ରଭାକର କହୁଛି।
2: ହଁ ସ୍ୱର୍ଣ୍ଣ ପ୍ରଭା ମ୍ୟାଡ଼ାମ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଜି କାର୍ଯ୍ୟକ୍ରମରେ ଅଛନ୍ତି ଡାକ୍ତର ସୁମିତ କୌଶିକ। ତ କ'ଣ ପ୍ରଶ୍ନ ରହିଛି ଆପଣଙ୍କର?
4: ଆଜ୍ଞା ଡାକ୍ତର, ଆଜ୍ଞା ନମସ୍କାର।
3: ନମସ୍କାର ସ୍ୱର୍ଣ୍ଣ ପ୍ରଭା, କୁହନ୍ତୁ।
4: ଆଜ୍ଞା, ଆଜିର ଯାହା ପ୍ରସଙ୍ଗ ଅଛି ଆଜ୍ଞା, ବିଷୟଟା ତ ନିଶ୍ଚିତ ଆଜି ସମସ୍ତଙ୍କୁ ସେଇ ଅଣ୍ଟା ପିଠିର ଦରଦ ପ୍ରାୟ ସମସ୍ତଙ୍କର ଦେଖାଯାଉଛି, ଛୋଟରୁ ବଡ଼ ପର୍ଯ୍ୟନ୍ତ। ତ ଆଜ୍ଞା ମୋର ପ୍ରଶ୍ନ ହେଲା, ମୋର ବି ସେମିତି ହେଇଛି କି ଅଣ୍ଟା ବହୁତ ଦିନ ହେଲା ଏମିତି ମୁଁ ଦେଖାଯାଉଛି, କିନ୍ତୁ ଡକ୍ଟରଙ୍କୁ ଦେଖାଉଛି କିନ୍ତୁ ମୁଁ ସେମିତି କିଛି ସେ ଏକ୍ସରେ କରିନି କି କିଛି ନାହିଁ ଏମିତି।

0: ଉପରେ ଉପରେ ଦେଖେଇକି ମେଡିସିନ ଦେଇ ଦିଅନ୍ତି ତ ଆଉ ବହୁତ ଦିନ ହେଲା ମୋର ଅଣ୍ଟ ଅଣ୍ଟାରେ ଯନ୍ତ୍ରଣା ହଉଛି ଆଉ ବେଳେ ବେଳେ ପିଠିରେ ବି ଯନ୍ତ୍ରଣା ହୁଏ ଶୋଇଥିଲେ ତ ସେଥିର କାରଣ କଣ ଆଉ ଯଦି ଡକ୍ଟରଙ୍କୁ ଦେଖାଇଲେ ସେ ବି ଏକ୍ସରେ କି କଣ କିଛି କହୁନାହାନ୍ତି ଉପରେ ଉପରେ ମେଡିସିନ ଲେଖି ଦଉଛନ୍ତି ଆମ ଗାଁ ହସ୍ପିଟାଲରେ ବି ଗୋଟେ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ଅଛନ୍ତି ତ ତାର କେମିତି ପ୍ରତିକାର ଆଉ ତାର କେମିତି ଚିକିତ୍ସା ଅଛି ସେଇଟା ଆଜ୍ଞା ଟିକେ କହିବେ।
1: ସୋନପ୍ରଭା ଆପଣ କ୍ୱେଶ୍ଚନ ବହୁତ ଭଲ। ଏମିତି ବହୁତ ଗୁଡ଼ା ପେସେଣ୍ଟ ଅଛନ୍ତି ଯେମାନେ ଏମିତି ବହୁତ ଲଙ୍ଗ ଟର୍ମ ହେଲାନି ଏମିତି ପ୍ରୋବ୍ଲେମ ସହିତ ଏକ୍ସପିରିଏନ୍ସ ଅଛି ତାଙ୍କର। ମୁଁ କହିବି ଆପଣଙ୍କର ଯେତେ ଗୋଟେ ଏକ୍ସରେର ଗୋଟେ ଜଷ୍ଟ ଗୋଟେ ମିନିମାଲ ପାର୍ଟ ହେଲା, ଆମେ ଜଷ୍ଟ ଆପଣଙ୍କ ସ୍ପାଇନ୍ର ଆଲାଇନମେଣ୍ଟ ଦେଖିବା ପାଇଁ କି ଆପଣଙ୍କର ଆର୍କିଟେକ୍ଚର ବୋନ୍ର କେମିତି କ୍ୱାଲିଟି ଅଛି ସେଟା ଦେଖିବା ପାଇଁ ଆମେ କରୁ ଏକ୍ସରେଟା। ବଟ୍ ଯେତେ ଯାଇ ଆପଣଙ୍କ ରୋଗ ଜଣାପଡ଼ିନି, ଯେମିତି ଆପଣଙ୍କ ବୟସ କେତେ ଅଛି ଏବେ? ହଁ, ଆକ୍ଚୁଆଲି ଫିମେଲ ମାନଙ୍କରେ ଟିକେ ଅଧିକ ଇସା ଦେଖାଯାଏ, କାହିଁକି ତାଙ୍କର ଯେମିତି ମାସିକା ବନ୍ଦ ହୁଏ ତା ପରଠୁ ତାଙ୍କର ଆକ୍ଚୁଆଲି ବଡ଼ିର ଟିକେ ଯେମିତି ବୋନ୍ କ୍ୱାଲିଟି କମିବା ଷ୍ଟାର୍ଟ ହୁଏ, ତାକୁ ଆମେ ପୋଷ୍ଟ ମେନୋପଜାଲ ଅଷ୍ଟୋପୋରୋସିସ୍ କହୁ ହେଲା। ସେମିତି ବହୁତ ଗୁଡ଼ା ଆଉ ରୋଗ ଅଛି ଯେମିତି ମାଂସ ୱିକ୍ ହେବା ହେଲା, ଆଉ ଆପଣଙ୍କର ଡାଏଟ୍ଟା ଆଉ ହରମୋନ୍ ଏସବୁ ମ୍ୟାଟର କରେ ହେଲା। ତ ଯେତେ ଯାଏଁ ଆପଣଙ୍କ ରୋଗର ମେନ୍ କଜ୍ ଜଣାପଡ଼ୁନି, ଯେମିତି ବହୁତ କମ୍ ଆପଣଙ୍କ ରୋଗ ଏଇଟା ବହୁତ ଦିନର ଅଛି ହେଲା, ତ ଗୋ ବି ପେନ୍ ଯେଉଁଟା ବହୁତ ଲମ୍ବା ଟାଇମ୍ ଯାଏଁ ଅଛି ତାକୁ ପୁରା ପ୍ରପର୍ ଇଭାଲୁଏସନ୍ ଦରକାର ହେଲା। ଖାଲି ଏକ୍ସରେରେ କେବେ ଜଣାପଡ଼େନି ହେଲା, ପେସେଣ୍ଟକୁ ଆଜ୍ ଏ ହୋଲ୍ ଦେଖାଯିବାକୁ ପଡ଼ିବ। ଆପଣଙ୍କ ଯଦି ଗୋଟେ ଜିନିଷ ଯାହା ମେଡ଼ିସିନ୍ ଖାଇକି ଠିକ୍ ହେଉନି, କେବେ ବି ମେଡ଼ିସିନ୍ ସବୁ ଜିନିଷର ଟ୍ରିଟମେଣ୍ଟ ନାହିଁ ହେଲା। ବହୁତ ରୋଗ ଖାଲି ଲାଇଫଷ୍ଟାଇଲ୍ ଚେଞ୍ଜରେ ହିଁ ଠିକ୍ ହେଇଯାଏ, ବହୁତ ରୋଗ ମେଡ଼ିସିନରେ ବି ଠିକ୍ ହେବ। ଆଉ ଯଦି ମେଡ଼ିସିନରେ ଠିକ୍ ହେଉନି ତ ଆପଣଙ୍କ ଗୋଟେ ପ୍ରପର୍ ଅର୍ଥୋପେଡ଼ିକ୍ ସର୍ଜନ୍ କି ସ୍ପାଇନ୍ ସର୍ଜନ୍ ପାଖକୁ ଯାଇକି ଇଭାଲୁଏଟ୍ ହେବାକୁ ପଡ଼ିବ। ବହୁତ ଟାଇମ୍ ଆପଣଙ୍କୁ ହରମୋନ୍ ରିପ୍ଲେସମେଣ୍ଟ ବି ନେବାକୁ ପଡ଼େ ହେଲା। ତ ଆପଣ ଯଦି ଆପଣଙ୍କ ନିଜ ପାଖରେ ଯଦି ଅଛନ୍ତି କି କେଉଁ ଅର୍ଥୋପେଡ଼ିକ୍ ସର୍ଜନ୍ ପାଖକୁ ଯାଇକି ଆପଣଙ୍କୁ କନସଲ୍ଟ କରିବା କଥା, ଆପଣଙ୍କ ବିଭିନ୍ନ ପ୍ରକାର ଇନ୍ଭେଷ୍ଟିଗେସନ୍ ହେବ, ତାପରେ ହିଁ ଆମେ ସେଇଟା ଗୋଟେ ପ୍ରମାଣ ପହଞ୍ଚି ପାରିବୁ କି କ'ଣ ରୋଗ ଅଛି।
2: ତ ଧନ୍ୟବାଦ ମ୍ୟାଡ଼ାମ, ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ ପାଇଯାଇଛନ୍ତି। ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ,
3: ଆଜ୍ଞା ନମସ୍କାର।
2: ହଁ ନମସ୍କାର, କିଏ କହୁଥିଲେ ଆଜ୍ଞା ଟିକେ କହିବେ ପରିଚୟଟା?
3: ଲକ୍ଷ୍ମୀ ନାରାୟଣ ବାବା କହୁଥିଲେ, ସେଣ୍ଡଲ ସୁବର୍ଣ୍ଣପୁର।
2: ଆଚ୍ଛା ଲକ୍ଷ୍ମୀ ବାବୁ, ପ୍ରଶ୍ନ କାଣା?
3: ପ୍ରଶ୍ନ ହଉଛି ଆଜ୍ଞା, ସେ ଅଣ୍ଟା ପିଠି ଯନ୍ତ୍ରଣା ଯେନ୍ ଆସି ଆଜ୍ଞା, ଏଇଟା ଅନେକ ସମୟରେ ବାତ ବି ହେବା ବାତ ବି କହେସନ୍, ମାନେ ସେଟା କ୍ଲିୟର ହେଇପାରୁଛି ପାରବା କି ନାଇଁ ଆଜ୍ଞା? ସେ ବାତ ଯେନ୍ଟା ବୋଲୁଛନ୍, କେତେ ଲୋକ ବାତ ତ ହୁଏନି ଛାଡ଼ବାର ବୋଲୁଛନ୍।
2: ଆଚ୍ଛା,
3: ଯଦି ଛୋଟ ଛୁଆ ମାନେ ଯଦି ଅଣ୍ଟା ଯନ୍ତ୍ରଣା ହେଲେ ଆଜ୍ଞା, ଆମେ କେନ୍ତା ଜାଣି ପାରବା ଆଜ୍ଞା?
2: ତ ଇନେ ଡାକ୍ତର କୌଶିକ ଆଜ୍ଞା ଅଛନ୍, ତ ଯେନ୍ ଯନ୍ତ୍ରଣା ହେସି ସେଟା ବାତ କହେସନ୍ କି କାଣା ସେ କଥା ବି ଟିକେ କହିବେ, ଆଉ ଛୋଟ ଛୁଆର କେନ୍ତା ଆମେ ଜାଣିପାରମା ସେ କଥା ବି କହିବେ।
3: ନମସ୍କାର
1: ନମସ୍କାର। ଦେଖନ୍ତୁ, ମୁଁ ପେସେଣ୍ଟକୁ ଯେତେ ଯାଏଁ ଦେଖିନି ମୁଁ ଆପଣଙ୍କୁ ସିଓର ତ କହିପାରିବିନି ହେଲା କି କ'ଣ ହେଇଥିବ, ବଟ୍ ମୁଁ ଆପଣଙ୍କୁ ଜେନେରାଲି କହିପାରିବି କି ଯେମିତି ଛୋଟ ଛୁଆର ଯଦି ଗୋଟେ ଲୋ ଆମର ଅଣ୍ଟା ବଥା ହେଉଛି ହେଲା, ତ ଏଇସବୁ ଜିନିଷରେ ଆପଣ ବାତ ରୋଗ ବି ହେଇପାରେ ହେଲା। ବାତ ରୋଗରେ ବି ଅଣ୍ଟା ହେଲା ଆମର ଏଇସବୁ ପିଠିରେ ବଥା ହୁଏ, ତାକୁ ଆମେ ସ୍ପଣ୍ଡାଲ ଆର୍ଥ୍ରୋପାଥି କହୁ ହେଲା, ଯେଉଁଥିରେ କି ଆପଣ ରକ୍ତରେ ଅସୁବିଧା ଥାଏ ଯାହା ପାଇଁ ଆଣ୍ଟିବଡ଼ି ତିଆରି ହୁଏ ହେଲା, ଆର୍ ଇନ୍ଫ୍ଲାମେସନ୍ ହୁଏ ତା ପାଇଁ ବଥା ହୁଏ, ଆଉ ସେଇଟା ଟ୍ରିଟେବଲ, ତାକୁ ରେଗୁଲାରଲି ମେଡ଼ିକେସନ୍ ନେବାକୁ ପଡ଼େ ଆଉ ସେଇଟା ଟ୍ରିଟେବଲ। ବଟ୍ ତାକୁ ଜାଣିବା ପାଇଁ ଆମେ ରକ୍ତ ପରୀକ୍ଷା କରିବାକୁ ପଡ଼େ ହେଲା, ଆଉ ଆପଣଙ୍କ ଏକ୍ସରେରେ ବି ଆମକୁ କିଛି ସାଇନ୍ ଦେଖାଯାଏ, ଯେମିତି ଆପଣଙ୍କ ଗୋଟେ ଜଏଣ୍ଟ ଗୁଡ଼ା ଫ୍ୟୁଜ୍ ହେବାଟା, ସେଠି ଆପଣଙ୍କ ପେନ୍ ଜଏଣ୍ଟ ପାଖରେ ପେନ୍ ଆମେ କ୍ଲିନିକାଲି ଦେଖୁ, ବହୁତ ବିଭିନ୍ନ ପ୍ରକାର ଟେଷ୍ଟ ଅଛି କ୍ଲିନିକାଲି ବି ଆଉ ରକ୍ତ ପରୀକ୍ଷା ବି, ଯେଉଁଥିରେ ଆମେ ଜାଣିପାରିବୁ କି ଆପଣଙ୍କ ବାତ ପାଇଁ ହେଉଛି ନା ଆପଣଙ୍କ ଜିନିଷ ଟେକିବା ପାଇଁ କି ଜେନେରାଲ ଗୋଟେ ବ୍ୟାକ୍ ପେନ୍ ହେଉଛି ହେଲା। ତ ସବୁ ଜିନିଷ କରିହେବ, ବଟ୍ ତା ପାଇଁ ରକ୍ତ ପରୀକ୍ଷା କରିବାକୁ ପଡ଼ିବ।
2: ତ ଧନ୍ୟବାଦ ଲକ୍ଷ୍ମୀ ବାବୁ। କୋଉ ଜାଗାରେ
3: କହୁଛି
1: ଅର୍ଥୋପେଡ଼ିକ୍ସରେ ଆମେ ଏଇଟା ଶିଖୁ ଫାର୍ଷ୍ଟ ଡେରୁ ଲାଷ୍ଟ ଯାଏଁ କି ଯେତେ ଥର ମୁଭମେଣ୍ଟ ଇଜ୍ ଭେରି ନେସେସରୀ ହେଲା, ମୁଭମେଣ୍ଟଟା ବହୁତ ଦରକାର। ଆପଣ ଯଦି ବସିକି ବି ରହିବେ ବହୁତ ଟାଇମ୍, ଆପଣଙ୍କ ମାଂସ ଗୁଡ଼ା ୱିକ୍ ହେଇଯାଏ ହେଲା, ସ୍ପାଇନ୍ ପଛପଟେ ବଡ଼ ବଡ଼ ମାଂସ ଥାଏ ଯାହା ୱିକ୍ ହେଇଯାଏ, ସେଥିପାଇଁ ରେଗୁଲାରଲି ଷ୍ଟ୍ରେଚିଂ କରିବା କଥା ହେଲା, ନହେଲେ ଆପଣଙ୍କ ୱିକ୍ ହେବ, ଆପଣ ବସିକି ବି କଥା ଲାଗିବ। ଛୋଟ ଛୁଆ

0: ପାଇଁ ଆପଣଙ୍କୁ ସବୁବେଳେ ବ୍ଲଡ୍ ରକ୍ତ ପରୀକ୍ଷା କରିବାକୁ ପଡ଼େ ଯଦି ବସିକି ବଥା ହେଉଛି ତାଙ୍କୁ, କାହିଁକି ବହୁତ ଟାଇମ୍ ଆମର ଆଡୋଲେସେଣ୍ଟ ଏଜ୍ରେ ଏଇସବୁ ସ୍ପଣ୍ଡାଇଲ ଆର୍ଥ୍ରୋପେଥି ଗୁଡ଼ା।
1: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ।
2: ନମସ୍କାର ଆଜ୍ଞା, ପୁଷ୍ପାଞ୍ଜଳି ଖମାରୀ କହୁଥିଲି ଲୋକକଲା ଗ୍ରାମ କୁମାରୀରୁ।
1: ନମସ୍କାର, ଆପଣ ଆମର ନିୟମିତ ଶୁଣୁଛନ୍ ଆକାଶବାଣୀ କାର୍ଯ୍ୟକ୍ରମ ମାନେ?
2: ଆଜ୍ଞା, ଆମେ ନିୟମିତ ଶ୍ରୋତା।
1: ଆଚ୍ଛା, ବୋଇଲେ କେନ୍ ଗୀତ ଶୁଣିବେ ଆଜି ପହିଲା କହୁନ।
2: ଆଜି ରଖିଲେ ଶିବ ମାରିବ କିଏ ପ୍ରଭୁ ଜାଣିନି ମୁଁ, ତୁମେ କିଏ ସେ ଗୀତଟା ଦେଇଦେବେ।
1: ଆଚ୍ଛା, କାମ କାଳ କରୁଛନ୍ ପୁଷ୍ପାଞ୍ଜଳି ଭଉଣୀ?
2: ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବରପାଲିରେ ମୁଁ ଗୁରୁମା ହିସାବରେ ଅଛି ଆଜ୍ଞା।
1: ଆଚ୍ଛା, ଶିକ୍ଷକତା କରୁଛନ୍ ନାଇ?
2: ଆଜ୍ଞା।
1: ଅହ, ପଢାପଢି କେତେ ଯାକେ ଆପଣଙ୍କର ଯାଇଛି? ଆଉ ସରକାରୀ ସ୍କୁଲରେ ଚେଷ୍ଟା ନାଇଁ କରି?
2: ନାଇଁ ନାଇଁ କରି।
1: ହଁ ହଁ, ବୋଲେ ସେନ ଜବ୍ ଆପଣଙ୍କର ଜବ୍ ସାଟିସ୍ଫାକ୍ସନ୍ ମିଳୁଛି କି ନାଇଁ? ଯେନ୍ କାମ ବି ଆମେ କର୍ମା ସେଠି ଯଦି ଆତ୍ମତୃପ୍ତି ମିଳିଲା ବୋଲେ ସେଟା ହିଁ ମହାନ ହେ। ଯାହା ହଉ, ବହୁତ ବଢ଼ିଆ। ଆଉ ଘରେ ସବୁ କିଏ କିଏ ଅଛନ୍?
2: ଘରେ ସବୁ ଆମର ସ୍ୱାମୀ ଅଛନ୍, ପୁଅ ଦୁଇଟା, ଆଉ ଏବେ ଶାଶୁ ଅଛନ୍ତି।
1: ଆଚ୍ଛା, ଆଜି ମକର ସଂକ୍ରାନ୍ତି ଲାଗି

0: 2411240 କୁ ଫୋନ୍ କରି ଆପଣମାନେ ଡାକ୍ତରଙ୍କର ପରାମର୍ଶ ନେଇପାରିବେ। ତେବେ ବିଷୟ ଆମର ରହିଛି ଅଣ୍ଟାପିଠି ଯନ୍ତ୍ରଣାର କାରଣ ଓ ତାର ପ୍ରତିକାର। ତେବେ ଶ୍ରୋତାବନ୍ଧୁ, ଏ ସମ୍ପର୍କରେ ଆପଣମାନେ ନିଶ୍ଚିତ ଭାବରେ ଆଶା କରିବୁ ଆପଣମାନଙ୍କର ବିଭିନ୍ନ ଯେଉଁ ଅସୁବିଧା ରହିଛି ତାକୁ ଡାକ୍ତରଙ୍କର ସହିତ ଆପଣ ଯୋଗାଯୋଗ କରିକି ତାଙ୍କର ପରାମର୍ଶ ନେଇପାରିବେ। ତେବେ ଡକ୍ଟର କୌଶିକ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ, ନମସ୍କାର।
1: ଧନ୍ୟବାଦ, ନମସ୍କାର ସମସ୍ତଙ୍କୁ। ଆଜି ଅଲମୋଷ୍ଟ ପ୍ରତି ଘରେ କେହି ନା କେହି ବେକ୍ ପେନ୍ରେ ସଫର କରୁଛନ୍ତି। ପୂର୍ବରେ ଯାହା 50-60 ବର୍ଷରେ ଦେଖାଯାଉଥିଲା ସେହି କମ୍ପ୍ଲେନ୍ ଗୁଡ଼ା ଆଜି 30-20 ବର୍ଷ ୟଙ୍ଗଷ୍ଟର ମଧ୍ୟରେ ଦେଖାଯାଉଛି। ଏସବୁର ମୁଖ୍ୟ କାରଣ ହେଲା ଆମର ଲାଇଫଷ୍ଟାଇଲ୍ ଚେଞ୍ଜ।
0: ହଁ, ତ ଏଇଟା ଆରମ୍ଭ ତ ହେଇଗଲାଣି ଆମର ଏଇ କାର୍ଯ୍ୟକ୍ରମ, ଆଗକୁ ଆହୁରି ଆଲୋଚନା କରିବା। ଜଣେ ଶ୍ରୋତା ବନ୍ଧୁ ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର।
0: ହଁ ନମସ୍କାର, କିଏ କହୁଥିଲେ, ଟିକେ ଆପଣଙ୍କର ପରିଚୟ ଦେବେ।
2: ଆଜ୍ଞା, ବରଗଡ଼ କଟାପାଲୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ହଁ ସ୍ୱର୍ଣ୍ଣ ପ୍ରଭା ମ୍ୟାଡ଼ାମ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଜି କାର୍ଯ୍ୟକ୍ରମରେ ଅଛନ୍ତି ଡାକ୍ତର ସୁନୀଲ ସୁମିତ କୌଶିକ। ତ କ'ଣ ପ୍ରଶ୍ନ ରହିଛି ଆପଣଙ୍କର?
2: ଆଜ୍ଞା ଡାକ୍ତର, ଆଜ୍ଞା ନମସ୍କାର।
1: ନମସ୍କାର ସ୍ୱର୍ଣ୍ଣ ପ୍ରଭା, କୁହନ୍ତୁ।
2: ଆଜ୍ଞା, ଆଜିର ଯାହା ପ୍ରସଙ୍ଗ ଅଛି ଆଜ୍ଞା, ବିଷୟଟା ତ ନିଶ୍ଚିତ ଆଜି ସମସ୍ତଙ୍କୁ ସେଇ ଅଣ୍ଟା ପିଠିର ଦରଦ ପ୍ରାୟ ସମସ୍ତଙ୍କର ଦେଖାଯାଉଛି, ଛୋଟରୁ ବଡ଼ ପର୍ଯ୍ୟନ୍ତ। ତ ଆଜ୍ଞା ମୋର ପ୍ରଶ୍ନ ହେଲା, ମୋର ବି ସେମିତି ହେଇଛି କି ଅଣ୍ଟା ବହୁତ ଦିନ ହେଲା ଏମିତି ମୁଁ ଦେଖାଯାଉଛି, କିନ୍ତୁ ଡକ୍ଟରଙ୍କୁ ଦେଖାଉଛି କିନ୍ତୁ ମୁଁ ସେମିତି କିଛି ସେ ଏକ୍ସରେ କରିନି କି କିଛି ନାହିଁ, ଏମିତି ଉପରେ ଉପରେ ଦେଖେଇକି ମେଡିସିନ ଦେଇ ଦିଅନ୍ତି। ତ ବହୁତ ଦିନ ହେଲା ମୋର ଅଣ୍ଟାରେ ଯନ୍ତ୍ରଣା ହଉଛି, ଆଉ ବେଳେ ବେଳେ ପିଠିରେ ବି ଯନ୍ତ୍ରଣା ହୁଏ ଶୋଇଥିଲେ। ତ ସେଥିର କାରଣ କଣ, ଆଉ ଯଦି ଡକ୍ଟରଙ୍କୁ ଦେଖାଇଲେ ସେ ବି ଏକ୍ସରେ କି କଣ କିଛି କହୁନାହାନ୍ତି, ଉପରେ ଉପରେ ମେଡିସିନ ଲେଖି ଦଉଛନ୍ତି। ଆମ ଗାଁ ହସ୍ପିଟାଲରେ ବି ଗୋଟେ ମେଡିସିନ ସ୍ପେଶାଲିଷ୍ଟ ଡକ୍ଟର ଅଛନ୍ତି, ତ ତାର କେମିତି ପ୍ରତିକାର ଆଉ ତାର କେମିତି ଚିକିତ୍ସା ଅଛି ସେଇଟା ଆଜ୍ଞା ଟିକେ କହିବେ।
1: ସୁନ୍ ପ୍ରଭା,

0: ଆପଣ କୋଶ୍ଚିନ୍ ବହୁତ ଭଲ। ଏମିତି ବହୁତ ଗୁଡ଼ା ପେସେଣ୍ଟ ଅଛନ୍ତି ଯେମାନେ ଏମିତି ବହୁତ ଲଙ୍ଗ ଟର୍ମ ହେଲାନି ଏମିତି ପ୍ରୋବ୍ଲେମ ସହିତ ଏକ୍ସପିରିଏନ୍ସ ଅଛି ତାଙ୍କର। ମୁଁ କହିବି ଆପଣଙ୍କର ଯେତେ ଗୋଟେ ଏକ୍ସରେର ଗୋଟେ ଜଷ୍ଟ ଗୋଟେ ମିନିମାଲ ପାର୍ଟ ହେଲା, ଆମେ ଜଷ୍ଟ ଆପଣଙ୍କ ସ୍ପାଇନ୍ର ଆଲାଇନମେଣ୍ଟ ଦେଖିବା ପାଇଁ କି ଆପଣଙ୍କର ଆର୍କିଟେକ୍ଚର ବୋନ୍ର କେମିତି କ୍ୱାଲିଟି ଅଛି ସେ ଦେଖିବା ପାଇଁ ଆମେ କରୁ ଏକ୍ସରେଟା। ବଟ୍ ଯେତେ ଯାଇ ଆପଣଙ୍କ ରୋଗ ଜଣାପଡ଼ିନି, ଯେମିତି ଆପଣଙ୍କ ବୟସ କେତେ ଅଛି ଏବେ?
1: ଆଜ୍ଞା, ମୋର 50+
0: ହଁ,
1: ହେଲାଣି।
0: ଆକ୍ଚୁଆଲି ଫିମେଲ ମାନଙ୍କରେ ଟିକେ ଅଧିକ ଇସା ଦେଖାଯାଏ, କାହିଁକି ତାଙ୍କର ଯେମିତି ମାସିକା ବନ୍ଦ ହୁଏ ତା ପରଠୁ ତାଙ୍କର ଆକ୍ଚୁଆଲି ବଡ଼ିର ଟିକେ ଯେମିତି ବୋନ୍ କ୍ୱାଲିଟି କମିବା ଷ୍ଟାର୍ଟ ହୁଏ, ତାକୁ ଆମେ ପୋଷ୍ଟ ମେନୋପୋଜାଲ ଅଷ୍ଟୋପୋରୋସିସ୍ କହୁ ହେଲା। ସେମିତି ବହୁତ ଗୁଡ଼ା ଆଉ ରୋଗ ଅଛି ଯେମିତି ମାଂସ ୱିକ୍ ହେବା ହେଲା, ଆଉ ଆପଣଙ୍କର
1: ଆଜ୍ଞା
0: ଡାଏଟ୍ଟା ଆଉ ହରମୋନ୍ ଏସବୁ ମ୍ୟାଟର କରେ ହେଲା। ତ ଯେତେ ଯାଏଁ ଆପଣଙ୍କ ରୋଗର ମେନ୍ କଜ୍ ଜଣାପଡ଼ୁନି, ଯେମିତି ବହୁତ କମ୍ ଆପଣଙ୍କ ରୋଗ ଏଇଟା ବହୁତ ଦିନର ଅଛି ହେଲା, ତ ଗୋ ବି
1: ଆଜ୍ଞା
0: ପେନ୍ ଯେଉଁଟା ବହୁତ ଲମ୍ବା ଟାଇମ୍ ଯାଏଁ ଅଛି ତାକୁ ପୁରା ପ୍ରପର୍ ଇଭାଲୁଏସନ୍ ଦରକାର ହେଲା। ଖାଲି ଏକ୍ସରେରେ କେବେ ଜଣାପଡ଼େନି ହେଲା, ପେସେଣ୍ଟକୁ ଆଜ୍ ଅ ହୋଲ୍ ଦେଖାଯିବାକୁ ପଡ଼ିବ। ଆପଣଙ୍କ ଯଦି ଗୋଟେ ଜିନିଷ ଯାହା ମେଡ଼ିସିନ୍ ଖାଇକି ଠିକ୍ ହେଉନି, କେବେ ବି ମେଡ଼ିସିନ୍ ସବୁ ଜିନିଷର ଟ୍ରିଟମେଣ୍ଟ ନାହିଁ ହେଲା।
1: ଆଜ୍ଞା
0: ବହୁତ ରୋଗ ଖାଲି ଲାଇଫଷ୍ଟାଇଲ୍ ଚେଞ୍ଜରେ ହିଁ ଠିକ୍ ହେଇଯାଏ, ବହୁତ ରୋଗ ମେଡ଼ିସିନରେ ବି ଠିକ୍ ହେବ। ଆଉ ଯଦି ମେଡ଼ିସିନରେ ଠିକ୍ ହେଉନି ତ ଆପଣଙ୍କୁ ଗୋଟେ ପ୍ରପର୍ ଅର୍ଥୋପେଡ଼ିକ୍ ସର୍ଜନ୍ କି ସ୍ପାଇନ୍ ସର୍ଜନ୍ ପାଖକୁ ଯାଇକି ଇଭାଲୁଏଟ୍ ହେବାକୁ ପଡ଼ିବ। ବହୁତ ଟାଇମ୍ ଆପଣଙ୍କୁ ହରମୋନ୍ ରିପ୍ଲେସମେଣ୍ଟ ବି ନେବାକୁ ପଡ଼େ ହେଲା। ତ ଆପଣ ଯଦି ଆପଣଙ୍କ ନିଜ ପାଖରେ ଯଦି ଅଛନ୍ତି କି କେଉଁ ଅର୍ଥୋପେଡ଼ିକ୍ ସର୍ଜନ୍ ପାଖକୁ ଯାଇକି ଆପଣଙ୍କୁ କନସଲ୍ଟ କରିବା କଥା, ଆପଣଙ୍କ ବିଭିନ୍ନ ପ୍ରକାର ଇନ୍ଭେଷ୍ଟିଗେସନ୍ ହେବ, ତାପରେ ହିଁ ଆମେ ସେଇଟା ଗୋଟେ ପ୍ରମାଣ ପହଞ୍ଚି ପାରିବୁ କି କ'ଣ ରୋଗ ଅଛି
1: ତ
0: ହେଲା।
1: ଧନ୍ୟବାଦ ମ୍ୟାଡ଼ାମ, ଆପଣଙ୍କର ପ୍ରଶ୍ନର ଉତ୍ତର ଆପଣ
0: ଆଜ୍ଞା,
1: ପାଇଯାଇଛନ୍ତି। ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍ତି, ନେଇଯିବା। ହ୍ୟାଲୋ,
2: ଆଜ୍ଞା ନମସ୍କାର।
1: ହଁ ନମସ୍କାର, କିଏ କହୁଥିଲେ ଆଜ୍ଞା, ଟିକେ କହିବେ ପରିଚୟଟା।
2: ଲକ୍ଷ୍ମୀ ନାରାୟଣ ମହା କହୁଥିଲେ, ସେଣ୍ଡଲ ସୁବର୍ଣ୍ଣପୁର।
1: ଆଚ୍ଛା ଲକ୍ଷ୍ମୀ ବାବୁ, ପ୍ରଶ୍ନ କାଣା?
2: ପ୍ରଶ୍ନ ହଉଛି ଆଜ୍ଞା, ସେ ଅଣ୍ଟା ପିଠି ଯନ୍ତ୍ରଣା ଯେନ୍ ଆସି ଆଜ୍ଞା, ଏଇଟା ଅନେକ ସମୟରେ ବାତ ବି ହେବା ବାତ ବି କହେସନ୍, ମାନେ ସେଟା କ୍ଲିୟର ହେଇପାରୁଛି ପାରବା କି ନାଇଁ? ସେ ବାପ ଯେନ୍ଟା ବୋଲୁଛନ୍, କେତେ ଲୋକର ବାପ ତ ହୁଏ ନି ଛାଡ଼ବାର ବୋଲୁଛନ୍।
1: ଆଚ୍ଛା, ଏଇ
2: ଆଉ ଯଦି ଛୋଟ ଛୁଆ ମାନେ ଯଦି ଅଣ୍ଟା ଯନ୍ତ୍ରଣା ହେଲେ ଆଜ୍ଞା, ଆମେ କେନ୍ତା ଜାଣି ପାରବା ଆଜ୍ଞା?
1: ତ ଇନେ ଡାକ୍ତର କୌଶିକ ଆଜ୍ଞା ଅଛନ୍, ତ ଯେନ୍ ଯନ୍ତ୍ରଣା ହେସି ସେଟା ବାତ କହେସନ୍ କି କାଣା ସେ କଥା ବି ଟିକେ କହିବେ, ଆଉ ଛୋଟ ଛୁଆର କେନ୍ତା ଆମେ ଜାଣିପାରମା ସେ କଥା ବି କହିବେ।
2: କୌଶିକ ଆଜ୍ଞା ନମସ୍କାର।
0: ନମସ୍କାର, ଦେଖନ୍ତୁ ମୁଁ ପେସେଣ୍ଟକୁ ଯେତେ ଯାଏଁ ଦେଖିନି ମୁଁ ଆପଣଙ୍କୁ ସିଓର ତ କହିପାରିବିନି ହେଲା କି କ'ଣ ହେଇଥିବ, ବଟ୍ ମୁଁ ଆପଣଙ୍କୁ ଜେନେରାଲି କହିପାରିବି କି ଯେମିତି ଛୋଟ ଛୁଆର ଯଦି ଗୋଟେ ବ୍ୟାକ୍ ଲୋ ଆମର ଅଣ୍ଟା ବଥା ହେଉଛି ହେଲା, ତ ଏଇସବୁ ଜିନିଷରେ ଆପଣ ବାତ ରୋଗ ବି ହେଇପାରେ ହେଲା। ବାତ ରୋଗରେ ବି ଅଣ୍ଟା ହେଲା ଆମର ଏଇସବୁ ପିଠିରେ ବଥା ହୁଏ, ତାକୁ ଆମେ ସ୍ପଣ୍ଡାଲ ଆର୍ଥ୍ରୋପାଥି କହୁ ହେଲା, ଯେଉଁଥିରେ କି ଆପଣ ରକ୍ତରେ ଅସୁବିଧା ଥାଏ ଯାହା ପାଇଁ ଆଣ୍ଟିବଡ଼ି ତିଆରି ହୁଏ ହେଲା, ଅର୍ ଇନ୍ଫ୍ଲାମେସନ୍ ହୁଏ ତା ପାଇଁ ବଥା ହୁଏ, ଆଉ ସେଇଟା ଟ୍ରିଟେବଲ, ତାକୁ ରେଗୁଲାରଲି ମେଡ଼ିକେସନ ନେବାକୁ ପଡ଼େ ଆଉ ସେଇଟା ଟ୍ରିଟେବଲ। ବଟ୍ ତାକୁ ଜାଣିବା ପାଇଁ ଆମେ ରକ୍ତ ପରୀକ୍ଷା କରିବାକୁ ପଡ଼େ ହେଲା, ଆଉ ଆପଣଙ୍କ ଏକ୍ସରେରେ ବି ଆମକୁ କିଛି ସାଇନ୍ ଦେଖାଯାଏ, ଯେମିତି ଆପଣଙ୍କ ଗୋଟେ ଜଏଣ୍ଟ ଗୁଡ଼ା ଫ୍ୟୁଜ୍ ହେବାଟା, ସେଠି ଆପଣଙ୍କ ପେନ୍ ଜଏଣ୍ଟ ପାଖରେ ପେନ୍ ଆମେ କ୍ଲିନିକାଲି ଦେଖୁ, ବହୁତ ବିଭିନ୍ନ ପ୍ରକାର ଟେଷ୍ଟ ଅଛି କ୍ଲିନିକାଲି ବି ଆଉ ରକ୍ତ ପରୀକ୍ଷା ବି, ଯେଉଁଥିରେ ଆମେ ଜାଣିପାରିବୁ କି ଆପଣଙ୍କ ବାତ ପାଇଁ ହେଉଛି ନା ଆପଣଙ୍କ ଜିନିଷ ଟେକିବା ପାଇଁ କି ଜେନେରାଲ ଗୋଟେ ବ୍ୟାକ୍ ପେନ୍ ହେଉଛି ହେଲା। ତ ସବୁ ଜିନିଷ କରିହେବ, ବଟ୍ ତା ପାଇଁ ରକ୍ତ ପରୀକ୍ଷା କରିବାକୁ ପଡ଼ିବ।
1: ତ ଧନ୍ୟବାଦ ଲକ୍ଷ୍ମୀ ବାବୁ ଆପଣଙ୍କର।
2: ଗୋଟେ କଥା ଆଜ୍ଞା, ଯଦି ଏବେ ସାଧା ସାଧା ବି ଯେନ୍ ଅଣ୍ଟା ମାନେ ଦରଜ ହଉଛି ଆଜ୍ଞା, ସେଥିରେ କାରଣଟା କଣ ଆଜ୍ଞା? ହେନ୍ତି ବି ଜଣେ ସାଧା ସାଧା ବି ଯେନ୍ ହଉଛି,
0: କୋଉ ଜାଗାରେ?
2: ଆମେ ସାଧା ଯଦି ଜଣେ
0: ହଁ ହଁ
2: କିଛି କାମ ନ କରି ମଧ୍ୟ ଅଣ୍ଟା ବ୍ୟଥା ହଉଛି, ତାହେଲେ ସେଥିରେ କାରଣଟା କଣ ଆଜ୍ଞା? ସେଟା
0: ହଁ
2: କଲେ କିମ୍ବା କଣ
0: ଆପଣ
2: କହିଲେ ଅଣ୍ଟା
0: କହୁଛି, ଅର୍ଥୋପେଡ଼ିକ୍ସରେ ଆମେ ଏଇଟା ଶିଖୁ ଫାର୍ଷ୍ଟ ଡେରୁ ଲାଷ୍ଟ ଯାଏଁ କି ଯେତେ ଥର ମୁଭମେଣ୍ଟ ଇଜ୍ ଭେରି ନେସେସରି ହେଲା, ମୁଭମେଣ୍ଟଟା ବହୁତ ଦରକାର। ଆପଣ ଯଦି ବସିକି ବି ରହିବେ ବହୁତ ଟାଇମ୍, ଆପଣଙ୍କ ମାଂସ ଗୁଡ଼ା ୱିକ୍ ହେଇଯାଏ ହେଲା, ସ୍ପାଇନ୍ ପଛପଟେ ବଡ଼ ବଡ଼ ମାଂସ ଥାଏ ଯାହା ୱିକ୍ ହେଇଯାଏ, ସେଥିପାଇଁ ରେଗୁଲାରଲି ଷ୍ଟ୍ରେଚିଂ କରିବା କଥା ହେଲା, ନହେଲେ ଆପଣଙ୍କ ୱିକ୍ ହେବ, ଆପଣ ବସିକି ବି ବଥା ଲାଗିବ। ଛୋଟ ଛୁଆ ପାଇଁ ଆପଣଙ୍କୁ ସବୁବେଳେ ବ୍ଲଡ଼ ରକ୍ତ ପରୀକ୍ଷା କରିବାକୁ ପଡ଼େ ଯଦି ବସିକି ବଥା ହେଉଛି ତାଙ୍କୁ, କାହିଁକି ବହୁତ ଟାଇମ୍ ଆମର
3: ଶୁଣୁଥିଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜିର ବିଷୟ ଥିଲା ଅଣ୍ଟା ପିଠି ଯନ୍ତ୍ରଣା। ଉତ୍ତର ଦେଉଥିଲେ ଡକ୍ଟର ସୁମିତ କୌଶିକ, ସଂଯୋଜନା ସନ୍ତୋଷ ପେ। ଆକାଶବାଣୀ ସମ୍ବଲପୁର ସମୟ ଦିନରେ 11 ବାଜିବା सुनुनी।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଥି ଏଥର ତେଜରାଜ ନାୟକର କଣ୍ଠ ଥି ଶୁଣୁନି ଗୀତ। ଗୀତ ରଚନା ନିତ୍ୟାନନ୍ଦ ସାହୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ନାରାୟଣ ଡଞ୍ଚେନାଙ୍କର କଣ୍ଠତି ସୁନ୍ଦରମଣି ଡଞ୍ଚେନାଙ୍କ ରଚନା ତ ଶୁଣୁନି ଗୀତ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଥିଲା ଏଥର ସ୍ନିଗ୍ଧାରାଣୀ ଜଣାଙ୍କର କଣ୍ଠତି, ଦିଗ୍ପତି ପାଣ୍ଡେଙ୍କ ରଚନା। ତ ଶୁଣୁନି ଗୀତ।

ଇନା ଶେଷ କରୁଛୁ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। କଣ୍ଠଦାନ କଲେ ପଦ୍ମଲୋଚନ ଦାସ, ତେଜରାଜ ନାୟକ, ନାରାୟଣ ଡନସେନା, ସ୍ନିଗ୍ଧାରାଣୀ ଜେନା ଆଉର୍ ଦୟାନିଧି କୁମ୍ଭାର। ଗୀତ ରଚନା ତେଜରୁ ବାରିକ, ନିତ୍ୟାନନ୍ଦ ସାହୁ, ସୁନ୍ଦରମଣି ଡନସେନା, ଦିଗ୍ପତି ପାଣ୍ଡେ ଆଉର୍ ସୌରଭ ପ୍ରଧାନ। ଆକାଶବାଣୀ ସମ୍ବଲପୁର।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: শ্রোতা বন্ধু, আমি কথা হচ্ছে খুশি বিষয়ে। আইসবিল পশ্চিম ওড়শাতে ফের হেতে গরম আর তাপ গুরুদুটে অছে। সমকিরির জীবন গরম লাগি উথাল পুথাল কাণ কৌছন, পূর্থি জলুছে বাগি লাগুছে না। হলে ই গরম লাগি খরা ছুটি মিলি থেবার ছাত্রছাত্রী মানে ঘরে রহি করি লেম্বু সরবত, দহি সরবত, আইসক্রিমর মজা নেউছন। আর অধে ସମର ହୋଲିଡେ ମନାବାର ଲାଗି ନିଜର ପରିବାର ସାଙ୍ଗେ ବାହାରକେ ବୁଲି ଯାଇଛନ୍। ଇଟା ବିଲ୍ ତ ଖୁସ୍ ହେବାର ଜରିଆ ଏ ନା। ଏ କଥା ସାଙ୍ଗେ ଶୁନ୍ମା ସିନେମା ଦୁଲ୍ହନ ଓହି ଯୋ ପିୟାମନ ଭାଇର ଗୀତ, କଣ୍ଠ ଦେଇଛନ୍ ୟେଶୁ ଦାସ, ହେମନ୍ତ ଆଉ ବନଶ୍ରୀ ସେନଗୁପ୍ତା। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଖୁସି ବିନା ଜୀବନ ଅଧୁରା। ଆମରି ଖୋଲା ଝରକା କାର୍ଯ୍ୟକ୍ରମ ଥି ମଧୁର ଗୀତ ଶୁଣିକରି ଯେନ୍ତା ଆପଣମାନଙ୍କୁ ଖୁସି ମିଲ୍ସି, ଆସୁନ୍ ଏ କାର୍ଯ୍ୟକ୍ରମ ଥି ଆମେ ଫେର୍ ଗୋଟେ ମଧୁର ଗୀତ ଶୁଣମା, ଯେନ୍ଟାକି ଆପଣମାନଙ୍କର ମନକେ ଗୋଟେ ନୂଆ ଉତ୍ସାହ ଆନିଦେବା, ଟିକେ ଖୁସି ଆନିଦେବା। ଶୁଣମା ସିନେମା ଖୁନ୍ ଭରି ମାଙ୍ଗ ଇ ଗୀତ କଣ୍ଠ ଦେଇଛନ୍ ନିତିନ ମୁଖେ ସର୍ ସାଧନା ସର୍ଗମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ନିସ୍ତେ ଖୁସି ଖୁଜବାରଟା ଶିଖୁନ୍। ଯେନ୍ତା ଜଣେ ନିଜର କେନ୍ସି ସାଙ୍ଗ ସମ୍ପର୍କୀୟ ସାଙ୍ଗେ କିଛି ସମୟ କଥା ହେବାରଟା କି ନିଜେ କିଛି ସମୟ ଲାଗି ବସିକରି କପେ ଚା କି କଫି ପିଇବାରଟା ହଉ, ଇ ଛୋଟ ଛୋଟ କଥାଟି ତ ଖୁସି ଲୁକି କରି ଅଛେ। ଇ ଖୁସିକେ ଖୁଜୁନ୍, ପାଉନ୍, ହସୁନ୍। ଆଉ ଆମର କାର୍ଯ୍ୟକ୍ରମ ଥି ସୁନନ୍ ଗୀତ ସନମ ରେ ସିନେମା ଥୁ। କଣ୍ଠ ଦେଇଛନ୍ ଅମାଲ ମଲ୍ଲିକ, ଅରମାନ ମଲ୍ଲିକ ଆଉର୍ ପଲକ ମୁଚ୍ଛଲ। ଗୀତ ରଚନା ମନୋଜ ଯାଦବ, ସଙ୍ଗୀତ ଅମାଲ ମଲ୍ଲିକ।

0: ଇଲେକ୍ଟ୍ରିକ ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ପ୍ରକୃତିର ସବୁଠାରୁ ସୁନ୍ଦର କଳା ନାରୀ ବିଷୟରେ। ତାଙ୍କର ମୁହଁର ହସ ଯେପରି ସକାଳର ପ୍ରଥମ ସୂର୍ଯ୍ୟ କିରଣ, ତାଙ୍କର ଆଖିରେ ଲୁଚି ରହିଛି ଅନେକ କାହାଣୀ ଏବଂ ହୃଦୟରେ ଅଛି ଅସୁମାରୀ ସ୍ନେହ। ଏ କଥା ସହିତ ଶୁଣିବା କାର୍ଯ୍ୟକ୍ରମର ଏହି ଗୀତ। କଥାଚିତ୍ର ଅର୍ଜୁନ ପଣ୍ଡିତ, କଣ୍ଠ ଦେଇଛନ୍ତି ଦଲେର ମେହେନ୍ଦି ଏବଂ ଅଲକା ୟାଗ୍ନିକ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଦିଲୀପ ସେନ ଏବଂ ସମୀର ସେନ।

ନାରୀ ତାଙ୍କର ସୌନ୍ଦର୍ଯ୍ୟ କେବଳ ରୂପରେ ନୁହେଁ, ବରଂ ତାଙ୍କର ସ୍ନେହ ମମତା ଏବଂ ବ୍ୟକ୍ତିତ୍ୱରେ ଥାଏ। ଯେତେବେଳେ ସେ ଚାଲନ୍ତି, ଲାଗେ ଯେପରି ପ୍ରକୃତି ନିଜେ ତାଙ୍କ ପାଦ ତଳେ ନୃତ୍ୟ କରୁଛି। ଅସମରେ ସ୍ନେହ ଅଜାଡ଼ି ଦିଅନ୍ତି ସେ ଏହି ସାରା ଦୁନିଆରେ। ଏଥିସହିତ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ବାଦଶା କଥାଚିତ୍ରରୁ କଣ୍ଠ ଦେଇଛନ୍ତି ଅଭିଜିତ ଏବଂ ସାଥୀ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ପ୍ରକୃତିର ସବୁଠାରୁ ସୁନ୍ଦର କଳା ନାରୀ ବିଷୟରେ କଥା ହେଉଥିଲେ। ଏହି ସୌନ୍ଦର୍ଯ୍ୟର ସ୍ମୃତିକୁ ମନରେ ରଖି ଚାଲନ୍ତୁ ଆଜିର ବାତାୟନ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତ କୁଛ କୁଛ ହୋତା ହେ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନି। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଏଇଠି ଶେଷ କରୁଛୁ ଆଜିର ବାତାୟନ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ନବୀନ କୁମାର କୁଅର ଏବଂ ଗୀତାଞ୍ଜଳି ପୁଢ଼। ଗୀତ ରଚନା ଶିବଶଙ୍କର ପ୍ରଧାନ, ପ୍ରେମରାଜ କୁମାର ପ୍ରଧାନ ଏବଂ ବୀରଞ୍ଚି ମଲ୍ଲିକ। ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଏବଂ ଏଫ୍ଏମ୍ 101 MHz ଏବଂ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଗୋଟିଏ ପରିବାରର ଆଧାର ନାରୀ, ସମାଜର ସୃଷ୍ଟିରେ ନାରୀ, ନାରୀ ସୃଷ୍ଟିକାରିଣୀ, ଜନ୍ମଦାତ୍ରୀ, ସନ୍ତାନର ପ୍ରଥମ ଶିକ୍ଷକ।

ଗାୟତ୍ରୀ, ଏକ ସମୃଦ୍ଧ ପରିବାର ତଥା ସମୃଦ୍ଧ ସମାଜ ଗଠନରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏସବୁ ଦାୟିତ୍ୱ ତୁଲାଇବା ପାଇଁ ନାରୀର ସୁସ୍ଥ ରହିବା ନିହାତି ଆବଶ୍ୟକ। ନାରୀ ନିରୋଗ ରହିଲେ ପରିବାର ସୁସ୍ଥ ରହେ। ଏକ ସୁସ୍ଥ, ଶିକ୍ଷିତ, ଆର୍ଥିକ ସ୍ତରରେ ସ୍ୱାବଲମ୍ବନଶୀଳ ନାରୀ ଘରଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସବୁ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆଣନ୍ତି। ଅର୍ଥାତ୍ ଏକ ସୁସ୍ଥ ନାରୀ ହିଁ ଏକ ସମୃଦ୍ଧ ସମାଜର ମୂଳଦୁଆ। ନାରୀ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ଦେଲେ ଯାଇ ସମାଜର ପ୍ରକୃତ ବିକାଶ ସମ୍ଭବ ହୋଇଥାଏ। ତେଣୁକରି ତ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ଆମ ଦେଶର ସରକାର ଅନେକ ପଦକ୍ଷେପ ନେଉଛନ୍ତି, ଯୋଜନା କାର୍ଯ୍ୟକାରୀ ମଧ୍ୟ କରିଛନ୍ତି। ଯେପରି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଏଭଳି ଅନେକ। ଆସନ୍ତୁ ଆମେ ମଧ୍ୟ ଏସବୁ ଯୋଜନାର ବିଷୟରେ ସଚେତନ ହେବା, ଜାଣିବା ସେ ଯୋଜନା ବିଷୟରେ, ତା'ର ଲାଭ ବିଷୟରେ, ଅନ୍ୟମାନଙ୍କୁ ସଚେତନ କରି ସମଗ୍ର ନାରୀ ଜାତିକୁ ସୁସ୍ଥ ରଖି ପରିବାର, ଦେଶକୁ ସୁସ୍ଥ ଓ ନିରୋଗ ରଖିବାରେ ସହଯୋଗ କରିବା। ଏଥିସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ, କଣ୍ଠ ଦେଇଛନ୍ତି ଇରା ମହାନ୍ତି। ଗୀତଟିକୁ ରଚନା କରିଛନ୍ତି ଗଣେଶ୍ୱର ମହାପାତ୍ର ଏବଂ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

0: ଶ୍ରୋତା ଭଉଣୀ, ଗୀତଟିଏ ତ ଶୁଣିଲେ। ଆପଣ ଜାଣନ୍ତି, ଖରାଦିନ ତ ଚାଲିଛି, ସୂର୍ଯ୍ୟର ପ୍ରଖର କିରଣର ତାପ ଓ ଗରମ ଆମ ତ୍ୱଚାରେ ସାଧାରଣତଃ ଟେନ୍ ବା କଳା ପଡ଼ିଯାଇଥାଏ। ତ୍ୱଚା ସନ୍ବର୍ଣ୍ଣ ବା ଚର୍ମ ଜଳାପୋଡ଼ା ହୋଇଥାଏ, ଘିମିରି ବ୍ରଣ ହେବା ତଥା ତ୍ୱଚା ଶୁଷ୍କ ହେବା ଭଳି ସମସ୍ୟା ଦେଖାଦେଇଥାଏ, ଫଳରେ ଆମକୁ ଅନେକ ସ୍ୱାସ୍ଥ୍ୟଗତ ଅସୁବିଧା ହୋଇଥାଏ। ତାହେଲେ ଏ ସମୟରେ କିପରି ଆମେ ଆମ ତ୍ୱଚାର ଯତ୍ନ ନେବା, ସେ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ଶୁଣିବା ଖରା ଦିନରେ ତ୍ୱଚାର ଯତ୍ନ। ଏ ବିଷୟରେ ସବିତା ନାୟକଙ୍କ ସହିତ ଆଲୋଚନା, ତାଙ୍କ ସହିତ କଥା ହୋଇଛନ୍ତି ପ୍ରତିଭା ରାଣୀ ପଣ୍ଡା।
1: ଆମେ ସମସ୍ତେ ଜାଣିଛେ ଯେ ଚର୍ମ ଆମର ଯେହେତୁ ଶରୀରକୁ ଘୋଡ଼େଇ ରଖିଛି, ଚର୍ମଟା ସୁନ୍ଦର ଦେଖା ନଗଲେ ଚେହେରା ବି ସୁନ୍ଦର ଦେଖାଯିବ ନାହିଁ। ଚର୍ମଟା ସୁନ୍ଦର ଥିଲେ ସମସ୍ତେ ତା ପ୍ରତି ଆକୃଷ୍ଟ ହେବେ। ତାମାନେ ଆମର ତ ବିଭିନ୍ନ ଋତୁ ରହିଛି, ଋତୁ ଅନୁଯାୟୀ ବି ଆମର ସେ ଅନୁସାରେ ଦେହର ଯତ୍ନ ବା ଶରୀର ଯତ୍ନ ନେବା କଥା, ସେ ଅନୁସାରେ ଚର୍ମର ବି ଯତ୍ନ ନେବା କଥା। ଖରାଦିନ ପାଇଁ ଆମର ବିଶେଷ କରି କେମିତି ଆମେ ଯତ୍ନ ନେବା ଚର୍ମର?
2: ପ୍ରକୃତିରେ ଚର୍ମ ଆମର ଗୋଟେ ଶରୀରର ବିଶିଷ୍ଟ
1: ଅଂଶ।
2: ସବୁ ଋତୁରେ ଆମେ ଅନ୍ୟ ପ୍ରକାରରେ ଯତ୍ନ ନେଉ, ଖରାଦିନରେ ଆମକୁ ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଫାଷ୍ଟ ହେଲା ଆମେ ଚର୍ମକୁ ଆମେ ସୂର୍ଯ୍ୟ କିରଣରୁ ଦୂରେଇକି ରଖିବା,
1: ରକ୍ଷା କରିବା।
2: ସେଟା ମେନ୍ ହେଲା ଆମ ଫେସ୍,
1: ମୁହଁଟା।
2: ମୁହଁରେ ଆମର ସବୁବେଳେ ଆମେ ରାସ୍ତାରେ ଗଲାବେଳେ ମୁହଁରେ ଆମର ସୂର୍ଯ୍ୟ କିରଣଟା ଡାଇରେକ୍ଟ ବାଜିଥାଏ, ତ ତାକୁ ସବୁବେଳେ ଆମେ ସୂର୍ଯ୍ୟ କିରଣରୁ ତାର ଅଲଟ୍ରାଭାୟୋଲେଟ୍ ଯୋଉ ରେଜ୍ ବାହାରୁଛି ସେଟା ଆମ ମୁହଁରେ ବହୁତ
1: ଖରାପ ପ୍ରକାର।
2: ତ ସେଥିପାଇଁ ଆମେ ସବୁବେଳେ ଫାଷ୍ଟ ଫେସ୍ର ଆମର ମୁହଁର ଯୋଉ ଚର୍ମଟା ଅଛି ତାକୁ ଖରାରେ ବାହାରିବା ପୂର୍ବରୁ କମସେ କମ ଆମେ କଭର କରିକି, ଯେମିତି ଗୋଟେ ଆପଣ ଛତା ଧରିଲେ ମୁଣ୍ଡ ମୁହଁ ସେଥିରେ ଢାଙ୍କି ହେବ। ତାପରେ ହେଲା ଆମେ ସୂର୍ଯ୍ୟ କିରଣରେ ବାହାରିବା ଆଗରୁ ଆମେ ଗୋଟେ ସନ୍ସ୍କ୍ରିନ୍ ଲୋସନ, ଆଜିକାଲି ବହୁତ ପ୍ରକାରର ଭଲ ଭଲ କମ୍ପାନୀର ସନ୍ସ୍କ୍ରିନ୍ ଲୋସନ ମିଳୁଛି, ତାକୁ ଲଗେଇକି ଆମେ ବାହାରିବା ଦରକାର। ଘରୁ ଆମେ ଯେତେବେଳେ ବି ବାହାରୁଛୁ ଘରୁ ସନ୍ସ୍କ୍ରିନ୍ ଲୋସନ ଲଗେଇକି ବାହାରିବା,
1: ତାହେଲେ ସୂର୍ଯ୍ୟ କିରଣ କୁପ୍ରଭାବ ତାମାନେ ପଡ଼ିବ,
2: ଡାଇରେକ୍ଟ ଆମ ସ୍କିନ୍କୁ ସେ କ୍ଷତି କରିବନି ସୂର୍ଯ୍ୟ କିରଣ। ନହେଲେ ଆପଣ ଘରେ ବି କିଛି ଏମିତି ଜିନିଷ ପ୍ରସ୍ତୁତ କରି ଲଗେଇ ପାରିବେ ଯେଉଁଟାକି ସୂର୍ଯ୍ୟ କିରଣରୁ ଆମକୁ ବାହାରୁ ଆସିଲା ପରେ ଆମକୁ ଚର୍ମଟାକୁ ସତେଜ ରଖିବ। ସେ
1: କଣ ସେସବୁ ଟିକେ କହିବେ?
2: ଆମର ରୋଷେଇ ଘରେ ଆମେ ବହୁତ ଜିନିଷ ରଖିଛୁ, ସେଥିରୁ ହେଲା ଆପଣଙ୍କର ଦହି, ଦହି ଗୋଟେ ବହୁତ ଭଲ
1: ଖରାଦିନରେ ବି ବେଶୀ ପରିମାଣରେ ଲୋକ ବ୍ୟବହାର କରନ୍ତି।
2: ସେଟା ଦହିରେ ଆପଣ ଅଳ୍ପ କିଛି ହଳଦୀ ଗୁଣ୍ଡ ଟିକେ ବେସନ ମିଶେଇକି ବି ଆପଣ ଗୋଟେ ନର୍ମାଲ ପ୍ୟାକ୍ ବନେଇକି ତାକୁ ଲଗେଇ ପାରିବେ ବାହାରୁ ଆସିଲା ପରେ। ତାପରେ ଆମେ ବାହାରୁ ଆସିଲେ ଆମେ ମୁହଁଟା ସବୁବେଳେ ଥଣ୍ଡା ପାଣିରେ ଧୋଇବା କଥା, ଯେହେତୁ ଆମ ଖରାଦିନେ ବେଶୀ ଝାଳ ବାହାରେ, ତ ଝାଳ ଆପଣ ଥଣ୍ଡା ପାଣିରେ ଯଦି ଦିନକୁ 2-3 ଥର ଧୋଇବେ ତ ସେଟା ଟିକେ କମିଯିବ, ତୈଳୀୟ ଅଂଶ କମିକି ଆମର ସ୍କିନ୍ ବି ପ୍ରାୟ ତୈଳୀୟ ହିଁ ହେଇଯାଏ ଖରାଦିନେ। ତ ସେଥିପାଇଁ ପେକ୍ ଗୁଡାକ ଲଗେଇଲେ ଆମେ ଘରେଲୁ ସେଟା ଟିକେ ଠିକ ବାଲାନ୍ସ ହେଇକି ଆମ ଚର୍ମଟା।
1: ଏଇଟା ତ ଆପଣ ଗୋଟେ କଥା କହିଲେ ଦହି ସେଥିରେ ଟିକେ ହଳଦୀ ମିଶେଇକି କରିବେ, ଆଉ କିଛି ଉପାୟ ରହିଛି କି?
2: ବହୁତ ଗୁଡ଼େ ଉପାୟ ଅଛି ମ୍ୟାଡମ୍, ଆଜିକାଲି ତ ପ୍ରସାଧନ ସାମଗ୍ରୀ ବହୁତ ଭଲ ଭଲ ଜିନିଷ ଗୁଡାକ ବାହାରୁଛି, ନହେଲେ ଆମେ ଘରେ ବି ବହୁତ ଜିନିଷ ଆମେ ପାଇପାରିବା ଯାହାକି ଆମ ବେଶୀ ବାହାରକୁ ଯିବାକୁ ପଡ଼ିବନି, ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିବନି। ତ ଘରେ ଆମେ ଆମର ନିଜ ବାଡ଼ିରେ ଘି କୁଆଁରୀ ଗଛ, ଆଲୋଭେରା ଯାହା, ତାକୁ ବି ଆପଣ ବାହାର କରିକି ସକାଳୁ ଟିକେ ଉଠି ମୁହଁରେ ଘଷିକି ତାକୁ କିଛି ସମୟ ଛାଡ଼ି ତାପରେ ମୁହଁଟା ଧୋଇଦେବେ, ସେଥିରେ ବି ଆମ ସ୍କିନ୍ଟା ବହୁତ ଭଲ ହେଇକି ରହେ। କିଛି ଲେମ୍ବୁ ରସ, କାକୁଡ଼ି ରସ ମିଶେଇକି ବି ଆପଣ ତାକୁ ମୁହଁରେ ଲଗେଇକି 10-15 ମିନିଟ ଛାଡ଼ିଦେବେ, ସେଥିରେ ବି ସ୍କିନ୍ର ସତେଜତା ରହିବ।
1: କିନ୍ତୁ ଏକ ନିୟମିତ ଭାବରେ କରିବା କଥା,
2: ହଁ ଖରାଦିନେ ବିଶେଷ ଆମକୁ ଧ୍ୟାନ ଦେବାକୁ ପଡ଼ିଥାଏ, ଖାସ କରି ଆମ ମୁହଁର। ହାତ ଗୋଡ ବି ଅଛି, ହାତ ଗୋଡରେ ଆମେ ଖରାରେ ବାହାରିବା ପୂର୍ବରୁ ଆମର ଗ୍ଲୋଭ୍ସ ଫ୍ଲୋଭ୍ସ ଲଗେଇକି ବାହାରିବା,
1: ହାତ ଗ୍ଲୋଭ୍ସ
2: ବ୍ୟବହାର କରିବା କଥା। ପତଳା କପଡ଼ା ଆମେ ମୁଣ୍ଡରେ ଗୋଟେ ଟୋପି ହଉ କି କିଛି ହାଲକା ଫୁଲକା କପଡ଼ା,
1: ଆଜିକାଲି ତ ଦେଖାଯାଉଛି ଝିଅମାନେ ସ୍କୁଟି ଚଲାଇଲା ବେଳେ ଢାଙ୍କିକି ଯାଉଛନ୍ତି।

0: ବହୁତ ଭଲ ଜିନିଷ
1: ଆଜ୍ଞା ଆଜ୍ଞା
0: ଆଉ ସେଥିରେ ଆମର ସ୍କିନ ବହୁତ ରକ୍ଷା ହୁଏ, ସୂର୍ଯ୍ୟ କିରଣରୁ ହିଁ ରକ୍ଷା ହୁଏ। ଧୀରେ ଧୀରେ ଆମ ପୃଥିବୀରେ ଗରମଟା ବି ବଢି ଚାଲିଛି।
1: ନିଶ୍ଚିତ ମାନେ ଏତେ ଜୋରରେ ଖରା ପ୍ରଭାବ ପଡୁଛି, ବେଶିକରି ଆମର ଯୋଉ ପରିବେଶ ଅସନ୍ତୁଳନ ରହିବା ଯୋଗୁଁ
0: ଅତିବାଇଗଣୀ
1: ରଶ୍ମିର ପ୍ରଭାବ ବେଶୀ
0: ପଡୁଛି, ଖରା ବି ବହୁତ ବଢି ଯାଇଛି।
1: ଆଜ୍ଞା, ତ ସେଥିପାଇଁ ନିଶ୍ଚିତ ଭାବରେ ସତର୍କତା ଅବଲମ୍ବନ କରିବା ଦରକାର। ଆପଣ ଏଇ ଟିକକ ଆଗରୁ କହୁଥିଲେ ଖରାଦିନେ ଆମର ବେଶୀ ଝାଳ ବାହାରେ, ଏଇ ଝାଳରୁ ରକ୍ଷା କରିବା ଲାଗି ଦେହକୁ କଣ ସବୁ ଉପାୟ ଅବଲମ୍ବନ କରିବା?
0: ଆମେ ଝାଳରୁ ରକ୍ଷା କରିବା ପାଇଁ ଫାର୍ଷ୍ଟ ତ ହେଲା ଆମେ ଦିନକୁ 2-3 ଥର ଥଣ୍ଡା ପାଣିରେ ହିଁ ଧୋଇଲେ ମୁହଁ ଭଲ। ତାପରେ ଆମେ ଯୋଉଥିରେ ଯେମିତି ତରଭୁଜ ହେଲା ଏମିତି ଜିନିଷ ଗୁଡାକ ଖାଇବା, ଯୋଉଥିରେ ଆମ ଶରୀର ଭିତରେ ବି ଆମର ଜଳୀୟ ଅଂଶଟା ଠିକ ବାଲାନ୍ସ ହେଇକି ରହିବ। ମାନେ ଖାଦ୍ୟପେୟ ଉପରେ ବି ଝାଳର ବହୁତ
1: ନିଶ୍ଚିତ
0: ପ୍ରଭାବ ପଡେ। ତ ଖାଇବାଟା ପାଣି ବେଶୀ ପିଇବେ, ହାଲକା ଫୁଲକା ଖାଇବା ଖାଦ୍ୟ ସବୁ ଖାଇବା କଥା। ତାପରେ ଯେମିତି ହେଲା ପଇଡ଼, ତରଭୁଜ ଏମିତି ଜିନିଷ, କାକୁଡ଼ି, ଖରବୁଜ ଏସବୁ ଜିନିଷ ବି ଖାଇବା ଆମର ଶରୀର ପାଇଁ ବହୁତ ଭଲ।
1: ଏବେ ଆପଣ ଆଉ ଗୋଟେ ଜିନିଷ ଲକ୍ଷ୍ୟ କରୁଥିବେ, ବେଶିକରି ଆମର ଭୋଜି ଭାତ ଗୁଡିକରେ ବେଶୀ ତେଲ ମସଲା ବ୍ୟବହାର କରାଯାଉଛି, ସେଇ ପ୍ରକାର ଖାଦ୍ୟ ଏଇ ଖରାଦିନେ କିଛି ପ୍ରଭାବ ପକାଇକି?
0: ଆଜ୍ଞା ନିଶ୍ଚୟ, ମେନ୍ ହଉଛି ଆମେ ଖାଦ୍ୟ ଉପରେ ଆମର ସ୍କିନ ଚୁଟି ସବୁ ନିର୍ଭର କରେ।
1: ଆଜ୍ଞା,
0: ତ ଖାଇବାଟା ଆମେ ଯେମିତି ରଖିବା ଆମର ସ୍କିନ ଉପରେ ତାର
1: ପ୍ରଭାବଟା ଭଲ ପଡିବ,
0: ବେଶୀ ପଡେ। ତା ସାଙ୍ଗରେ ଆପଣଙ୍କର ଶୋଇବାଟା ବି ଠିକ ହେବା କଥା, ରେଷ୍ଟ ବି ଦରକାର, କିଛି ବ୍ୟାୟାମ ବି କରିବା କଥା। ତ ସେଇ ହିସାବରେ ଖାଇବାଟା ମସଲା ତେଲ ଆପଣ ଯେତେ କମ୍ ଖାଇପାରିବେ।
1: ଆଉ ଗୋଟେ କଥା, ଆମର ଯୋଉ ବେଶିକରି ଆମର ଖରାଦିନରେ ଘିମିରି ସମସ୍ୟା ଗୋଟେ ଦେଖାଯାଏ, ଏଇଟା ନ ବାହାରିବା ପାଇଁ କଣ ସବୁ ସତର୍କତା ଆମେ ଅବଲମ୍ବନ କରିବା?
0: ଚର୍ମକୁ ସବୁବେଳେ ସଫା ରଖିବା, ମାସକୁ କମସେ କମ ଥରେ 2 ଥର ଘରେଲୁ ସ୍କ୍ରବ ବନେଇକି, କି ରେଡିମେଡ୍ ବି ଆଜିକାଲି ମିଳୁଛି ସ୍କିନ୍ ପଲିସିଂ ସ୍କ୍ରବ ଗୁଡାକ, ସେଗୁଡାକ ଲଗେଇକି ଆମେ ସଫା ରଖିବା ସ୍କିନକୁ। ତ ସେ ମଇଳା ଜମିକି ସେ ଘିମିରି ହିଁ ଗୋଟେ ହିସାବରେ ଝାଳ ମଇଳାରୁ ହିଁ ହୁଏ ସେଟା। ମଝି ମଝିରେ ମାସକୁ ଥରେ 2 ଥର ଆମେ ଟିକେ ସ୍କ୍ରବ କରିବା କଥା, ଫେସ୍ ମୁହଁକୁ କମସେ କମ ମାସକୁ 15 ଦିନରେ ଥରେ 2 ଥର କରିବା କଥା। ଆମେ ଯେମିତି ମୁହଁ କରୁଛୁ ଦେହଟା ବି ସେମିତି ସଫା ରଖିବା କଥା।
1: ଘରେଲୁ ଉପାୟରେ ଆପଣ ଯୋଉ କହିଲେ ଏଇଟା ସ୍କ୍ରବ କରିବା କଥା କିଛି ପ୍ରସ୍ତୁତ କରିକି?
0: ଆଜ୍ଞା, ଘରେଲୁ ଉପାୟରେ ବି ବହୁତ ଜିନିଷ ଅଛି, କିନ୍ତୁ ଆମେ ତୁରନ୍ତ କରିବା ପାଇଁ ସାଙ୍ଗେ ସାଙ୍ଗେ ଆମକୁ ଗୋଟେ ସୁଜିରେ ବି ଆମେ ଟିକେ ପାଣି ମିଶେଇକି କରିପାରିବା, ଚାଉଳରେ ବି ହବ। ତାପରେ ଆପଣଙ୍କର ଲେମ୍ବୁରେ ଟିକେ ମହୁ ମିଶେଇକି ବି ଆମେ ମୁହଁରେ ଲଗେଇଲେ ସେଟା ଗୋଟେ ବହୁତ ଭଲ ଜିନିଷ, ମଶ୍ଚରାଇଜ ବି ହୁଏ ସ୍କିନଟା ଆଉ ଟୋନିଂ ବି ହୁଏ। ନଚେତ ଆପଣ ଘି କୁଆଁରୀ ଟିକେ ବି ଲଗେଇକି ସେଥିରେ କାକୁଡ଼ି ରସ ଟିକେ ମିଶେଇକି ସେଟା ବି ଲଗେଇ ପାରିବେ, ସେଟା ଗୋଟେ ବି ବହୁତ ଭଲ ଟୋନିଂ ହୁଏ ସ୍କିନ ଆମ ମୁହଁ ପାଇଁ।
1: ମୁହଁର ତ ବହୁତ କଥା କହିଲେ, ଏବେ ଆମେ ହାତକୁ ଯିବା। ହାତର ଆମର ଆଙ୍ଗୁଠି ରହିଛି, ହାତର ସ୍କିନ ବି ରହିଛି, ଚର୍ମ ବି ରହିଛି, ୟାର କେମିତି ଯତ୍ନ ନବା?
0: ଖରାରେ ବାହାରିଲା ବେଳକୁ ଆମେ ଯେତେବେଳେ ବାହାରୁଛୁ ଫାର୍ଷ୍ଟ ତ ଆମେ ସେ ଆଜିକାଲି ଗ୍ଲୋଭ୍ସ ସବୁ ମିଳୁଛି, ଆମେ ଯୋଉମାନେ ବାହାରେ ଯାଉଛନ୍ତି କାମ କରି ସେମାନଙ୍କୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ଗ୍ଲୋଭ୍ସ ପିନ୍ଧିବେ। ତାପରେ ହାତ ଗୋଡ଼ରେ ସବୁବେଳେ ଝାଳ ହେଇକି ମଇଳା ଆମ ନଖ ଆଙ୍ଗୁଠି ସନ୍ଧି ମାନଙ୍କରେ ମଇଳା ରହିଯାଏ, ତ ହାତ ଗୋଡ଼ ବି କମସେ କମ୍ ବ୍ଲିଚ୍ କି ୱାକ୍ସିଂ କଲେ ଆମ ସେ ଯୋଉ ଡେଡ୍ ସେଲ୍ ସ୍କିନ୍ ଗୁଡାକ ଥାଏ ସେ ୱାକ୍ସିଂ କରିଦେଲେ ସେଟା ଗୁଡାକ ବାହାରିଯାଏ। ତ ଗୋଟେ ହିସାବରେ ଝାଳ ଆଉ ମାନେ ରହିକି ଜମିକି କିଛି କାଛୁ କୁଣ୍ଡିଆ ହେବାର ଏମିତି କିଛି
1: ବିପଦ
0: କି ଘିମିରି ଏସବୁ ଜିନିଷ ଗୁଡାକ ହେବାର ମାନେ ଚାନ୍ସ ନଥାଏ ସେଥିରେ।
1: ଆଉ ଗୋଟେ କଥା, ଗୋଡ଼ ଶୀତ ଦିନରେ ତ ଫାଟେ ଆମର ପ୍ରାୟ, ଖରାଦିନରେ ବି ଅନେକଙ୍କର ଫାଟେ, ଏଥିପାଇଁ କଣ କରାଯିବ?
0: ଏଥିପାଇଁ ଆମେ ସବୁବେଳେ ମାନେ ନିୟମିତ ଟିକେ ଆମେ ମେନିକ୍ୟୁର ପେଡିକ୍ୟୁର ଯଦି ଆମେ କରିପାରିବେ ସେଟା ବହୁତ ଭଲ। ମେନିକ୍ୟୁରରେ ଆପଣଙ୍କର ନଖ ହାତ ଗୋଡ଼ ବି ସଫା ହବ, ଗୋଟେ ସ୍କ୍ରବ ଲାଗିବ, ଟିକେ କ୍ରିମ ଦେଇକି ତାକୁ ମ୍ୟାସେଜ କରାହବ, ତ ପେକ୍ ଟିକେ ଲଗାହବ, ତ ସ୍କିନଟା ବି ଭଲ ରହିବ।
1: ଘରେ ବି ଏଇଟା କରିହବ?
0: ହଁ, ଘରେ ବି କରିବ। ଆପଣ ଘରେ ଆମେ ଯଦି କିଛି ବି ନହେଲେ ଆମେ ଥଣ୍ଡା ଦହି ଫ୍ରିଜରୁ ବାହାର କରିକି ବି ଆମ ହାତରେ ଲଗେଇଦେବା, ତ ସେଟା ବି ଗୋଟେ ସ୍କିନ ପାଇଁ ଭଲ ଜିନିଷ, ସନସ୍କ୍ରିନ୍ ଟାଇପ୍ର। ଆପଣ କୋଉଠୁ ଆସିଲେ ବାହାରୁ ଫ୍ରିଜରୁ ବାହାର କରିକି ଟିକେ ଲଗେଇଦେଲେ, ରଖିଦେଲେ, ଛାଡ଼ିଗଲେ ଆପଣ ତାକୁ ଶୁଖିଗଲେ ଧୋଇଦେବେ 10-15 ମିନିଟ୍ ଛାଡ଼ିକି
1: ତାକୁ।
0: ଆଉ ଗୋଡ଼ରେ ଟିକେ ପେଡିକ୍ୟୁର ଯେମିତି ଆପଣ ଉଷୁମ ପାଣିରେ ଟିକେ ଲୁଣ ଦେଇକି ଟିକେ ସାମ୍ପୁ ଦେଇକି ଆପଣ ହାଇଡ୍ରୋଜେନ୍ ପାରକ୍ସାଇଡ୍ ଟିକେ ପକେଇକି ଆପଣ ପାଦକୁ 10-15 ମିନିଟ୍ ବୁଡେଇକି
1: ରଖିବେ।
0: ତାପରେ ତାକୁ ଟିକେ ବ୍ରସରେ, ଆମର ପେଡିକ୍ୟୁର ପାଇଁ ବ୍ରସ ଗୁଡାକ ମିଳୁଛି, ସେଥିରେ ନଖର ସାଇଡ୍ ଗୁଡାକ ସବୁ ମଇଳା ଥାଏ, ସେଟା ସେ ଉଷୁମ ପାଣିରେ ଆପଣଙ୍କର ମଇଳା ଗୁଡାକ ବାହାରିଯାଏ, ତ ତାକୁ ବ୍ରସ କରିଦେଲେ ସେ ନଖ ସାଇଡ୍ ଗୁଡାକ ବି କଣ ସବୁ ସଫା ହେଇଯାଏ। ତାପରେ ଆମର ପାଦରେ ଝାଳ ବି ବହୁତ ବାହାରେ, ତ ଝାଳ ବାହାରିଲେ ବି ଗୋଟେ ଟାଇପ୍ର ଆମର ସ୍କିନ୍ର ଡିଜିଜ୍
1: ହେଇଯାଏ।
0: ଆଉ ତାପରେ ଦୁର୍ଗନ୍ଧ ବି ବହୁତ ଜଣଙ୍କର ପାଦର ଝାଳରେ ହୁଏ, ତ ସବୁବେଳେ ପାଦକୁ ଖୋଲା ରଖିବା କଥା। ସବୁବେଳେ ଆମେ ଯେମିତି ଜୋତା ମୋଜା ସବୁ ପିନ୍ଧିକି ରହୁଛନ୍ତି, ମଝିରେ ମଝିରେ ନଖକୁ ବି ଆମର ଅକ୍ସିଜେନ୍ ଦରକାର,
1: ତାର
0: ପାଦକୁ ବି ଆମର ଟିକେ ଖୋଲା ରଖିଲେ ଭଲ। ତ ଝାଳ ଯେତେବେଳେ ବାହାରେ ସେଟା ଦୁର୍ଗନ୍ଧ ହୁଏ, ସ୍କିନ୍ ଇନଫେକ୍ସନ୍ ଗୁଡାକ ହୁଏ। ତ ଝାଳ ନ ବାହାରିବା ପାଇଁ ମଝିରେ ମଝିରେ ଆମେ ସଫା କରିକି ତାକୁ ଖୋଲା ଛାଡିବା, ଆଉ ଅତି ଯଦି ଆପଣ ବାଧ୍ୟ ହଉଛନ୍ତି ଟିକେ ଟେଲକମ୍ ପାଉଡର ବି ଆପଣ ପକେଇ ଦେଇପାରିବେ, ମାନେ ପାଦରେ ବାହାରିଲା ଆଗରୁ ଲଗେଇ ଦେଇକିରି ମୋଜା ପୁଣି ପିନ୍ଧିପାରିବା, ବ୍ୟବହାର କରିପାରିବା।
1: ଆଉ ଗୋଟେ ଆମର ସାଧାରଣତଃ ସମସ୍ୟା ହେଲା ଆଖି ତଳ କଳା ପଡିଯିବାଟା।
0: ଆଜ୍ଞା ଆଜ୍ଞା, ସେଟା ତ ବହୁତ ସମସ୍ତଙ୍କ ବଡ ପ୍ରୋବ୍ଲେମ ଆଜିକାଲି। ଯୋଉ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସମସ୍ତେ ବହୁତ ମାନେ ଟାଇମ ଆମକୁ କାହାକୁ ମିଳୁନି। ଫାଷ୍ଟ କଥା ତ ଆମେ ରେଷ୍ଟ ନେବାଟା, ଆମକୁ କମସେ କମ ଦିନକ 6-7 ଘଣ୍ଟା ଆମେ ଶୋଇବା ଜରୁରୀ। ଦିନବେଳେ ବି ବେଶୀ ନାହିଁ, ଟିକେ ଶୋଇକି ରାତିରେ ବି ପୁରା ଶୋଇବା କଥା। ତ ସେଟା ବହୁତ ଜଣ ଶୋଇପାରୁନାହାନ୍ତି। 2 ନମ୍ବର ହେଲା କମ୍ପ୍ୟୁଟର ଲ୍ୟାପଟପ୍, ଆଜିକାଲି ସେଥିରେ ବି ବହୁତ କାମ ଚାଲିଛି, ସେଟା ବି ଗୋଟେ ଆଖିର ଡାର୍କ ସର୍କଲ ଯୋଗୁ ସେ ତାର ଗୋଟେ ବଡ କାରଣ। ଫାଷ୍ଟ ତ ହେଲା ନିଦ, ତାପରେ ହେଲା ଆପଣଙ୍କର
1: ମାନେ ବେଶୀ ପ୍ରେସର ପଡୁଛି, ଚାପ ପଡୁଛି ଆଖି ଉପରେ,
0: କାମର ପ୍ରେସରରେ ଆଖି ତଳେ କଡା ପଡିଯାଏ ସେଟା। ତ ସେଥିରୁ ଆମେ ରକ୍ଷା ପାଇବା ପାଇଁ ମଝିରେ ମଝିରେ ଆମେ ଆଖି ଖାଲି ଆଖିକୁ ବି ମାସେଜ କରନ୍ତି ସେଟା, ଆଖି ମାସେଜ କରିକି ଆଖି ତଳେ ଗୋଟେ ଆଇ ଜେଲ ମିଳେ। ଯଦି ରେଡ଼ମେଡ୍ ଆପଣ ନ ଲଗେଇ ନ ପାରିଲେ, ଆପଣ ରାତିରେ ଶୋଇଲା ବେଳକୁ ଟିକେ ଏମିତି ଆଲମଣ୍ଡ ବାଦାମ ତେଲ ମିଳେ, ସେଟା ଯଦି ଆମେ ଆଖି ତଳେ ଏମିତି ଜଷ୍ଟ ଟିକେ ଟିକେ ଘଷିକି 5-7 ମିନିଟ ଘଷିକି ଟିକେ ଛାଡ଼ିଦେବା, ତାହେଲେ ଆଖିର ଡାର୍କ ସର୍କଲ ତଳେ ଟିକେ କମ୍ ହେଇଯାଏ। ଆଉ ତା ସାଙ୍ଗରେ ଆମର ପାଣି ଖାଦ୍ୟ ଏସବୁ ତ
1: ସବୁବେଳେ ପ୍ରଭାବ,
0: ପାଣି ପିଇବେ, ରେଷ୍ଟ ନେବେ, ବେଶୀ ପରିଶ୍ରମ ମାନେ ରେଷ୍ଟଲେସ୍ କାମ କରିବା ଦ୍ୱାରା ବେଶୀ ଆମର ଆଖି ତଳେ ଡାର୍କ ସର୍କଲ ପଡିଥାଏ।
1: ଖରାଦିନରେ ଆମର ବ୍ରଣ ସମସ୍ୟା ରହିଛି କି?
0: ଆଜ୍ଞା, ଖରାଦିନରେ ବ୍ରଣ ସମସ୍ୟା ତ ଏଇଟା ଓଇଲି, ଆମର 3 ଟାଇପ୍ର ସ୍କିନ୍ ଥାଏ, ଗୋଟେ ତୈଳ ସ୍କିନ୍, ଗୋଟେ ଶୁଷ୍କ, ଆଉ ଗୋଟେ ସମ୍ବେଦନଶୀଳ ମିଶାମିଶି। ତ ପ୍ରାୟ ବହୁତ ଜଣଙ୍କ ନର୍ମାଲ ସ୍କିନ୍ ଥାଏ, ନର୍ମାଲ ସ୍କିନ୍ ଯାହାର ଥାଏ ସେମାନଙ୍କୁ ବେଶୀ କିଛି କରିବାକୁ ପଡ଼େନି, କିନ୍ତୁ ଯାହାର ତୈଳ ଚର୍ମ ଅଛି ସେମାନଙ୍କୁ ଟିକେ ବେଶୀ ସତର୍କ ସବୁବେଳେ ରହିବାକୁ ପଡେ। ତ ସେମାନେ ସବୁବେଳେ ଆଜିକାଲି ବ୍ରଣ ଗୁଡାକ ବାହାରି ଯାଉଛି ତାକୁ, ସେଥିରେ ଫାର୍ଷ୍ଟ ତ ବ୍ରଣ ବାଜିଲେ ହାତ ଲଗେଇକି ତାକୁ
1: କୁଣ୍ଡେଇବା
0: କଥା ନୁହଁ, ସେଥିରେ ବି ଇନଫେକ୍ସନ ହେଇକି ସେଟା ଆହୁରି ବଢିକି ଦାଗ ହେଇଯାଏ। ସେଥିପାଇଁ ଆମେ ଘରେ ବି କିଛି ପେକ୍ ବନେଇକି ଲଗେଇ ପାରିବା, ଯେମିତିକି ଆପଣଙ୍କର ଲିମ୍ବ ପାଣି ହେଲା, ଲିମ୍ବ ପାଣିରେ ବି ଆପଣ ମୁହଁ ଧୋଇପାରିବେ, ଲିମ୍ବ ପାଣି ପକେଇ ଦେଇକି ସେଥିରେ ଫୁଟେଇଦେବେ, ସେ ପାଣିରେ ବି ମୁହଁ ଧୋଇପାରିବେ,
1: ଲିମ୍ବ ପତ୍ରକୁ ପକେଇକି ଫୁଟେଇକି ତାପରେ
0: ଲିମ୍ବ ପତ୍ର ଫୁଟେଇଦେବେ, ସେ ପାଣିରେ ବି ମୁହଁ ଧୋଇବେ। ତାପରେ ତୈଳିଆ ଜିନିଷ ବେଶୀ ଖାଇବେନି ସେମାନେ, ଖାଦ୍ୟରେ ବି ଆଜିକାଲି ସବୁଆଡେ ଠେଲା ଗୁପ୍ଚୁପ
1: ମସଲା
0: ପ୍ରିୟ ସମସ୍ତେ, ସେମାନଙ୍କୁ ଚଟପଟା ଖାଦ୍ୟ, ତ ସେଥିରେ ଯୋଉ ଜିନିଷ ଗୁଡାକ ମିଶୁଛି ସେଟା ହିଁ ସ୍କିନ୍ରେ ବ୍ରଣ ବାହାରିବାର ଆଉ ଗୋଟେ ଜିନିଷ, ସେଟା ହଜମ ହିଁ ହୁଏନି ଆଉ ସେଟା ମୁହଁରେ ବାହାରି ପଡେ। ତାକୁ ପାଣି ପିଇବେ, ଆଉ ଘରେଲୁ ପେକ୍ ଯେମିତି ହଳଦୀ ବେସନ ବି ଆପଣ ମିକ୍ସ କରିକି ଲଗେଇ ପାରିଲେ, ନହେଲେ ଖରାଦିନେ ମୁଲତାନୀ ମିଟି ଆଉ ଆପଣଙ୍କର ଚନ୍ଦନ ପାଉଡର ମିଶେଇକି ସେଥିରେ ଅଳ୍ପ ଟିକେ ଗୋଲାପ ଜଲ ମିଶେଇକି ସେଟାକୁ ଆମେ ପେକ୍ ହିସାବରେ ଡେଲି ବି ଲଗେଇ ପାରିବା। ମୁଲତାନୀ ମାଟିଟା ଆମ ଫେସ୍ ପାଇଁ ବହୁତ
1: ଭଲ, ଯେତେ ପରିମାଣରେ ଆମର ପ୍ରସାଧନ ସାମଗ୍ରୀ ଯୋଉମାନେ ବ୍ୟବହାର କରୁଛନ୍ତି ସେମାନେ ଯଦି ଘରେ ଆପଣ ଯୋଉ ସବୁ ଉଦାହରଣ ଦେଲେ ସେସବୁ ଜିନିଷରୁ ପ୍ରସ୍ତୁତ କରିକି ବ୍ୟବହାର କରିପାରିଲେ ତାହେଲେ ବହୁତ ଭଲ, ତାର କୁପ୍ରଭାବ ତାମାନେ ଚର୍ମ ଉପରେ ପଡିବ
0: ନିଶ୍ଚୟ। ଆପଣ ଗୋଟେ ବାହାରିଆ ଜିନିଷଠୁ ନିଜେ ଯଦି ଆମେ ଘରେ ପ୍ରସ୍ତୁତ କରୁଛୁ ଆମେ ଜାଣିପାରୁଛୁ ଜିନିଷଟା ଭଲ ଜିନିଷ, ସେଟା ହିଁ ଲଗେଇଲେ ଆମ କିଛି କ୍ଷତି କରିବନି ସେ ଜିନିଷ ଗୁଡାକ, ସେଥିପାଇଁ ନିଜେ ହିଁ ପ୍ରସ୍ତୁତ କଲେ ବେଶୀ ଭଲ, ଖାଇବା ଜିନିଷ ବି ନିଜେ ହିଁ ପ୍ରସ୍ତୁତ କଲେ ଭଲ
1: ନିଶ୍ଚିତ ଭାବରେ। କିନ୍ତୁ ଗୋଟେ ସମସ୍ୟା ଦେଖାଯାଉଛି ଯେ ଆଜିକାଲି କର୍ମଜୀବୀ ମହିଳାମାନେ ଅଛନ୍ତି,
0: ଆଜ୍ଞା,
1: ତାଙ୍କ ପାଇଁ ଏଇଟା ଗୋଟେ ବଡ଼ ସମସ୍ୟା, ମାନେ ସମୟ ବାହାର କରିକି ଏସବୁ କରିବା ପାଇଁ, ଯାହା ବି ହଉ ଶରୀର ଅଛି ମାନେ ତାର ଯତ୍ନ ନେବା କଥା, ଆଉ ସେଥିପାଇଁ ଯେତେ ସମ୍ଭବ ଆମେ ନିଜେ ଜିନିଷ ପ୍ରସ୍ତୁତ କରିକି ବ୍ୟବହାର କରିବା କଥା। ଆଉ ଗୋଟେ କଥା ଏଠି କହିବେ ଯେ ଏଇ ଯୋଉ ଆମର ଖରାଦିନରେ ଚର୍ମର ଯତ୍ନ ନେବା ପାଇଁ ଶାରୀରିକ ବ୍ୟାୟାମର କିଛି ଆବଶ୍ୟକତା ରହିଛି କି?
0: ଆଜ୍ଞା, ଶାରୀରିକ ବ୍ୟାୟାମ ଆମକୁ ସବୁଦିନ ଦରକାର, ଆମର ସବୁ ଜାଗାରେ ଯୋଗର ଶିକ୍ଷା କେନ୍ଦ୍ର ଗୁଡାକ ଖୋଲିଛି, ଆମେ କିଛି ଯୋଗ ବି କରିପାରିବା, ଆମେ କିଛି ନିଜେ ଘରେ ବସିକି ବ୍ୟାୟାମ ବି କରିପାରିବା। ଆଉ ଯଦି ଆମେ କିଛି ବି କରି ନପାରୁଛୁ ସକାଳୁ ଯଦି ଆମେ କିଛି ଚାଲି ବି ଦେଲା ରାସ୍ତାରେ ସେଟା ଆମ ଶରୀର ପାଇଁ ବହୁତ ଭଲ କାମ କରେ, ବ୍ୟାୟାମ କଲେ ଆମ ଶରୀର ସାଙ୍ଗେ ଆମ ମନ ବି ଭଲ ରହିବ, ଚର୍ମ ବି ଭଲ ରହିବ, ଆଉ ଆମର ଚୁଟି ବି ଭଲ ରହିବ, ସେଇ ହିସାବରେ ବ୍ୟାୟାମ ବହୁତ ଜରୁରୀ।
1: ଆଜ୍ଞା, ଯୋଉମାନେ ଆମର ବିଶେଷ କରି ଗାଁରେ ଅଛନ୍ତି ରହୁଛନ୍ତି,
0: ଆଜ୍ଞା,
1: କାମ କରିବାର ଶୈଳୀଟା ଅଲଗା,
0: ଆଜ୍ଞା ଆଜ୍ଞା,
1: ସେମାନଙ୍କ ପାଇଁ ଅଲଗା ଗୋଟେ କାମ କରିବେ, ଆମର ତ ଚାକିରି ଜୀବନ ପ୍ରାୟ ରହିଛି ସହର ମାନଙ୍କରେ, ତେବେ ଗାଁରେ ଯେଉଁମାନେ ରହୁଛନ୍ତି ମହିଳାମାନେ ସେମାନେ କିଭଳି ଭାବରେ ତାଙ୍କର ଚର୍ମର ଯତ୍ନ ନେବେ ଏଇ ଖରାଦିନରେ? ବିଶେଷ କରି
0: ଗାଁରେ ପ୍ରକୃତରେ କହିବାକୁ ଗଲେ ଗାଁର ପରିବେଶ ବହୁତ ଭଲ ଥାଏ, ଯୋଉଟାକି ସହରରେ
1: ପରିଷ୍କାର,
0: ତାଙ୍କର ଯୋଉ ପାଣି ଥାଏ, ନଦୀ ପାଣି ହେଲା କି ଆପଣଙ୍କ ସଫା ପାଣି, ଆପଣଙ୍କର ଗଛ ପତ୍ର ସେଠି ବେଶୀ ଅଛି ଗାଁ ମାନଙ୍କରେ, ସେ ଯୋଉ ପବନଟା ଅକ୍ସିଜେନଟା ଆମକୁ ମିଳେ ସେଟା ବି ଆମକୁ ବହୁତ ତାଜା କରେ। ତାପରେ ଯୋଉ ପନିପରିବା ଆପଣଙ୍କୁ ସହର ମାନଙ୍କେ ମିଳୁନି ସେଇ ପନିପରିବା ଗାଁରେ ହିଁ ମିଳେ ବେଶୀ। ତ ଆମେ ଗାଁରେ ଥାଇକି ବି ଆମେ ବହୁତ ଜିନିଷ ଘରେ ମହିଳାମାନେ ଉପଯୋଗ କରିପାରିବେ। ତ ଯେମିତି ଆପଣଙ୍କର ବାଡ଼ିରେ ହେଲା ପାଚିଲା ଅମୃତଭଣ୍ଡା ବି ଥିବ, ଆପଣ କାମ ସାରିଲେ ଟିକେ ଟାଇମ୍ ବାହାର କରିକି କିଛି ପାଚିଲା ଅମୃତଭଣ୍ଡା ନେଇକି ଆପଣ ମୁହଁରେ ଲଗେଇ ଦେଇପାରିଲେ, ଅମୃତଭଣ୍ଡା ବି ଆମ ମୁହଁ ପାଇଁ ବହୁତ ଭଲ କାମ କରେ। ସେଟା ଖାଇଲେ ତ ଆହୁରି ଭଲ ଜିନିଷ, କଞ୍ଚା ହଉ କି ପାଚିଲା ହଉ, ସେଠି କମ୍ ସେ କମ୍ ଡେଲି ସେମାନେ ଗୋଟେ ଗୋଟେ ଫଳ ବି ଯଦି ଦିନକୁ ଖାଆନ୍ତି ତାପରେ ସେଟା ବି ଚର୍ମରେ ବହୁତ ଉପକାର କରିଥାଏ। ପାଚିଲା କଦଳୀ ବି ଆପଣ ଟିକେ ଚିଟକି ଦେଇକି ସେଥିରେ ମହୁ ଟିକେ ମିଶେଇକି ସେଟା ବି ଲଗେଇଦେବେ, ମହୁଟା ଗୋଟେ ଆମର ବହୁତ ଭଲ ଜିନିଷ। ତ ପାଚିଲା କଦଳୀ ହେଲା, ପାଚିଲା ଅମୃତଭଣ୍ଡା ହେଲା, ଆପଣଙ୍କର ଖରବୁଜ ହେଲା, ଖରବୁଜ ବି ଆମେ ସେଟା ଚିପୁଡିକି ତାକୁ ଟିକେ ଏମିତି ମାସ୍କ ଟାଇପ୍ର ଆମ ଫେସ୍ରେ ଲଗେଇ ଦେଇକି ରଖିପାରିବା, ମହୁ ଲଗେଇ ପାରିବା।
1: ତ ନିତିଦିନିଆ ଜୀବନ ଭିତରୁ ଆମର ଗାଁର ମହିଳାମାନେ ବି ସେମାନେ ଟିକେ ସମୟ ବାହାର କରିକି ତାଙ୍କ ଯଦି ଶରୀର ଯତ୍ନ ନେବେ ତାହେଲେ ନିଜର ମନ ଫୁର୍ତ୍ତି ରହିବ, ଆଉ ତାଙ୍କୁ କାମ କରିବା ପାଇଁ ଇଚ୍ଛା
0: ଲାଗିବ। ତାପରେ ତାଙ୍କ ବାଡ଼ିରେ ଯୋଉ ଭଲ ଫ୍ରେସ୍ ତଟକା ପନିପରିବା ମିଳୁଛି ସେଟା ତ ସେମାନେ ସବୁଦିନ ଖାଉଛନ୍ତି, ଡେଲି ଆପଣ ଗୋଟେ ଲେମ୍ବୁ ବି ଖାଇଲେ, ଡେଲି କିଛି ପରିବା ଶାଗ ଖାଇଲେ, ସେ ସବୁ ଜିନିଷରେ ବି ବହୁତ ଚର୍ମର ସତେଜତା ଆସିଥାଏ।
1: ଆଚ୍ଛା, ଆମର ଆଉ ଗୋଟେ ବିଶେଷ ସମସ୍ୟା ରହିଛି ବାଳ,
0: ଆଉ
1: ମୁଣ୍ଡରୁ ବେଶୀ ପରିମାଣରେ ଝାଳ ବି ବାହାରେ, ତ ୟାକୁ କେମିତି ଆମେ ଯତ୍ନ ନବା?
0: ସେଟା ବି ଗୋଟେ ବହୁତ ବଡ ସମସ୍ୟା ଯେ ଆମର ବହୁତ ଝାଳ ବାହାରେ ପ୍ରାୟ ଖରାଦିନେ, ରୁଟ୍ରେ ସେ ରୁପି ଗୁଡାକ ହେଇଯାନ୍ତି। ତ ମେନ୍ ହେଲା ଆମେ
1: ଖରାଦିନେ ବି ରୁପି ସମସ୍ୟା ଦେଖା,
0: ଅଏଲି ହେଇଗଲେ ସେ ଚୁଟିର ଯୋଉ ରୁଟ୍ରେ
1: ମଇଳା
0: ଡଷ୍ଟ ଗୁଡାକ ଜମିଯିବ, ସେଥିରେ ହିଁ ରୁପି ହୁଅନ୍ତି। ରୁପି ଏମିତି କିଛି ଗୋଟେ ବେମାରୀ ରୋଗ ନୁହଁ ସେଟା, ପ୍ରକୃତରେ ଆମେ ସବୁବେଳେ ଆମେ ସ୍କାଲ୍ପକୁ ଆମର ଶୁଖା ରଖିବା ଡ୍ରାଏ।
1: ଆଚ୍ଛା,
0: ତ କମ୍ ସେ କମ୍ ବହୁତ ଜଣ ଭାବନ୍ତି ଶ୍ୟାମ୍ପୁ କଲେ ଖରାପ, ହପ୍ତାକୁ ଆପଣ ତିନି ଚାରି ଥର ଆରାମସେ ଶ୍ୟାମ୍ପୁ କରିପାରିବେ, ଆଉ ଏମିତି ହାର୍ଡ ଶ୍ୟାମ୍ପୁ ଗୁଡାକ ବ୍ୟବହାର ନ କରିକି ନର୍ମାଲ ସାଦା ସ୍ମୁଥ ଶ୍ୟାମ୍ପୁ ମିଳେ ଯୋଉଟା ହାର୍ଡ ନଥାଏ, ସେମିତି ଶ୍ୟାମ୍ପୁ ବ୍ୟବହାର କରିବେ। ଆପଣ ଯଦି ଘରେ ଆମେ ବେସନରେ ବି ଆପଣ ଚୁଟି ଧୋଇ ହୁଏ,
1: ସେଟା କେବଳ ବେସନରେ,
0: ଖାଲି ବେସନକୁ ଆପଣ ଟିକେ ପେଷ୍ଟ କରିକି ତାକୁ ଚୁଟିରେ ଲଗେଇଦେବେ ସେଟା ବି ଭଲ। ଗୋଟେ କଣ୍ଡିସନିଂ କରିବା ପାଇଁ ଆପଣ ଦହି ବି ଟିକେ ନେଇକି ଆପଣ ଚୁଟିରେ ଲଗେଇଦେବେ ସେଟା ବି ଗୋଟେ ଭଲ। ତାପରେ ଶ୍ୟାମ୍ପୁ କରିବେ ବେଶୀ, ଆପଣ ଯୋଉ ଆଜିକାଲି ଡ୍ରାୟର ବହୁତ ୟୁଜ୍ କରୁଛନ୍ତି, ଡ୍ରାୟରଟା ମାନେ ପୁରା ଦୂର କରିବା କଥା, ଯୋଉ ଝାଳ ବାହାରୁଛି ସେଥିରେ ବି
1: ବାଳ ପାଇଁ ସେଟା ଭଲ,
0: ହଁ ସେଟା ଆମର ବାଳ ପାଇଁ ବହୁତ କ୍ଷତି କରେ, ସବୁ ରୁଟ୍ ରୁ ଡ୍ୟାମେଜ୍ କରିଦିଏ, ଫାଟିଯାଏ ସବୁ। ତାପରେ ଖରାରେ ବି ଆମେ ବେଶୀ ଖୋଲା କରିକି ବାଳ ଏମିତି ଚୁଟି ଛାଡିବା କଥା ନୁହଁ, ଯେତେ ପାରିବେ ଆମେ ବାନ୍ଧିକି ରଖିବା କଥା।
1: ଆଚ୍ଛା, ଆମର ମୁଣ୍ଡ ଧୋଇଲା ପରେ ଶ୍ୟାମ୍ପୁ କଲା ପରେ ଅନେକ ଖରାରେ ବି ରହିଯାନ୍ତି, ବାଳ ଜଲ୍ଦି ଶୁଖିଯିବ
0: ନାହିଁ, ସେଟା ବହୁତ ଭୁଲ ଧାରଣା। ସେଟା ପ୍ରକୃତରେ ଆମେ ନେଚୁରାଲ ହିସାବରେ ଯଦି ଆମ ବାଳ ଶୁଖିବ ସେଟା ବହୁତ ଭଲ, ସକାଳେ ଯୋଉ ଆମର ସୂର୍ଯ୍ୟ କିରଣଟା
1: ବାଳ
0: ଶୁଖିଲା ବେଳକୁ ସେଟା ଟିକେ ଟିକେ ପଡିଲେ କିଛି କ୍ଷତି ନାହିଁ, ସେଟା ଦରକାର। କିନ୍ତୁ ତାଠୁ ବେଶୀ ଯୋଉ ଖରା ହଉଛି ସେତେବେଳେ ଆମେ ଯଦି ଖୋଲା କରିକି ଚୁଟି ବୋଲିବା ସେଥିରେ ବି ଆମର ସୂର୍ଯ୍ୟ କିରଣରେ ଆମର ଚୁଟି କ୍ଷତି ହେଇଯିବ, ସେଥିରେ ସେଟା ବି ଡ୍ୟାମେଜ୍ କରିଦିଏ। ତ ସେଥିପାଇଁ ସବୁବେଳେ ଖୋଲା ଛାଡିବା କଥା ନୁହଁ, ତାପରେ ଧୂଳିରୁ ବି ରକ୍ଷା ପାଇବା ପାଇଁ ବାନ୍ଧିକି ରଖିବା କଥା, କିନ୍ତୁ ପବନ ବି ବାଜୁଥିବା ଦରକାର ଆମ ଚୁଟିରେ ସବୁବେଳେ।
1: ତ ମୋଟାମୋଟି ତ ଆପଣ ଆଜି କହିଲେ ଯେ ଖରାଦିନରେ ବିଶେଷ କରି ଆମେ କେମିତି ଚର୍ମର ଯତ୍ନ ନେବା, ତା ସହିତ ବାଳର ବି ଯତ୍ନ ନେବା, ଆଉ ଆମର ଯୋଉ ଶ୍ରୋତା ଭଉଣୀମାନେ ଶୁଣୁଥିବେ ନିଶ୍ଚିତ ଭାବରେ ଆମେ ଏଇଠି କହିବା ଯେ ବଜାରରୁ ପ୍ରସାଧନ ସାମଗ୍ରୀ ନ କିଣିକି ସେମାନେ ଯେତେଦୂର ସମ୍ଭବ ଘରେ ମିଳୁଥିବା ବିଭିନ୍ନ ପରିବା ବା ଫଳରୁ ସେମାନେ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରନ୍ତୁ ଆଉ ବ୍ୟବହାର କରନ୍ତୁ, ତାହେଲେ ସେମାନଙ୍କୁ ବି ଭଲ ଲାଗିବ ଆଉ ଚର୍ମ ବି ସୁସ୍ଥ ରହିବ।
0: ସେଟା ସବୁଠୁ ଭଲ ଉପାୟ, ଆଜିକାଲି ଘରେ ଯେତେ ପ୍ରସ୍ତୁତ କରି ଜିନିଷ ଗୁଡାକ ଆମେ ବ୍ୟବହାର କରିବା ସେତେ ଭଲ, ପ୍ରସାଧନ ସାମଗ୍ରୀ ଭଲ କିନ୍ତୁ ତାର ବେଶୀ ମାନେ ପ୍ରଫିଟ୍ରେ ଆମେ ରହିବା ଯଦି ଆମେ ଘରେ ନିଜେ ପ୍ରସ୍ତୁତ କରିକି ବ୍ୟବହାର କରିବା।
1: ଆଜ୍ଞା, ବହୁତ ଧନ୍ୟବାଦ।
2: ଖରାଦିନରେ ତ୍ୱଚାର ଯତ୍ନ ଏ ବିଷୟରେ ସବିତା ନାୟକଙ୍କ ସହିତ ଆଲୋଚନା ଶୁଣିଲେ ଶ୍ରୋତା ଭଉଣୀ, ତାଙ୍କୁ ଏ ବିଷୟରେ ପଚାରି ବୁଝିଲେ ପ୍ରତିଭାରାଣୀ ପଣ୍ଡା। ତାହେଲେ ଆମର ଆଶା ଓ ବିଶ୍ୱାସ ଶ୍ରୋତା ଭଉଣୀମାନେ ନିଶ୍ଚିତ ଏହି ଆଲୋଚନାରୁ ଶିକ୍ଷା ଗ୍ରହଣ କରିଥିବେ, ପରିଷ୍କାର ପରିଚ୍ଛନ୍ନ ରହିବେ, ପରିଷ୍କାର ପାଣି ଆବଶ୍ୟକ ମୁତାବକ ପିଇବେ, ନଡ଼ିଆ ପାଣି ତରଭୁଜ ବ୍ୟବହାର କରିବେ, ଘିଅ କୁଆଁରୀ ବ୍ୟବହାର କରିବେ, ଖରାରେ ବାହାରକୁ ଯିବା ସମୟରେ ସାବଧାନ ରହିବେ। ଏଥର କାର୍ଯ୍ୟକ୍ରମ ଶେଷ ଭାଗରେ

0: ଏଇଠି ଶେଷ ହେଲା ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତାପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅପରାହ୍ନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ।
1: ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଦେଶବ୍ୟାପୀ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଅଳଙ୍କରଣ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକିମ୍ ହେଉଛି 15ତମ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ତୃତୀୟ ରାଜ୍ୟ। ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଇଛନ୍ତି।
2: ପୋଲିସ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଇବା ଚାହିଁ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା, ବଚ୍ଚୋଁ ଓର କମଜୋର ବର୍ଗଙ୍କ ପ୍ରତି ସମ୍ବେଦନଶୀଲ ବ୍ୟବହାର କୋ ଭି ପ୍ରାଥମିକତା ଦେନି ଚାହିଁ। ସାଇବର କ୍ରାଇମ, ଅନଲାଇନ ଫ୍ରଡ୍ ହେକି

0: और डीप फेक जैसी नई चुनौतियां सामने आ रही। इन नई चुनौतियों से निपटने के लिए पुलिस को लेटेस्ट टेक्नोलॉजी, साइबर सिक्योरिटी और डिजिटल इन्वेस्टिगेशन में दक्ष बनाना होगा।
1: ପୋଲିସ୍ କର୍ମଚାରୀମାନେ ମହିଳା ଗରିବ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସମ୍ଭେଦନଶୀଳ ହେବା ଲାଗି ରାଷ୍ଟ୍ରପତି କହିଛନ୍ତି। ସେହିପରି ସାଇବର କ୍ରାଇମ୍, ଅନ୍ଲାଇନ୍ରେ ଠକାମୀ, ବିଭ୍ରାନ୍ତିକର ତଥ୍ୟ ଯାଞ୍ଚ ଦିଗରେ ଅତ୍ୟାଧୁନିକ କୌଶଳ ଅବଲମ୍ଭନ କରି ପୋଲିସ୍ ସର୍ବଦା ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିକ୍କିମ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ସିକ୍କିମ୍ ପୋଲିସ୍ର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କ ପୋଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଏ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ତିନୋଟି ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀ ନିମନ୍ତେ ନୂତନ ରାଜ୍ୟ ଶାଖା ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦିଲ୍ଲୀ ଶାଖା ସଭାପତି ନିମନ୍ତେ ପୂର୍ବ ଦିଲ୍ଲୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି ରୂପେ ଅଭିସିଂ ଦେବରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନରେ ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଛନ୍ତି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଥମ ଥର ଲାଗି ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପିର ମୂଲ୍ୟାଙ୍କନ କରାଯାଇଛି।
2: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनकी हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की अनआंसर्ड क्वारी को असमाधित नहीं छोड़ेंगे।
1: ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଏବଂ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ସେମାନେ ଅଫିସିଆଲ୍ ୱେବ୍ସାଇଟ୍ ଏନ୍ଟିଏ ସିୟୁଇଟି ଏନ୍ଟିଏ ଡଟ୍ ଏନ୍ଆଇସି ଡଟ୍ ଇନ୍ରେ ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଏବଂ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 5.3% ଅଧିକ। ନୂଆଦିଲ୍ଲୀଠାରେ ଆଜି ଖରିଫ୍ ଅଭିଯାନ 2026 ପାଇଁ ଆୟୋଜିତ କୃଷି ସଂକ୍ରାନ୍ତ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଶ୍ରୀ ଚୌହାନ କହିଛନ୍ତି ସରକାର କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଚୀନକୁ ଅତିକ୍ରମ କରି ଭାରତ ବିଶ୍ୱରେ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଂକ୍ରାନ୍ତ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଖରିଫ୍ କୃଷି କ୍ଷେତ୍ର ନିମନ୍ତେ ରୋଡ୍ମ୍ୟାପ୍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମ ଜୈବ କୃଷି ଏବଂ ସମନ୍ୱିତ କୃଷି ସଂକ୍ରାନ୍ତରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍କେ ପାଟିଲ ସିଦ୍ଧରମୟାଙ୍କ ଦ୍ୱାରା ଆୟୋଜିତ ପ୍ରାତଃଭୋଜନ ବୈଠକ ପରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶ୍ରୀ ସିଦ୍ଧରମୟା ଲୋକଭବନରେ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଇଦ୍ ଉଲ୍ ଆଜା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସାବରକରଙ୍କର ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ବୀର ସାବରକରଙ୍କର ସାହସ ଏବଂ ଦେଶାତ୍ମବୋଧ ଚିନ୍ତାଧାରା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ବୀର ସାବରକରଙ୍କ ବୁଦ୍ଧି ଏବଂ ସାମାଜିକ ସଂସ୍କାର ଦିଗରେ ତାଙ୍କର ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଉତ୍ତର ଏବଂ ପୂର୍ବାଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଘଟିଛି। ଖଗାରିଆ ଏବଂ ମୁଜାଫର ଜିଲ୍ଲାରେ 2 ଜଣ ଲେଖାଏଁ, ମୁଙ୍ଗେର, ଭାଗଲପୁର, ପୂର୍ବ ଚମ୍ପାରନ୍ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ 1 ଜଣ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ନିକଟ ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଏବଂ ବିଦର୍ଭରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦିଲ୍ଲୀ, ଚଣ୍ଡିଗଡ଼, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କୋଙ୍କଣ, ଗୋଆ, ଓଡ଼ିଶା, ପଞ୍ଜାବ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 2 ଦିନ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ ଏବଂ କରେଇକାଲରେ ଜଳବାୟୁରେ ପ୍ରବଳ ଆର୍ଦ୍ରତା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳ ବିହାର, ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu urges police forces to be more citizen-centric and sensitive towards vulnerable sections. Education Minister Dharmendra Pradhan assures resolution of all grievances of students regarding discrepancies in CBSE Class 12 examination evaluation process. Karnataka Chief Minister Siddaramaiah announces resignation. Deputy Chief Minister D.K. Shivakumar set to take over. Fragile ceasefire between US and Iran under strain as both sides exchange fresh strikes near the strategically vital Strait of Hormuz. Eid ul-Azha, festival of sacrifice, being celebrated with religious fervour across the country. And in badminton, PV Sindhu and Lakshya Sen storm into singles quarterfinals of Singapore Open. President Draupadi Murmu today urged the police force to become more citizen-centric and sensitive while dealing with vulnerable sections, especially women, the poor and children. President Murmu was speaking after conferring the prestigious President's Police Colour on the Sikkim police during Alankaran parade held in Gangtok this morning. She appreciated the role of the Sikkim police.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଚଳିତ ବର୍ଷ ଦେଶରେ ପ୍ରାୟ 37 କୋଟି 60 ଲକ୍ଷ ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଅନ୍ତର୍ଗତ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି, ଦେଶର ପରିଶ୍ରମୀ ଚାଷୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସରକାର ସର୍ବଦା କୃଷି ଏବଂ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚୀନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଗାମୀ ଖରିଫ୍ ଋତୁ କୃଷିକ୍ଷେତ୍ରକୁ ଅଧିକ ବିକଶିତ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ଏକ ରୂପରେଖ ପ୍ରସ୍ତୁତ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୈବିକ କୃଷି ସମ୍ବନ୍ଧିତ ଚାଷ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ କରି ଶ୍ରୀ ସମ୍ମିଳନୀରେ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ଆଇସିଏଆର୍ କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଏବଂ କୃଷିକ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯୋଗଦେଇ ଖରିଫ୍ ଋତୁର ପ୍ରାଥମିକତା ଏବଂ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ମତ ବିନିମୟ କରୁଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଦୃଷ୍ଟି ରଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
0: ଅତି ବିଶିଷ୍ଟ ବ୍ୟକ୍ତି ଭିଭିଆଇପିଙ୍କ ଗସ୍ତ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ ଅଧିକାରୀଙ୍କୁ ସତର୍କତା ଅବଲମ୍ଘନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ ପହିଲାରୁ ଚାଷୀଙ୍କୁ ପ୍ରାମାଣିକ ବିହନ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ଏବଂ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ମରୁଡ଼ି ସ୍ଥିତିର ମୁକାବିଲା ପାଇଁ କୃଷକଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିହନ ବଣ୍ଟନରେ ଦୁର୍ଗମ ତଥା କମ୍ ବୃଷ୍ଟିପାତ ନେଇ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯିବ। ବିଶ୍ୱ ବଜାରରେ ଅନିଶ୍ଚିତତା ସତ୍ତ୍ୱେ ସାର କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟରେ ଯୋଗାଣ ଅବ୍ୟାହତ ରହିବ ବୋଲି କୃଷି ବିଭାଗ ସୂଚନା ଦେଇଛି। ମାର୍କଫେଡ୍, ପାକ୍ସ ଏବଂ ଲାମ୍ସ ମାଧ୍ୟମରେ ଚାଷୀଙ୍କ ପାଖରେ ନିରନ୍ତର ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚ ଜମି ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକରେ ଫସଲ ବିବିଧିକରଣକୁ ଗୁରୁତ୍ୱ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ମୌସୁମୀ ପହଞ୍ଚିବାରେ ବିଳମ୍ବ କ୍ଷେତ୍ରରେ ଗୋଷ୍ଠୀଭିତ୍ତିକ ନର୍ସରୀ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦୁଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗାହ ଏବଂ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦୁଜୁହାର ଶୁଭେଚ୍ଛା ଜଣାଇ କହିଛନ୍ତି, ଆଜିର ଦିନରେ ସମାଜରେ ଭାଇଚାରା ଏବଂ ଖୁସିର ଭାବନା ଆହୁରି ଗଭୀର ହେଉ। ଏହି ଅବସରରେ ଶ୍ରୀ ମୋଦି ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ସହିତ ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି। ଚାରୋଟି ପୌରାଞ୍ଚଳ ସମେତ ସାତଟି ବ୍ଲକର 146 ମସ୍ଜିଦ୍ରେ ସାମୁହିକ ପ୍ରାର୍ଥନା ନମାଜ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ପାଳିତ ହୋଇଛି। ସହରର ଫକୀରାବାଦ, ଗୌଡ଼ଗୋପର, ମେହବୁବାବାଦ, ରଣପଡ଼ା, ଇଦ୍ଗା ମହଲା ଆଦି ସ୍ଥାନରେ ସାମୁହିକ ନମାଜ ପାଠ କରାଯାଇଛି। ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ରକ୍ତକର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। ଗତବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ 3 ପାଇଁ ଏହି ପ୍ରସଙ୍ଗ ଆଧାରରେ ରକ୍ତକର୍କଟ ଦିବସ ପାଳନ କରାଯାଉଛି। ଏହି ରୋଗ ଅସ୍ଥିମଜ୍ଜାରୁ ଆରମ୍ଭ ହେବା ସହ ରକ୍ତକୋଷର ଉତ୍ପାଦନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ, ଫଳରେ ଆକ୍ରାନ୍ତ ରୋଗୀଙ୍କ ରକ୍ତକୋଷର ଅନିୟନ୍ତ୍ରିତ ବୃଦ୍ଧି ହେବା ସହ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଲିକୋମିଆ, ଲିମ୍ପୋମା ଏବଂ ମାୟୋଲୋମା ଭଳି ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତକର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତକର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଏବଂ ସହାନୁଭୂତିର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଏହି ରୋଗ ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସଚେତନ ହୋଇ ସୁସ୍ଥ ସମାଜ ଗଠନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର ଏବଂ ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏବଂ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଏବଂ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଏବଂ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସ ପାଳନ ଅବସରରେ କିଶୋରୀ ଏବଂ ମହିଳାଙ୍କ ସମ୍ମାନ, ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ଅଙ୍ଗୀକାରବଦ୍ଧତା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 5 ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୁଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ମଧ୍ୟରେ ଅନୁଗୁଳ ଜିଲ୍ଲାର 8 ସର୍ବାଧିକ 75.2 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପି ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ଶୁଣନ୍ତୁ ଟକ୍ସ ଅଫ୍ ହିନ୍ଦୁସ୍ତାନ କଥାଚିତ୍ରରୁ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ବିଶାଲ ଦଦଲାନୀଙ୍କ କଣ୍ଠରେ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

କାର୍ଯ୍ୟକ୍ରମରେ ଏଥର ସୁଖବିନ୍ଦର ସିଂଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ, କଥାଚିତ୍ର ଟକ୍ସ ଅଫ୍ ହିନ୍ଦୁସ୍ତାନ।

ଶୁଣିଲି ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ଠକ୍ସ ହିନ୍ଦୁସ୍ତାନ କଥାଚିତ୍ରର ଗୀତ ଶୁଣିଲି। କଣ୍ଠଦାନ କଲେ ବିଶାଲ ଦଦଲାନୀ, ସୁଖବିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

0: ନାମେ ସମାଜ ନୁ ନାମ ବସବାସ କମଲ ଦାତ ଯେତେବେଳେ ନାମେ ଯେତେକି ଇଚ୍ଛା ଯେ ଏକାନେକିରି ସୁନ୍ଦର କିରି ନାମେ ସମାଜ ନୁ ନାମ ରଥ ଏକାନେକିରି ଖୁସିବାସିନୁ ରଥ କାମାଣି ଧାମାଣି କାମିକିରି ଏକାନେକିରି ନାମେ ଜିଆବ ନାଗଲି ହତ ଇ କଥା ନାମ ଯେତେ ଚିନ୍ତା କାମଦାତ ଆରୁ ଆଦଗେ ହିସାବ ନୁ ନାଲକୁ ପୁତା ବି କାମଦାତ ଆରୁ ନାମେ ଜିଆବଧ ଏକାନେକିରି ସରଲ ମାନ ଏକାନେକିରି ଠିକ୍ ହିସାବ ନୁ ଯେତେକି ସାଙ୍ଗେ ସମ୍ପର୍କ ଇଅତ ଆରୁ ସମାଜ ନୁ ଯେନ୍ତା ଚାଲରା ଖାତିର ହନ୍ନେ ଚାଲରଥ ଇବନ ଭାବଦାତ ଆରୁ ନାମେ ଜିଆବ ନାଗଲି ହଦାତ ହେଲେ ଆରୁ ଗୋଟେ କଥା ଯେ ସମାଜ ନୁ ଯେତେବେଳେ ରାଲ ଦାତ ସାମାଜିକ ରୀତିନୀତି ନୁ ଏକାବଦ ଘଟର ଆ ହିସାବ ନୁ ନାମେ କା ଲାଗି ଖାତିରି ଆରୁ ହନେ ଏର ଥାଲି ତା ଜିଆନୁ ଦୁଃଖ ଭିବାରି ଆରୁ ସୁଖର ସମିଆ ଭିବାରି ଯେତେବେଳେ ନାମ ଖୁସିବାସିନୁ ରଥ ଆଲଖତ ଯେତେକି ସାଙ୍ଗେ ମିଶ୍ରଥ ହେଲେ ଦୁଃଖ ଘା ଘା ବାରି ଆନୁ ନାମ ଦୁଃଖିତ ମନ୍ଦାତ ଆରୁ ଏକାନିକିରି ଆ ଦୁଃଖନ୍ତି ଉର୍ଖତାରୁ ଖୁସିକେ ପାବୁନୁ କତା ଦାନ ଫି ନାମ ଚିନ୍ତା ନାନ୍ଦାତ ହେଲେ ଆରୁ ଗୋଟେ କଥା ଯେ ନାମେ ମେଦୁ ଅଣ୍ଟା ଆତଲି ହେଲେ ରୋଗ ବେମାର ହି ମାଲ ବାର ବୋଲିକିରି ତେଙ୍ଗା ପଲ୍ଦାତ ଏନ୍ଦ୍ରକି ଇଦାଧି ନାମେ ଜିଆଗେ ଅଣ୍ଟା ଅଂଶ ଦୁ ହେଲେ ଆକୁନ୍ ଯେନ୍ ପ୍ରକାର ଇ ନାମେ ସ୍ୱାସ୍ଥ୍ୟ ସମସ୍ୟା ମାନାଲି ଆଦ୍ଗେ ଲାଗାନ୍ ଯେନ୍ ପ୍ରକାର ସୁବିଧା ଗୁଟି ବାର୍ଚା ଦିନ ଆଦାନ ଯଦି ଆହତ ଆରୁ ଆଗଲିନ୍ ଯଦି ନାମ ସଚେତନ ମାନତ ହେଲେ ଇ ଦୁଃଖ ବେମାର ବୋଧ ଯେତ୍କି ମାନ୍ନା କଥା କା ତାଙ୍କେ ଦ୍ୱାରା ଯେତ୍କି ନାମ ଅସୁବିଧାନୁ ଖାତିର ଦାତ ଆଦାନ ନାମ ଏଡ଼ାବା ଅଙ୍ଗତ ରୁକା ଅଙ୍ଗତ ହେଲେ ଇନ୍ଡଣ୍ଡଟା ବେମାରୀ ଆତିଲି ଯେନ୍ ବେମାରୀ ବନ୍ ନାମ ଘାଇଖା ଲାଜର ଦାତ କା ଇନ୍ଦ୍ରବନ ଆରୁ ତେଙ୍ଗନ ବାଦାତ ଆରୁ ମାଲ ତେଙ୍ଗ ଦାତ ଯେନ୍ଥିର୍ ଲାଗି ଆଦାତ ଘାଇଘା ବାଢ଼ିକି ଆରୁ ପରିଶେଷନୁ ଜିଆ ବି ହୋଇକି ତା କଥା ମାନ ଯାଏ ଯେ ଆକୁନ୍ତା ଆଧୁନିକ ସମାଜ ନୁ ନାମ ଯଦି ହନ୍ନେ ଆଗଲିନ୍ତା ଲେଖା ମାନସିକତା ଇଅତାରୁ ନାମ ଜୀବନଯାପନ କାମ ଥିଲେ ଅସୁବିଧା ନାମା ହିଁ ମାନ ତେଙ୍ଗନା କଥା ମାନ ଯାଏ ଯେ ଯାହା ବି ସୁବିଧା ଅସୁବିଧା ମାନ କା ରୋଗ ବେମାର ମାନ ଯଦି ନାମ ଫୁଟିଅ ତାରୁ ମା ତେଙ୍ଗତ ହେଲେ ଆ ଡାକ୍ତର ଆଜ୍ଞା ଘର ହଉ କା ନାଇଁ ଚିକିତ୍ସା କାମଲାର ବିଶେଷଜ୍ଞ ଆଜ୍ଞା ଘର ମାନ୍ନାର ଏକାନିକିରି ଆହର ଯେ ନିମେ ଏନ୍ଦିର ଅସୁବିଧା ଥିଲି ଆରୁ ଏକାନିକିରି ନିମାନ ଚିକିତ୍ସା ନାନର ଯେ ଭଲ ମାନର ଆ କଥା ବି ନିର୍ଭର ନାନଲି ଆ ଯେନ୍ ପେସେଣ୍ଟ ଆତନାର କାନେ ରୋଗୀ ଆତନାର ଆସ୍ ଗେ ତେଙ୍ଗନାମିଆ ହଁ ଇଦା ଥିବେ ଗୋଟେ ସତ୍ କଥା ଯେ ଆକୁନ୍ ରୋଗୀ ପଲ୍ଯାସ ତେଙ୍ଗିଆ ହେଲେ ଭିନ୍ ଭିନ୍ ଯନ୍ତ୍ରପାତି ଆତିଲି ଆଧୁନିକ ଯେନ୍ ଚିକିତ୍ସା ପଦ୍ଧତି ଆତିଲି ଆ ମାଧ୍ୟମ ତି ଭି ଆର୍ ଆହାନାର ହେଲେ କଥା ମଞ୍ଜା ନାମ ଆକାରତ ଜିନିଷ ବନ୍ ଯଦି ନାମ ଫୁଟିଆ ତାର ମା ତେଙ୍ଗ ଥାଲେ ଅସୁବିଧା ନାମା ହିଁ ମାନ ଆର୍ ହନ୍ୟ ଅଣ୍ଡା ରୋଗ ବେମାର ଭିତରେ କୁଷ୍ଠ ରୋଗ ବାଲନାର ବଡ଼ ରୋଗ ବୁଲିକିରି ତେଙ୍ଗାଲ କାତ ଆଗଲି ଯେନ୍ ରୋଗ ବେମାର ମାନଙ୍କୁ ନାମେ ଇ ଆଣ୍ଠି ଗୁଠି ହେଡ଼ୁନ୍ତା କାହା ଖାନ୍ତା ଗୁଠି ଖାଦି ମାନିକି ଆରୁ ଧୀରେ ଧୀରେ ଆଦାତ ଛିଡ଼ରି କି ବାଗି ଘା ଘା ଏଥିରି ହନେ ତେଙ୍ଗ ଥିଲେ ସମାଜରୁ ଭି ଆଲା ସେ ରାଗି ଲାଗାନ ଅକାଇ ଲାଗି ଲାଗାନ ଭି ଅଣ୍ଟା ଅପସରା ଲେୟାର ତା ଇ କଥା ପହିଲେ ରାଚା ଆରୁ ଆକୁନ୍ ଭି ଥୋଡ଼ି ବହୁତ ଆତିଲି ଦିନ କିନ୍ତୁ କଥା ମାନଯା ଯେ ଆକୁନ୍ ଯେନ୍ ପ୍ରକାର ପରିସ୍ଥିତି ମାନଯା ଦିନ ଲାଜରନା ମାନଲା ଦିନ ଯେତେ ଯଦି ତେଙ୍ଗ ଥିଲେ ଇନ୍ନେ ବଢ଼େ ବଢ଼େ ରୋଗ ବେମାର ଗୁଠିନ୍ ଭି ନାମ ଦୂର କାମା ଆଙ୍ଗତ ହେଲେ ଯାହା ନିଜର ମେଦୁନ ମାଞ୍ଜିକି ଚାଦାନ ତେଙ୍ଗନା କଥା ଦୁ ତା ଜହକିରି ଏନ୍ ମାନ ତେଙ୍ଗଦାନ ଆକୁନ୍ ତ ଇ ଯେନ୍ କୁଷ୍ଠ ରୋଗ ଆତିଲି କା ଯେନ୍ ଲେପ୍ରୋସି ବାଲନାର ଆ ରୋଗ ବୋଧ ଏକାନିକିରି ମାଲ ମାନ ଆଦାଦ ମାଞ୍ଜା ହେଲେ ଏକାନେ ମାନି ଯଦି ବି ମାଞ୍ଜା କରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଇ ପ୍ରକାର ଜାମା ଜିନିଷ ବନ୍ ଆଲୋଚନା କାମାଗି ଲାଗାନ୍ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତନାର ଡାକ୍ତର ରଞ୍ଜନ କୁଚୁର ଆଜ୍ଞା ଖାର ଇ ରଞ୍ଜନ କୁଚୁର ଆଜ୍ଞା ଖାର ଇ ଯେନ୍ ନାମେ ବୁର୍ଲାସାନ୍ ଯେନ୍ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଯେନ୍ ଆତିଲି ଆସ୍ଥା ବରିଷ୍ଠ ଆବାସିକ ଡାକ୍ତର ହିସାବନୁ ନାଲକୁ ନାନାଲାର ହେଲେ ବାରା ତାମେସ୍ତି ଇ କୁଷ୍ଠରୋଗ ଯେନ୍ ଆତିଲି କୁଷ୍ଠ ବେମାର ଆ ବେମାର ବୋଧ ଏକାନିକିରି ମାନି କା ଇବଧ ଏକାନିକିରି ମାଲ ମାନ ଆଦି ଲାଗାନ୍ ଏନ୍ଦିର କାମା ଖାତର କା ଯଦି ମାଞ୍ଜା କେରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଆତିଲି ନାମ ଏକାନିକିରି ଇ ବେମାରତି ମୁକ୍ତି ହାକ୍ଷତ ଏକାନିକିରି ଭଲ ମାନ ଇ ଯେତେ ଜାମା କଥା ବନ୍ ଡାକ୍ତରୀ ଲାଇନ୍କେ କଥା ବନ୍ ତାମେସ୍ତି ମେହନତ ଆରୁ ବୁଝରତ ତା ତମେ ସାଙ୍ଗେ ଦ୍ୱିପଦୀ ଜାନ କାଛି ନେଖରତ କୁଚୁର ଆଜ୍ଞା ଜୁହାର
1: ଜୁହାର ଜାମାରେ ବଢ଼ିଆ ଲାଗିଲି ଇସନ୍ ବାସ୍କାନ ଆରୁ ସବସେ ପହଲେ ନିମାନ ଧନ୍ୟବାଦ ଚାଲ ଦାନ ଯେ ଆଙ୍ଗାନଟା ବଢ଼ିଆ ସୁଯୋଗ ଚିଆ କେରା କିଛି ଇ କୁଷ୍ଠରୋଗ ବିଷୟନୁ ତେଙ୍ଗା ଘିଲାଗିନ୍ ଆଙ୍ଘା ବିଷୟନୁ ଏନକାଟେ ତେଙ୍ଗା ଚାଲଦାନ ନା ଆମେ ମାଞ୍ଜା ରଞ୍ଜନ କୁଜୁର ଆରୁ ବୁଆସିକି ନା ଆମେ ମାଞ୍ଜା ବିର୍ସା କୁଜୁର ପାଦାଦ ମାଞ୍ଜା ଲାଛିମପୁଷ ଯେନ୍ଟାକି ଆକୁ ଲକ୍ଷ୍ମୀପୁଷ ବାଲନାର କୁତ୍ରା ବ୍ଲକ ଅଣ୍ଡରନୁ ଆରୁ ଆଙ୍ଘା ସ୍କୁଲିଂ ମାଞ୍ଜକିଚା ଦାଲକି ହାଇସ୍କୁଲନୁ ପାର୍ସକାନ ଏନ୍ ଆନ୍ତି ହୁସ୍ତି ପାସ୍ ଆଉଟ୍ ମାଞ୍ଜକାନ ଆରୁ ଭୁବନେଶ୍ୱର କରକାନ ବିଜେବି କଲେଜନୁ ପାର୍ସକାନ ପ୍ଲସ୍ ଟୁ ଆନ୍ତି ପ୍ଲସ୍ ଥ୍ରୀ ବି ଆଡ଼ମିସନ୍ କାମିକାନ୍ ଡାଲମିଆ କଲେଜ ନୁ ଆନ୍ତି ଫେର୍ କୋଚିଂ ଅଛକାନ୍ ଆନ୍ତି ମେଡ଼ିକାଲ ହାକାନ୍ ମେଡ଼ିକାଲ ବନ୍ ଆମେ ବୁର୍ଲା ମେଡ଼ିକାଲ ନୁ ଏମ୍ ବି ବି ଏସ୍ ବଦ ମଞ୍ଜୁରାତ ଆନ୍ତି ଜବ୍ ଜନ୍ କାମିକାନ୍ ଆନ୍ତି ଇନ୍ ସର୍ଭିସ୍ ନୁ ପି ଜି କାମିକାନ୍ ଏସ୍ ବି କଟକ ନୁ ହଉଛି କମ୍ପ୍ଲିଟ୍ ମଞ୍ଜା ଆରୁ ଆକୁ ନେନ୍ ବୁର୍ଲା ମେଡ଼ିକାଲ ନୁ ଆବାସିକ ବରିଷ୍ଠ ଡାକ୍ତର ହିସାବ ନୁ ରାଧାନ ଆରୁ
0: ହଁ ନିଶ୍ଚିତ ଭାବେ ଏମ୍ ହି ଖୁସି ଯେ ଯେହେତୁ ନିମ୍ ଇ ଡାକ୍ତରୀ ଲାଇନ୍ ନୁ ଆତଲାର ଆଉ ଅନ୍ୟ ଏରଥାରେ ନାମେ ସମ୍ପ୍ରଦାୟ ନୁ ଗୁଠି ଇ ଡାକ୍ତରୀ ଲାଇନ୍ ନୁ ବହୁତ କମ୍ ଆଲାର ଆତଲାର ଆରୁ ଯଦି ବି ରାଜକୁନ୍ ଭି ନାମେ ଇ କୁହନ୍ତି ଫସିକିରି ତେଙ୍ଗା ଆଗେ ଲାଗାନ୍ ଭି ଟିକେ ମୁସ୍କିଲ ମାନିକି ଏନ୍ଦ୍ରିକେ ଇ ଭାଷା ଭି ନାମେ ଧୀରେ ଧୀରେ ନୁଡ଼ରା କାଲି ତା ନିମ୍ ଇ ଭାଷା ଭି ଲାହାଲଦାର ଆରୁ ଇ ଡାକ୍ତରୀ ଲାଇନ୍ ନୁ ଭି ଏତଲାର ନାମେ ଲାଗାନ୍ ବଢ଼େଇଟି କଥା ନାମେ ସମ୍ପ୍ରଦାୟ ଲାଗାନ୍ ଆରୁ ଏମ୍ ଲାଗାନ୍ ଭିତରେ ବଢ଼େଇଟି ସୁଯୋଗ ନାମେ ସମ୍ପ୍ରଦାୟର ନେ ଗୁଠି ମେନାଲାର ଭାଇ ଭଉଣୀ ଗୁଠିଆର ଆର୍ଗି ଲାଗାନ୍ ଭିତରେ ବଢ଼େଇଟି କଥା ଯେ ଇନ୍ନା ବାର୍ଚକାର ହେଲେ କଥା ମାନଯା ଯେ ଇ ଯେନ୍ କୁଷ୍ଠରୋଗ ନାମ ଯେନ୍ ବାଲ ଦାତ କୁଷ୍ଠରୋଗ ବାନା ଜିନିଷ ବୋଧ ନାମେ ହିସାବ ନୁ ଅଣ୍ଟା ବଢ଼େଇଟି ଜିନିଷ ଆରୁ ଇଦାଦ ମାନଯା ହେଲେ ନାମେ ସାମାଜିକ ହିସାବ ନୁ ଭି ଅଣ୍ଟା ଠିକ୍ ମାନ ଲାଗି ଯେ ଇ ପ୍ରକାର ରୋଗ ବେମାରୀ ଅଣ୍ଟା ଅର୍ଦ୍ଧୁଷି ମାନଯା ବୋଲିକିରି ନାମ ଭାବଦାତ ଆରୁ ଆପସାର ଦାତ ତା ଇ କୁଷ୍ଠରୋଗ ବୋଧ ଏନ୍ଦେତୁ ଇ ବାବଦୁ ଟିକେ ଟିକେ ଧାରଣା ଟିକେ ଚିଅର
1: ନିହାତି ନିହାତି ପହେଲେ ତା ଯେନ୍ ଟେଙ୍ଗାଲଗାର ନାମା ପାଞ୍ଚ ପାଚକେ ହେଲାର ଯେ ଇ ରୋଗ ବୋଧ ବହୁତ ମାନେ ବଡ଼େ ବେମାର ବୋଲିକିରି କିନ୍ତୁ ହନେ କିଛି ମାରିଲା ଇଦି ନାଘିଲି ତା ବାଲଗାର ଯେ ନେଖଣ୍ଡଟା ସାପ ଲାଗିଛି କିମ୍ବା ଭାଖା ଲାଗିଛି କି ନେଦଣ୍ଡଟା ନାସିଆଜ କାନାର ଆଦଘି ଲାଗି ମାନାଲି ବୋଲିକିରି ବାଲଗାର କିନ୍ତୁ ଆଧୁନିକ ଯେନ୍ ଚିକିତ୍ସା ବିଜ୍ଞାନ ବାର୍ଚା ଇ ହତାରା ଯେ ଇ ଦଣ୍ଡା ମାନେ ନାମା ହାୱା ଘି ଚାଲତେ ଅଣ୍ଟା ଅଡ଼ାନ୍ତି ଆର ଅଣ୍ଟା ଗେ କାଇଦ ଆରୁ ଅଣ୍ଟା ଜୀବାଣୁରେ ଆଦଘି ନାମେ ମାନଯା ମାଇକ୍ରୋବ୍ୟାକ୍ଟ୍ରମ ଲେପ୍ରି ଆଦଘି ଚାଲତେ ଏକା ମାନେ ଇଦଘି କିଛି ମାନେ ଅଭିଶାପ ମାନଲା ନେଖା ଲାଗି କା ଭାଖା କା ନେଖା ନାସକାନାର ହନେ କିଛି ମାନଲା ଦିନ ଆରୁ ଇଦ ବାଡ଼କା ଟିକେ ବେମାର ମାରିଲି ଇଦ ଇନ୍ନାନ୍ତା ଯୋଗନୁ ଇଦ ପୁରାପୁରି ମାନେ ଆପଣ ଏୟରକୁନ୍ ତାଙ୍କ ପୁରା ପୁରୀ ଇଲାଜରେ ମାନେ ଚିକିତ୍ସା ଯୋଗ୍ୟରେ ଅନ୍ୟ କିଛି ଏଲଚନାକେ କିଛି କଥା ମାଲା ଦିନ
0: ହେଲେ ଇଦନ ଏରା ଖାତିରି ଯେ ଯଦି ରୋଗ ମାଞ୍ଜାକେଟା ହେଲେ ଶ୍ରୀକୁନ୍ ଚୁକୁନ୍ କା ତାଙ୍କେ ସଂସ୍ପର୍ଶନୁ ବାର୍ଚକୁନ୍ ମାନି ବୁଲିକିରି ଅଣ୍ଟା ଯେନ୍ ଧାରଣା ଆତିଲି ଇବ ଦେଖା ନେଦୁ
1: ଆଗଲି ହନେ ବାଲଗାର କିନ୍ତୁ ଯେତେବେଳେ ତାଙ୍କ ଜୀବାଣୁ ବନ ଆଖାର ଡାକ୍ତର ଜାମାର ବୈଜ୍ଞାନିକ ଜାମାର ଆଙ୍ଗେ ଆଖାର ଯେ ଆକ୍ଚୁଆଲି ନାମ ଯେନ୍ ଅଣ୍ଟା ଆଲାସ କି ମେଦୁନୁ ଯଦି ଇ ବେମାର ର ଆଗଲି ଯେ ସେଇ ଦିନ କୋଡ଼ୋ ବେମାର ବୋଲିକିରି ବି ବାଲଗା ହେଲା ଆସିକି ବେମାର ଯଦି ର ଅଣ୍ଟା ଯଦି ଇଂଖ୍ୟାସ ଚାରି ଦୀର୍ଘା ଯେନ୍ ର ଆଲାର ଆପଡ଼ାର ଘି ଆ ଇଂଖନା ଘି ବଦନୁ ଆ ହାୱାନ୍ତି ଆପଡ଼ାର ନିଶ୍ୱାସ ପ୍ରଶ୍ୱାସ ହର ଆ ଜୀବାଣୁ ବଦ ଆର ଅଣ୍ଟା ଆଲାସ କିନୁ କଦ ଆନ୍ତି ତାଙ୍କା ଶରୀର ନୁ ଆ ବଦ ମାନେ ଫୈଲାରକ ଆନ୍ତି ଯାଇକିରି ମାନ
0: ଆଚ୍ଛା ଆଚ୍ଛା
1: ଆର ହନେ ଏସୁରକୁଞ୍ଜ କୁନ୍ ହାନି କାମ କୁଞ୍ଜ କୁନ୍ ତାଙ୍କ କେନ ଅକୁନ୍ ତାଙ୍କ କେନ ଅଣ୍ଡୁକୁନ୍ ହନେ କିଛି ମାଲା ଦିନ
0: ମାଲା ଦିନ ମାଲା ଦିନ
1: କିନ୍ତୁ ଆଲାର ବାଲନାରେ ହୁଦିନ
0: ହଁ
1: କା ବାଲନାରେ ମାଲା ଇନେ ଅକୁଞ୍ଜ କୁନ୍ ହୁଦଗି ଲାଗେ ନାଗଲି ଇନ୍ଦର କାମଲଗାର ବାଲାଲଗାର ବୋଲିକିରି ଆଲା ସିନ୍ କାହିଁ ଜଙ୍ଗଲ କାହିଁ ଆଦିନ ଅଣ୍ଟା ବାସନ୍ତ କାମ ଚାଲଗାର ଅଲଗା କାମ କରି ଉଇଆଲଗାର ମାନେ ବହୁତ ମାନ ଅଲଗା
0: ସାମାଜିକ ହିସାବ ନୁ
1: ସାମାଜିକ ହିସାବ ନୁ ଆସିନ ପୁରା ଅଲଗା କାମର ଚର ଆରୁ ଧନେ କାମ ଅଲଗାର କିନ୍ତୁ ଯେହେତୁ ଇ ମାନଲା ଦିନ
0: ହଁ ହଁ ଯେହେତୁ ତମେ ଏହି ପ୍ରକାର ଅଣ୍ଟା ସଚେତନତା ମାନଲା
1: ମାନଲା ରୋଧ
0: ହଁ ହୁ ବାକେନ ହେଲେ ଇ ଧାରା ନେକାନ ଯଦି ଇ କୁଷ୍ଠ ରୋଗ ମଞ୍ଜା କେରା ହେଲେ ପ୍ରକୃତିରେ ପହିଲା ପହିଲା ନାମ ଏକାନେ ହଜି ସେ ପ୍ରକୃତି କୁଷ୍ଠ ରୋଗ ଅଣ୍ଟା ମାନାଲି ବୋଲିକିରି
1: ବଢ଼ିଆ କ୍ୱେଶ୍ଚନ ବୋଧ ସବସେ ପହିଲେ ତା ଇ ଯେନ୍ ବେମାର ବୋଧରେ ଇ ମାନି ଅଣ୍ଟା ନାମା ଶରୀର ନୁ ଅଣ୍ଡା ଇନ୍ଦ୍ରିନ୍ ବେମାର ମାନ ଯା ହେଲେ ଆଦିନ ପହଲା ତା ଇସ୍କେ ପ୍ରତିରୋଧ କାମ ନାମା ଯେନ୍ ଇମ୍ୟୁନିଟିରେ ବା ରୋଗ ପ୍ରତିରୋଧକ ଶକ୍ତିରେ ଆବଡ଼ା ଆଗଲି ତାମାନ ଏରୋଧ ଆନ୍ତି ବାଦ ନୁ ଯଦି ତାଙ୍କା ରୋଗ ପ୍ରତିରୋଧ ଶକ୍ତି ବ ଯଦି କମରା କେରା ଆନ୍ତି ମାନ ହୁଦଘି ଲାଗେ ଟାଇମ୍ ବ ତାଙ୍କେ ବହୁତ ଅଣ୍ଟା ଇନ୍ନ ମନେକର ଜୀବାଣୁ ବ ତାଙ୍କା ଓଲା କର୍ଚା ହେଲେ ପାଖାପାଖି ଚାର ପାଞ୍ଚ ବର୍ଷ କି ବାଦ ନୁ ଆସ୍ତାରେ
0: ଆଚ୍ଛା ହେତ୍କି ଭି ସମୟ ହୋଇ
1: ହଁ ହତ୍କ ସମୟ ହଦା ହୁଦଘି ଲାଗେ ପହଲା ପହଲା ବାଲତାରି ତ ପହଲା ଯେତେବେଳେ ଷ୍ଟାର୍ଟ ମାନ ନାମା ଯେନ୍ ଶରୀର ନୁ ଯେନ୍ ହାନି ଛଉ ଲେଖା ଦାନା ଲେଖା ଦାଗ ମାନକ ଜମା ତେରା
0: ଆଚ୍ଛା
1: ହେଲା ମେନଲି ନାମେ ମେଦୁ ତେରା
0: ହୁଁ
1: ଆରୁ କାଖି ତେରା ଆରୁ ନାମେ ହେବଦାନୁ ଫୁଲା ଫୁଲା କିରି ଆର୍ ପୁରା ହାଲକା କଲର୍ ଘି ଲାଲ ଲାଲ ମାନକ ଆନୁ ଆକ୍ଚୁଆଲି ହୁଦିନ ହିଁ ଆଲାର ଅବହେଳା କାମନାର ଚିନ୍ନାର ଆପଣାର କର ଦୋକାନ ତି ଅଣ୍ଟା ଇନ୍ଦର କ୍ରିମ ଅନ୍ଦର ବାରର ଆଦିନ ଖାସର ଅର୍ଜର କିନ୍ତୁ ଯଦି ଡାକ୍ତର ସିନେ ଏଦର ନେ ମାନେ କ୍ଲିନିକାଲି ଆସ ଯଦି ଅଣ୍ଟା ଧାରସ ଡାକ୍ତର ଚିକିତ୍ସା ଯେ କାକା ଆସି ଆହସ ଯେ ଆକ୍ଚୁଆଲି ଇ ବଦ କୁଷ୍ଠରୋଗ କା ମାଲି
0: ଆଚ୍ଛା
1: ହୁଦିଘେ ଲାଗେନ ଯେହେତୁ ତାଙ୍କେ 4-5 ବରଷ କି ବାଦ ନୁ ତା ଏଦ ତାଙ୍କ ହାନି ବଦ
0: ଲକ୍ଷଣ ଗୁଠି
1: ଲକ୍ଷଣ ଗୁଠି ବଦ ଆଦିଘେ ଲାଗେନ ଆଲାର ବହୁତ ଆଦିନ ପୁରା ନେଗଲେକ୍ଟ କାମ ନାର
0: ହଁ ହେତକି ଗୁରୁତ୍ୱ ମାଲଚି
1: ଗୁରୁତ୍ୱ ମାଚି ନା
0: ହଁ ଯେନ୍ତି ଲାଗି ଘା ଘା ବାଡ୍ରିକି
1: ବାଡ୍ରିକି
0: ହେଲେ ଧରା ଯେ ଅର୍ତୁ ଯଦି ଏରିଆ ଯେ ତାଙ୍କେ ମେଦୁନୁ ହନେ ଟିକେ ଦାଗ ଦାଗ ଧର ବାଗିର ମଞ୍ଜା ଆରୁ ଟିକେ ଡାଉଟ ନାଞ୍ଜା ଯେ ଏନ୍ଦିର ଅଣ୍ଟାକେ ଲାଗା ନିନ୍ନେ ମାନାଲି ବୋଲିକିରି ଆରୁ ଡାକ୍ତର ଏ ଦିଆସ ଆରୁ ଚିହ୍ନଟ ମାଞ୍ଜା ଯେ ହଁ ଇତାତ କୁଷ୍ଠ ଲୋକକେ ଲକ୍ଷଣ ଦଉ ଆରୁ କୁଷ୍ଠ ରୋଗ ମାନ୍ନା ବାଗିର ଲାଗାଲି ତ ହନେ ସମୟନୁ ଯଦି ତାନ ଚିକିତ୍ସା କାମ ସରି ତ ଭଲ ମାନା ଅଙ୍ଗ କାଏ
1: ବିଲକୁଲ ବିଲକୁଲ କୁନ ନାମ ହେ ଯେନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ବା WHO ବାନାର ଆବଡ଼ାର ଘଣ୍ଟା ବହୁମୁଖୀ ଔଷଧଣ୍ଡରେ MDT ବାନାର ମଲ୍ଟିଡ୍ରଗ୍ ଥେରାପି ଆଦିନ ମକୁନ ପୁରା 100% ତାଙ୍କେ ଚିକିତ୍ସା ରହି ହୁଦୁନ କିଛି ଇନ୍ଦେରି ମାମନି ବାକି ଆରଣ୍ଟା କଥା ରହି ଯେ ନାମ ତେଙ୍ଗଦା ଯେ ଆକୁନ୍ କା ମନ୍ଦିର ସୁନ୍ କେରକୁନ୍ କା ରେଲୱେ ଷ୍ଟେସନ ସନ୍ କେରକୁନ୍ କା ବସ୍ ଷ୍ଟାଣ୍ଡ ସନ୍ କେରକୁନ୍ ଆପଣା ଆଲାର ବହୁତ ଗୁଡ଼େ ଏଥନାର ଏକାଶକି ହେଖା ମାଲା ଦିନ ଏକାଶକି ହେଡ୍ରୁ ଖିଣ୍ଡିଆର ତା ଆପଣାର ମେଡିସିନ ମକୁନ୍ ହିଁ ମାନ୍ଦାର ମକୁନ୍ ହିଁ ଆପଣ ରାଇଧି ରାଇଧି ଇନ୍ଦେର ଗେକା ଅହନ୍ ଯଦି 5-6 ବର୍ଷ କି ବାଦ ନୁ ଆସ ଯଦି ତାଙ୍କେ ଚିକିତ୍ସା ମା କାମ ଚାଷ ହେଲେ ଆଦ ମାନେ ବିକଳାଙ୍ଗ ଅବସ୍ଥା ନୁ ବଙ୍ଗଚ
0: ଆଚ୍ଛା
1: କିନ୍ତୁ ମେଡିସିନ ମହ ସବୁ ସମୟ ନୁ ଜୀବାଣୁ ବୋଧ ତାଙ୍କ ଶରୀର ଅପଙ୍ଗକ କିନ୍ତୁ ବିକଳାଙ୍ଗ ବୋଧ ଆରୁ ପିରାବାରା ପଡ଼ିଲି ବୁଝେ ଲାଗେ ଯେତକ ଜଲ୍ଦି ତାମ ଆହତ ଆତକ ଜଲ୍ଦି ଷ୍ଟାର୍ଟ କାମ ଯଦି ମେଡିସିନ ବନ ହେଲେ ବିକଳାଙ୍ଗନ୍ତି ହିଁ ନାମ
0: ଠିକ ସମୟନୁ ମାନେ ଆହନାବ ଜରୁରୀ ଦିଅର
1: ବହୁତ ଜରୁରୀ ହଁ ହୋଦିଗେ ଲାଗେ ଆଲାର ନୁନାର ଚିନାର ହୋଦିନ କାଉଣ୍ଟାର ନେ ଇନ୍ଦର ବସ୍ ଆଙ୍ଘା ଇନ୍ଦେ ମାନ କିଛି ହାନ୍ୟ ମାନ କିଛି ମାନ୍ଦାର ଇନ୍ଦର କେ ମହାଲ ଦାଏ ହୋଦିଗେ ଲାଗେ ମାଡ ନୁଡ ନା ବହୁତ ଜରୁରୀ
0: ଜରୁରୀ ଦୁ
1: ଇନ୍ଦର ମାନେ ବିକଳାଙ୍ଗନ୍ତି ଯଦି ବାଛେ ନା ରେ ହେଲେ ଯେତେ ଜଲ୍ଦି ମାନ ଆତକ ଜଲ୍ଦି ନାମ ମେଡିସିନ ଆସିକେ ଚିଆଙ୍ଗତ
0: ଚିଆଙ୍ଗତ ହେଲେ ଆରୁଣ୍ଡା କଥା ଯେ ଯେନ୍ତାକିରି ଆଲାର ଆହର ଆଉ ଇ ପ୍ରକାର ବେମାରୀ ସ୍ଥିତି ବାଚରର ଆଦିକେ ଲାଗନ୍ ସରକାରୀ ସ୍ତରରୁ ଭି ଭିନ୍ ଭିନ୍ କାର୍ଯ୍ୟକ୍ରମ କା ଯୋଜନା ଗୁଠି ଆଥିଲି କା ସଚେତନତା ଗେ ଲାଗନ୍ କାର୍ଯ୍ୟକ୍ରମ ଗୁଠି ହୁଆନାର ତା ହନେ ସରକାର କେ ତରଫ ତୁ ଏକାନ ଏକାନ ଏକରି
1: ବିଲକୁଲ
0: ଇତିକେ ଲାଗନ୍ ଆଥିଲି ସୁବିଧା ଗୁଠି
1: ଇତିକେ ଲାଗନ୍ January 30 ନାମେ ଅଣ୍ଟା ଦିବସ ପାଳନ କାମା କାଲି ଯେ କୁଷ୍ଠରୋଗ ଦିବସ ବୋଲିକିରି January 30 ବୋଧ ଆକ୍ଚୁଆଲି ମହାତ୍ମା ଗାନ୍ଧୀ କି ତିରୋଧାନ ଦିବସ ବୋଧ ମହାତ୍ମା ଗାନ୍ଧୀ ସଣ୍ଟା ଇନେ ଆଲରାଚ ସା କୁଷ୍ଠରୋଗୀ ଜାମାରିନ ତାମ୍ହା ଆଶ୍ରମ କେ ଅନ୍ଧରିକିରି ଆପଣା ସେବା କାମାଲଗାର ତାମ୍ହା ଖାଦି ଗୁଠି ନଣନା ସାଫା କାମନା ଆନୁ ମଲମ ଲଗାବନା ଇ ନାଲକୁ ଗୁଠି କାମାଲଗାର ତା ଆଦିନ ମନେ କାମିକିରି ଆସିକି ସେବା ମନୋବୃତ୍ତି ବନ ମନେ କାମିକିରି ନାମ ଆସିନ କୁଷ୍ଠ ଦିବସ 30 January 30 ପ୍ରତି

0: ବର୍ଷ ପାଳନ କାମନାର ଆରୁ ହୁ ମାନେ 30 ତାରିଖ ତି ଫେବୃଆରୀ 13 ତାରିଖ ତକ 2 ସପ୍ତାହ ପାହାଡ଼ା ପାଟିନୁ ଆଶା ଅଙ୍ଗନବାଡ଼ି ଏଏନ୍ଏମ୍ ଯେତକ ରାନାର ଆପଣାର ବିଭିନ୍ନ ପ୍ରକାର ସଚେତନ ମାନେ ରାଲି ମାଞ୍ଜା କାକାସନ ମିଟିଂ ମାଞ୍ଜା ସ୍କୁଲ କଲେଜ ଗୁଠିନୁ ବିଭିନ୍ନ ପ୍ରକାର କୁଇଜ କାମନା ଇବଡ଼ା ଗୁଠିନ ଜାମାର କାମାଲନାର ଆ ରୋଗ ବିଷୟନୁ ଜାମାର ଆଲାରିନ ସଚେତନ ଆରୁ ଡାକ୍ତର ଜମାର ଆସିନ୍ ଏରି କିରି ତେଙ୍ଗାଲନାର ଯେ ମାନଲା ଆକ୍ଚୁଆଲି ଇସ୍କି କୁଷ୍ଠ ରୋଗୀ ଆଲାସ ଆସିକି ଲାଗେନ୍ ମେଡିସିନ୍ ରେ ଆପଣ ମେଡିସିନ୍ ବଟ୍ ପୁରା 12 ମାସ ଅଣ୍ଟା ପ୍ରକାର ଘି ଆର୍ ଅଣ୍ଟା ପ୍ରକାର ଘି 6 ମାସ ମହାନାର ମୁଣ୍ଟା ପ୍ରକାର ମେଡିସିନ୍ ଚାଲନାର ଅଣ୍ଟା ନେନୁ ଷ୍ଟ୍ରିପ୍ ନୁ ଆପଣ ଅଣ୍ଟା ଆସିକି ମାନେ କମ୍ କାଟେ ଏକାଶିକିରି ଆସିକି 6 ମାସ ଚାଲନାର ଆର୍ ଆସିକି ବାଗେରି ଆପଣ ବର୍ଷିକିଆ ଚାଲନାର ଫ୍ରି ନୁ ଚାଲନା ଆନ୍ତି ମନେ କାମା ନେଖା ହେଡ୍ଡୁ ହାନି ମାଞ୍ଜା କିରି କିଛି ଆସେ ଏକା ପଲାଲ ଦାସ ଆସିକି ଲାଗେନ୍ ଆପଣ ଚପଲ ଚାଲନାର ଚପଲ ଆତ୍ମସାସ ଆନ୍ତି ଖାଦି ନେଖାଇ ରହି ଆପଣ ଖାଦି ସାଫା କାମର ଆସିକି ତାଉଲିଆ ଚାଲନାର ଆରୁ ବାଲ୍ଟି ଚାଲନାର ମଗ୍ ଚାଲନାର ସାବୁନ ଚାଲନାର ଆର୍ ଅଣ୍ଟା ଚାଚା ଚିନାର ମାନେ ଖାଦି ବନକାଟେ ସାଫା କାମ ସାର ଆନୁ ମଲମ ଚାଲନାର ଆଦୁ ଲାଗାବର ଇ ଜାମା ନାମ ହେ ଯେନ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଟେ ରେ
1: ଆଚ୍ଛା
0: ଆପଣାନୁ ରାଇତ ଆପଣାର ଆଲାର ଆସାନ ପ୍ରତି ସୋମବାର କେ ସୋମବାର କାନାର ଏନ୍ଦ୍ରିନ ଯଦି କିଛି ଅସୁବିଧା ମଞ୍ଜା ମନେକର ଅଣ୍ଟାସ କି ମଲମ ମୁଞ୍ଜରା କେରା ତା ସୋମବାର ଲା କସ ଆରୁ ସୋମବାର ଲା ହ ସାରୁ କସ
1: ଆଚ୍ଛା ଫ୍ରି ଇଦା ନିଜର ଚାହାନୁ ଯେନ୍ ହସ୍ପିଟାଲ ଆତିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେନ୍ ବାଲଦା ନିମ ଉସନ କେ କିରକୁନ ଆର
0: ଫ୍ରି ନୁ ଚାନ
1: ଫ୍ରି ନୁ ଚାନର ହେଲେ ଆପଣ କେ ହନେ ରେଜିଷ୍ଟ୍ରେସନ ହନେ ଲାଗି କା ନେ ଦିନ କେରକୁନି ହନେ ଆର କି ଚିନ ଆରେ କାନେ ପ୍ରୋସିଜର ବ ଦେଖକାନେ
0: ନାଇଁ ପ୍ରୋସିଜର ବଦ ମାନଜା ଯେ ଅଣ୍ଟା ଆଲାସ ଯଦି ଆକାର କେରାର ଯେ ଇସକେ କୁଷ୍ଠ ରୋଗୀ ରେ ଆସିକି ଅଣ୍ଟା କାର୍ଡ ରେ କାର୍ଡ ନୋ ରେଜିଷ୍ଟ୍ରେସନ କମଲନ ନିଖୁଷ୍ଟ ପୋର୍ଟାଲ ଗଣ୍ଟା ରେ ଅଲ ଇଣ୍ଡିଆ ଆନୁ ଆସିକି ଏଣ୍ଟ୍ରି ମାନାଲି ଆନ୍ତି ଆସିକି ଜମା ଫ୍ରି ଅଫ କଷ୍ଟ ନୁ ଜମା ସୁବିଧା ଚାଲନାର
1: ତ ଇଟା ତ ସରକାରୀ ତାର୍ତି ଯେନ୍ ପ୍ରକାର ସଚେତନତା ଭି କାମ ଖାତରାଲି ତାର ପରେ ପରେ ନେଖେ ମଞ୍ଜା କରିକି ତାହେ ଯେନ୍ ମାନ୍ଦାର ମୁଟକା ଭି ଚାଲନାର ଗୁଟି ମଲମ ଭି ନିମିତ୍ତଙ୍କର ହନେ ଚାଲନାର ହେଲେ ଇଦା ତ ସରକାରୀ ତାର୍ତି ଚାଲନାର ସରକାର ତାର୍ତି କିନ୍ତୁ ନାମେ ଯେନ୍ ସମାଜ ନୁ ନାମେ ପରିବାର ନୁ ଯଦି ନେଖେ କୁଷ୍ଠ ରୋଗୀ ଅଣ୍ଟା ତୁଲନାର କାରଣ ଆମେ ପାହାଡ଼ ପାଟକି ନୁ ଅତୁଲନାର ନାମେ ସାମାଜିକ ହିସାବ ନୁ କିମ୍ବା ପାରିବାରିକ ହିସାବ ନୁ ତାଙ୍ଗା ନେକା ନେକରି ତାଙ୍କେ ସାଙ୍ଗେ ବିହେଭ କମନା କଥା କା ତାଙ୍ଗା ନେକା ନେକରି ଇନା କଥା କାରଣ ଆମେ ସମାଜ କେନ୍ଦ୍ର କର୍ତ୍ତବ୍ୟ ଅତିଲି କୁଷ୍ଠ ରୋଗ ନିରାକରଣ କହିଲା କାନ
0: ବଢ଼ିଆ ଇ ଦଣ୍ଟା ବହୁତ ଜରୁରୀ ବିଷୟ ବଦ ଇ ଦଣ୍ଟା ଯେ ଅଣ୍ଟା ନାମା ପାଡ଼ା ପାଟି ନୌକା ନିଜର ପରିବାର ନୁ ନେ ଦଣ୍ଟା କୁଷ୍ଠ ରୋଗୀ ମାଞ୍ଜାର କେରାର ହେଲେ ନାମ ନାମା ଆଲାର କାଟେ ଛି ଛି କାମନାର ଆସିନ କାଟେ ବାସନ ଖେଲା କାମନାର ଏକ ଚାଟିଆ କାମନାର ଚିନାର ଏକ ଘରିଆ କାମନାର ଚିନାର ଆ କଥା ବଦ ମା ମାନ୍ନା କଥା ଆର ଅଣ୍ଟା ଜିନିଷ ସବୁଠୁ ମାନେ ବାଡ଼କା ଜିନିଷ ଯେ ଆକୁ ନାମ ଆକା ଯେ ନାମା ଛିଙ୍କନାନୁ ଆଉ ଜୀବାଣୁବୋଦ କାଲି ଅଣ୍ଟା ହେଲାସି ଆର ଅଣ୍ଟା ହେଲାସି ମାନେ ଅଣ୍ଟା ପରିବାର ନୁ ଯଦି ମାଞ୍ଜା ହେଲେ ଗଭର୍ଣ୍ଣମେଣ୍ଟ ଇନ୍ଦ୍ର କାମଛି କିଛି ଆକୁନ୍ ଯେ ପରିବାର ନୁ ଯେତକ ବି ସଦସ୍ୟ ରାନାର ଜାମାର ଗେ ପ୍ରିଭେଣ୍ଟିଭ ମେଡିସିନ ଚାଲନାର
1: ଆଚ୍ଛା
0: ଜାମାର ମହର ଅଣ୍ଟାଣ୍ଟା ଡୋଜ ମାସେ ମାନେ ଛୋଟ ହାତ ଦୁନ୍ତି ବାଡ଼କା ତ ଆର ନାମା କର୍ତ୍ତବ୍ୟ ମାଞ୍ଜା ଆବଡ଼ାରିନ କାଟେ ବାନେକରି ଯେହେତୁ ଅଣ୍ଟା ଆଲାସ କି ନେ କୁଷ୍ଠ ରୋଗ ମାଞ୍ଜାସ କରାସ ଆସ ମାନସିକ ସ୍ତରନୁ ବହୁତ ହି ଦୁର୍ବଳ ମାନନାର କାନ ଆଦଘି ଲାଗି ଜାମାରିନ ଅନୁରୋଧ ଆର ବିନ୍ତି ରାଇ ଆଙ୍ଘାଏ ଯେ ଆବଡ଼ାରିନ ସପୋର୍ଟ କାମା ଆବଡ଼ାରିନ ତେଙ୍ଗା ଯେ ଇନ୍ଦେରି ମା ମାନେ ମରାଲ ସପୋର୍ଟ ଚା ମେଣ୍ଟାଲ ସପୋର୍ଟ ଚା ଆରୁ ମେଡିସିନ ବନ କଣ୍ଟିନ୍ୟୁ ପୁରା କମ୍ପ୍ଲିଟ କାମନା ତକ ମହନାରେ
1: ନିଶ୍ଚିତ ଭାବେ
0: ମାଲା ହେଲେ ଅହନ୍ ଯଦି ବିକଳାଙ୍ଗ ମାଞ୍ଜା କେରା ହେଲେ ଆଦ ଆରୁ କିରାପାରା ପଡ଼ିଲି ବୁଧିକି ଲାଗେନ୍ ଆସିନ୍ ସପୋର୍ଟ କାମା ଆରୁ ନାମା ଇ କର୍ତ୍ତବ୍ୟ ଜାମା ମିଶିକିରି ଆଲାରିନ୍ ସପୋର୍ଟ କାମନା ଆ କୁଷ୍ଠ ରୋଗୀସିନ୍ ସପୋର୍ଟ କାମନା ଦରକାର
1: ଦରକାର ଦୁ ହେଲେ ଆରୁଟା କଥା ହେଇସନ୍ ତେଙ୍କର ଯେ ଯେନ୍ ମାନାର ମୁଟକା ହୁଆ ନାର ନେଖେ ଯଦି ମାଞ୍ଜା କରି କିଛି ହେଲେ ଆଦି ଅଣ୍ଟା ସ୍ପେସିଫିକ ଅଣ୍ଟା ପିରିୟଡ଼ ରହି ଅଣ୍ଟା କୋର୍ସ ରହି ହନେ କା ଯେତକି ଦିନ ତାକର ଭଲ ମାନନା ତ ଖନେ ମହା ବେନ୍ଦନାର ଏନ୍ଦିର ଇଦିକେ ଚିକିତ୍ସା ବୋଧ
0: ମାନଲାମ ଲାଗେ ତାଙ୍କ ଅଣ୍ଟା କୋର୍ସରେ ଆଖୁନ୍ ଯେ ସେ ତେଙ୍କା ନେଙ୍କା দুই প্রকার কুষ্ঠ রোগী অ্যাকচুয়ালি মানে ডাক্তার জামার আদিন এয়ারনার দুই
1: হ্যাঁ
0: প্রকার অন্টাস কি যদি কম ছৌর

0: କିମ୍ବା ଏକିନ୍ସ କି ଅଣ୍ଡା ନଶ ବତ କାଟେ ଫୁଡ଼୍ରା କିର୍କିର ନାସ ଗୁଠି ହେଲେ ଆବଡ଼ାରକେ ଛଅ ମାସିଆ ଚାଲନାର ଆରୁ ଛଉ ବତ ଦାଗ ଯଦି ପାଞ୍ଚଟାନ୍ତି ଅଧିକାର ଆରୁ ଅଣ୍ଟା ନଶଟି ଅଧିକା ବତ ଯଦି ଫୁଡ଼୍ରକିର ନାସ ବତ ହେଲେ ଆବଡ଼ାରକେ ବର୍ଷିକିଆ ପ୍ୟାକେଜ ରହି ଆଚ୍ଛା ଆଉ ବର୍ଷିକେ ମହସି ମହସ ଯେନ୍ତା ହେଲେ ବି ଆ ଭିତରେ ଯଦି ଟେଷ୍ଟ କାମର ଆବଡ଼ାର ଟେଷ୍ଟ କି କାମନାର ଆଉ ଯଦି ନେଗେଟିଭ ରୁଖା ହେଲେ ଠିକ୍ ରେ ଅସୁବିଧା କିଛି ନାହିଁ ଯଦି ଫେର୍ ପଜିଟିଭ ମଞ୍ଜା ହେଲେ ଆଦିନ ଫେର୍ ଆରୁ କିଛି ମହିନା ଏକ୍ସଟେନ୍ସନ୍ କାମନା
1: ଏଇ ଯେନ୍ ଆମେ ଡାକ୍ତର ଆଜ୍ଞା ଘରେ ଯାହାର ପରାମର୍ଶ ଚିଓର
0: ଆଇକାଲ ତେଙ୍ଗର ହିସାବରେ ନୁହଁ
1: ହେଲେ ଆରୁଣ୍ଟା କଥା ହେଇଛନ୍ ଯେ ଇ ଯେନ୍ ମନ୍ଦାରବନ ମୋହର ଯଦି ଅନୁଲ ତମେ ଯଦି ଭୁଲ ମଞ୍ଜା କେରା କା ମଦ୍ରୀର ଚାର କା ଏକାତରା ପାହି ବୁଙ୍କାନାର କା ଏକାଥରା କେରକାନାର ଯେ ମହାପଲିଆର ହେଲେ ହୁସ୍ତି ଏଥିରେ ତାହିଁ ଅସୁବିଧା ମାନିତ କା ତାଙ୍କେ ନାନୁଲା ମକୁନ ହିଁ ଚାଲି
0: ଅସୁବିଧା କିଛି ମାନେ ଅସୁବିଧା କିଛି ମାନେ ଆଜିକି ନାନୁଲା କଣ୍ଟିନ୍ୟୁ ମାନ
1: ମାନ
0: କିଛି ନାହିଁ ବ୍ୟାଗେ ଯଦି ଗ୍ୟାପ ମାଞ୍ଜା କେରା ପାଞ୍ଚ ଦିନ ସାତ ଦିନ ହେଲେ ଆଦିନ ଡାକ୍ତର ଯୋଗୀ ବାନିକିରି ପରାମର୍ଶ ହର ଏକ ଲାଇନ ମୋହର ଆ ହିସାବ ନୁ ଆଦିନ ହର
1: ହର ହେଲେ ଯାହା ବି ମାନନା ନମେ କୁଷ୍ଠ ରୋଗ ଏକାନାଇକରି ନମେ ସମସ୍ତି ଦୂର ମାନ ଆଜି ଲାଗନ୍ତା ସରକାର ବି ଚିନ୍ତା ନାନା ଲିଆର ନମେ ବି ଗୋଟେ କର୍ତ୍ତବ୍ୟ ଆଥିଲି ହେଲେ ପ୍ରକୃତିରେ ଯଦି ଇ କୁଷ୍ଠ ରୋଗ ବତ ନମେ ସମସ୍ତି ନାମ ଯଦି ପୁରା ବିଲକୁଲ ଆଜିକେ ମୂଲପୋଚ କାମଚତ ବାଗିର ଯଦି ନାମ ଭାବତ ସରକାରୀ ଯେନ୍ ପ୍ରୋତ୍ସାହନ ହଉ କା ତମେ ସଚେତନତା ଯେନ୍ କାର୍ଯ୍ୟକ୍ରମ ଗୁଠି ଆଥିଲି ଆଜିକେ ମାଧ୍ୟମ ନୁ ତାର ସାଙ୍ଗେ ସାଙ୍ଗେ ନମେ ଯଦି ପାହାଡ଼ ପାଟକିନ୍ତା ଆଲାର୍ଗେ ଅଣ୍ଡା ସହଯୋଗର ଆରୁ ଯଦି ନାମ ହେଲେ ଭାବୁଥିଲେ ପ୍ରକୃତିରେ ନାମେ ଗୋଟେ ଏନ୍ଦିର କାମ ଖାତ୍ର ଡାକ୍ତର ହିସାବ ନୁ ନିମେ ଏନ୍ଦିର ମାନେ ପରାମର୍ଶ ଚିଅର
0: ସବସେ ପହଲା ତା ନେଖାଏ ଏନ୍ଦ୍ରିନ୍ ବି ଲାଗାଲି ଡାଉଟ ଲାଗାଲି ବା ଏଲ୍ସକା ଲାଗାଲି କା ଆଙ୍ଘା ଶରୀର ନୁ ଏନ୍ଦ୍ରିନ୍ ଅଣ୍ଡା ଛଉ ରାକିଛି ତୁରନ୍ତ ଡାକ୍ତର୍ସ କି ପରାମର୍ଶ କାମର ଏକ ନମ୍ବର ଆଦି ସେକେଣ୍ଡ ମଞ୍ଜା କା ଯେତକ ବି ମେଡ଼ିସିନ ମୋହାନାର ଆପଣ ଜାମାର କମ୍ପ୍ଲିଟ କାମର ମାନେ ଏମ୍ ବହୁତ ଏରକାଦାମ ପେସେଣ୍ଟ ଜାମାରିନ ରୋଗୀ ଜାମାରିନ କୁଷ୍ଠ ରୋଗୀ ମହାନାର ଆଧା ମହନାର ଆରୁ ଆମ୍ବନାର ଚିନାର ଇନ୍ଦରକେ କା ମାଝା ମାଝେନୁ ଅହନ ଅହନ ରିଆକ୍ସନ୍ ବି ମାନେ ତା ଏକା ପାଖେ ଯଦି ହନ୍ନେ ମାଞ୍ଜା ହେଲେ ତୁରନ୍ତ ଆପଣ ଡାକ୍ତର୍ସ କି ପରାମର୍ଶ ହର ଆନ୍ତି ଆପଣ ଯେସେ ତେଙ୍ଗର ଆ ହିସାବ ନୁ ମେଡ଼ିସିନ ବନ କମ୍ପ୍ଲିଟ କାମ ଖାତର ମୁଞ୍ଜା ଖାତର ଯଦି ଆଧା ନୁ ଯାଇଚାର ହେଲେ ଆଦ ଆରୋହନ ହିଁ ବାରଦାରୁ ଫେର ଆରୋହନ ମାନାଙ୍ଗେ ବହୁତ ଚାନ୍ସରେ ହୋଦି ଲାଗେନ୍ ଯେହେତୁ ମାନ୍ଦାର ମହାଲ ଦାସ ମାନେ ଆଦିନ ପୁରା ମୁଞ୍ଜସି ମୁଞ୍ଜସ ଅନ୍ୟ କାମ ଖାତର
1: ନିଶ୍ଚିତ ଭାବେ ହେଲେ ଆରୁଣ୍ଟା କଥା ଯେ ଯେହେତୁ ନିମ ଇନ୍ୟ ବିଭାଗ ନୁ ଆତଲାର ଯେ ରୋଗ ବେମାର ମାନନା ଆଗଲିନ୍ତି ଏକାନିକିରି ରୋଗ ବେମାର ମା ମାନ ଆଦି ଲାଗନ୍ ସଚେତନତା କାମନା କଥା
0: ଡିପାର୍ଟମେଣ୍ଟ ଆକ୍ଚୁଆଲି
1: ତ ଇ କଥା ଯଦି ନାମ ଆଲୋଚନା କାମ ହେଲେ ଭିନ୍ ଭିନ୍ ରୋଗ ବେମାରୀ ଉଠି ଆସିଲି ଆର ନାମ ତ ଇନ୍ନା ସ୍ପେଶିଆଲି ଇ କୁଷ୍ଠ ବେମାରୀ ଗେ ଲାଗାନ ଆଲୋଚନା ନାନା ହେଲେ ପ୍ରକୃତିରେ ଇ କୁଷ୍ଠ ବେମାରୀ ଏମିତି ବାଚରା ଗେ ଲାଗାନ ଏକାନିକିରି ତାଙ୍କେ ଜୀବନଶୈଳୀ ବନ ଆଖିଲି ହସ୍ ଏକାନିକିରି ତାଙ୍କେ ଜୀବନଯାପନ କାମସ୍ ତାକି ଇ ପ୍ରକାର ବେମାରୀ ଯେନ୍ ମାନନା ଗେ ସମ୍ଭାବନା ରାଜକୁ ହିଁ ଅର୍ଥାତ୍ ମା ମାନ ଆର ସୁସ୍ଥ ରସ ତାଙ୍କେ ଜୀବନଶୈଳୀ ବୋଧ ଏକାନି ମାନନା କଥା ଯେତେ ରେ
0: ଯେହେତୁ ଇ ବେମାରୀ ଘି ମାନେ ଅଣ୍ଡା ଯେହେତୁ ପାଞ୍ଚ ବର୍ଷ ଛଅ ବର୍ଷ ପୁରା ନାମା ଶରୀର ନୁ ରାଇକେ ତା ଆଧି ଲାଗେନ୍ ଆଦ ବାଲତାରୀ ତାଙ୍କ ଲକ୍ଷଣ ହେଉଛି ବାଲତାରୀ ହୁଦି ଲାଗେନ୍ ନା ମିନ୍ଦିର କାମ ନା ଅଣ୍ଟା ଆଲାସ ଯଦି ନା ମାକାଦାତ କୁଷ୍ଠ ରୋଗୀ ବାନାଗେ ପରିବାର ନୁ ଯେତକ ଆଲାର ରାନାର ଆବଡ଼ାର ଜାମାରକିରି ମେଡ଼ିସିନ ମହନା କଥା ଯେନ୍ଟାକି ଆକୁନ୍ ଗଭର୍ଣ୍ଣମେଣ୍ଟ ପଚାରିଲି ଆରୁ ହାତଦାର ଯେତେବେଲେ ଜନ୍ମ ମାନ ଆଣାର ଆବଡ଼ାର ଅଣ୍ଟା BCG ଟୀକା ଚିଆ କାଲି ଆ ଟୀକା ବନ୍ଦ ଯେନ୍ତା ହେଲେ ବି ହର ଇନ୍ଦରେ ବାନାଗେ ଆ ଟୀକା ବଦ ଇ ଯେନ୍ ଜୀବାଣୁରେ ମାଇକ୍ରୋବ୍ୟାକ୍ଟେରିଅମ୍ ଲେପରା ଆଦି ହାନିନୁ ବି ଆଦ ମାନେ ରକ୍ଷା କାମୀ ହୋଦି ଲାଗେ ଜାମାରେ ଅନୁରୋଧ କି ଯେତକ ବି ରାନାର ହାତଦାର ଜନ୍ମ ମାନାନାର ଟୀକା ଠିକ୍ସେ ହର ଆରୁ ବାନେକିରି ରର
1: ନିଶ୍ଚିତ ଭାବେ ତ ଯାହା ତେଙ୍କାର ଯେ ନାମେ ଯେନ୍ ଡାକ୍ତରୀ ପରାମର୍ଶ ଆତିଲି ଆବନ ହି ନାମ ଫୁଲ କାମ ତାରୁ ନାମେ ଜୀବନ ଆଗ୍ଲି ହତ ଆରୁ ନାମେ ବି ଅଣ୍ଟା କର୍ତ୍ତବ୍ୟ ଯେ ଏକାନେକିରି ନାମେ ସମାଜ ନୁ ଯଦି କୁଷ୍ଠ ରୋଗୀ ସଣ୍ଟା ଆତଲଦାସ ହେଲେ ରୋଗ ବନ ନାମ ହାଣତ ହେଲେ ଆଲାଚିନ୍ ମାନଲା ଆଲାଚିନ୍ ସେବା ଯତ୍ନ ତାଙ୍କ ସାନ୍ତ୍ୱନା ଚିଅ ତାର ତାଙ୍କ ସ୍ନେହ ମମତା ତାଙ୍କା ବି ଚିଆ ଖାତ୍ର ତାକି ଆସ୍ ବି ନାମେ ପରିବାର୍ତ୍ତନଟା ଆଲାସ ଆସ୍ଗେ ତାଙ୍କେ ମାନସିକ ଯେନ୍ତା ମାନେ ଦୁର୍ବଳ ମା ମାନସ୍କସ୍ କା ଡିପ୍ରେସ୍ ମା ମାନସ୍କସ୍ ଆ କଥା ବି ନାମ ଚିନ୍ତା କାମନା କଥା ଆଉ ନାମେ ଏଇ ପ୍ରକାର ଯଦି ସମ୍ପର୍କ ରହିଲେ ନାମ ସମାଜ ନା ବି ଠିକ୍ ହିସାବ ନୁ ଚାଲର ତାରୁ ନାମେ ଜୀବନ ଆଗ୍ଲି ହୁଆଙ୍ଗତ ତ ଯାହା ହଉ ଇନ୍ନା ବାର୍ଷକାର ଆଉ ନିମ୍ ଯେନ୍ତାକି କୁଷ୍ଠ ରୋଗ ଏକାନେ ଅଣ୍ଟା ବଢ଼େଇଟେ ରୋଗ ଦୁ ଆରୁ ଇ ପ୍ରକାର ଯେନ୍ ଡଡ଼ନିଆ ରୋଗ ବୋଧ ମାଲ ମାନ ଯଦି ମାଞ୍ଜକୁ ନାମେ ଏନ୍ଦିର କର୍ତ୍ତ

ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍କ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ କଥାଚିତ୍ର ଜୋସ୍ କଣ୍ଠ ଦେଇଛନ୍ତି ଅଭିଜିତ୍ ଗୀତରଚନା ସମୀର ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ

କାର୍ଯ୍ୟକ୍ରମରେ ଏଥର ସାଜନ କଥାଚିତ୍ରରୁ ଅଲକା ୟାଗ୍ନିକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ସମୀରଙ୍କ ରଚନା, ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନା।

ଏଥର ଚଲତେ ଚଲତେ କଥାଚିତ୍ରରୁ ଅଭିଜିତ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିଏ, ଜାଭେଦ ଅଖତରଙ୍କ ରଚନା, ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନା।

0: କାର୍ଯ୍ୟକ୍ରମ ଶେଷରେ ମୁସ୍କାନ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ରଚନା, ନିଖିଲ ବିନୟଙ୍କ ସଙ୍ଗୀତ ନିର୍ଦ୍ଦେଶନା।
1: जाने मन चुपके चुपके सारी दुनिया से छुपके तुमने ऐसी बात कही, दिल मेरा खो गया।

ଏଇଠି ଶେଷ କରୁଛୁ ବର୍ତ୍ତମାନର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଅପରାହ୍ନ 4:00 ହେବାକୁ ଯାଉଛି। ଶୁଣନ୍ତୁ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ ସନ୍ଦେଶ ଟୁ ସୋଲଜର୍ସ, ରେଲିଗରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ର ସିକିମ୍ ପୁଲିସ୍କେ ପ୍ରଦାନ କଲେ ସମ୍ମାନଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା। ଭାରତୀୟ ଜନତା ପାର୍ଟି ତରଫୁ ଆଜି 3ଟା ରାଜ୍ୟ ଆଉ ରାଜଧାନୀ ଦିଲ୍ଲୀ ଲାଗି ନୂଆ ରାଜ୍ୟ ଶାଖା ସଭାପତି ନିଯୁକ୍ତି କରାଯାଇଛି ଘୋଷଣା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାଟି ନୂଆ ଭାବେ ମୂଲ କରାଯାଇଥିବାର ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ କରିବା ସ୍ୱଚ୍ଛତା ପ୍ରଦାନ। ଦେଶେ ମୁସଲମାନ ସମ୍ପ୍ରଦାୟର ଭାଇ ବହେନ ତ୍ୟାଗ ଆଉ ବଳିଦାନର ପରବ ଇଦ୍ ଉଲ୍ ଜୁହା ନମାଜ ପାଠ ସାଙ୍ଗେ ବଡ଼େ ଉଷ୍ଣାକିତି କରୁଛନ୍ ପାଲନ। ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ତରଫୁ ଚଳିତ ମାସ 31 ତାରିଖ ଆଉ ଆଇବା ମାସ 6 ଆଉ 7 ତାରିଖ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି 2026 ହେବା ଅନୁଷ୍ଠିତ। ରକ୍ତ କର୍କଟ ରୋଗକେ ଚିହ୍ନଟ କରବାର୍ ଲାଗି ଆଉ ଇତାର ବାବଦେ ଲୋକ ସଚେତନ କରାବାର୍ ଲାଗି ଫି ବଛର ଆଜିର ଦିନକେ ରକ୍ତ କର୍କଟ ଦିବସ ଭାବେ କରାଯାଉଛି ପାଳନ। ଦେଶେ ଚଳିତ ବଛର ପାଖାପାଖି 37 କୋଟି 60 ଲକ୍ଷ ଟନ୍ରୁ ଅଧିକା ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ରାଜ୍ୟ ଆଇବା ମାସ ପହିଲାନୁ ଚାଷୀଙ୍କୁ ପ୍ରାମାଣିକ ବିହନ ବାଣ୍ଟବାର ପ୍ରକ୍ରିୟା ମୂଲ କରବାର୍କେ କୃଷି ବିଭାଗ ତରଫୁ ଦିଆଯାଇଛି ନିର୍ଦ୍ଦେଶ। ଋତୁସ୍ରାବ ବାବଦେ ମହିଳା ଆଉ କିଶୋରୀମାନଙ୍କ ଭିତରେ ଲଜ୍ଜା ଅନ୍ଧବିଶ୍ୱାସ କୁସଂସ୍କାର ବାଗିର ଭିନ୍ ଭିନ୍ ଭ୍ରାନ୍ତି ଦୂର କରିକି ସଚେତନତା ବଢ଼ାବାର ଲାଗି ଆଜି ଦେଶେ ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷ ନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫ ଗୋଟିଏ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ହୋଇଛି ଅନୁଷ୍ଠିତ। ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିମ କାର୍ଯ୍ୟକ୍ରମ ହୋଇଛି ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ଉଷ୍ଣାକିତି ପାଲିଥିଲା ପବିତ୍ର ଇଦ୍ ଉଲ୍ ଜୁହା ବକ୍ରି ଇଦ୍ ଉପଲକ୍ଷେ ସାମୁହିକ ନମାଜ ପାଠ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଇଜେ ଆଇବା 2 ଦିନ ତ ଗରମ ଆଉ ଗୁଳୁଗୁଳି ରହିବା ଜାରି। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ। ସୁଦାମନୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ ଆଜି। ଏଥିରେ ଶୁଣନ୍ତୁ ସଞ୍ଚାର ପରିବେଷଣ କରୁଛନ୍ତି ବସନ୍ତ ଗଣ୍ଡ ଏବଂ ସାଥୀ।

ବାୟାମନ ଏପରି ବାବୁ ଗୀତ ଗଲା କହ ବିଷୟଟି ହେବ ଆଚ୍ଛା କଣ ଉପରେ ବିଷୟଟି ହେବ ଜାଣିଛ କୃଷ୍ଣଙ୍କର ସନ୍ନ୍ୟାସ ବିଷୟ ହେବ କାହିଁକି ବାବୁ ଯିଏକି ଅଲେଖ ସ୍ୱାମୀ ପୁଣ୍ୟ ବ୍ରହ୍ମ ନିରାକାର ସ୍ୱାମୀ ଏ ନର ଅବତାର ନେଇକରି ଏପରି ବାବୁ ଗୋପରେ ରହିକରି ଲୀଳା କରିଥିଲେ ଗୋପୀ ଗୋପାଙ୍ଗନା ସଙ୍ଗରେ ଏପରି ବାବୁ କଣ ପରି ତାଙ୍କର ଲୀଳା ଆକାର ହେବ ଏପରି ବିଷୟଟା ହେବ ବିଷୟର ନାଁ କଣ ଜାଣିଛ ଏ କୃଷ୍ଣଙ୍କର ସନ୍ନ୍ୟାସ ରାଧା ପାଇ ଦିନେ କି ସନ୍ନ୍ୟାସ ହେଇଥିଲେ ଯୋଗୀ ବେଶ ଧାରଣ କରି ରାଧାଙ୍କୁ ଖୋଜି ବୁଲିଥିଲେ ବାବୁ ଏପରି ଗୋଟେ ବିଷୟଟେ ହେବ ହେ।

ଆଚ୍ଛା ଟିକେ ଶୁଣି ଯାଅ ହେ, ଆଚ୍ଛା ଦେବକୀ ଗର୍ଭରେ ଜନ୍ମ ନେଇକରି ହେ ଗୋପପୁରରେ ଆସି ନନ୍ଦ ଘରେ ବାବୁ ସୁଖରେ କୃଷ୍ଣ ବଢୁଥିଲେ ହେ। ଏ ବାବୁ କାହିଁକି ଜାଣିଛ? ଭଗବାନ ଅନ୍ତର୍ଯ୍ୟାମୀ ମହାପ୍ରଭୁ ଅଟନ ହେ। ସେ ଯେତେବେଳେ ଜନ୍ମ ନେଲେ ହେ ଦୁଷ୍ଟକୁ ଦଳନ କରବାର ପାଇକି ଆଉ ସନ୍ଥକୁ ପାଳନ କରବାର ପାଇକି ବାବୁ ସେ ଜନ୍ମ ନେଇଛନ୍ତି ହେ। ଆଉ ଗୋପପୁରରେ ଗୋପୀ ଗୋପାଙ୍ଗନା ସଙ୍ଗରେ ଆଚ୍ଛା ଲୀଳା କରୁଥିଲେ ହେ। ତ ଏ ସମୟରେ ଦିନେ କି ଆମର ରାଧାଙ୍କର କଥାରେ କଣ୍ଟ ଦେଇଥିଲେ ବାବୁ ବୃନ୍ଦାବନକୁ ଆସବାର ପାଇକି। ଏ ସମ୍ୟାଥି ବୃନ୍ଦାବନକୁ ନ ଆସି ଚନ୍ଦ୍ରାବଲିପୁରକୁ ଚାଲିଗଲେ କୃଷ୍ଣ। ତାଙ୍କର ଅବଗୁଣ ଦେଖି ରାଧା ସଖୀ କଣ କଲେ କୃଷ୍ଣଙ୍କୁ ମାନ କରି ବାବୁ ଯାବତପୁରରେ ଯାଇକି ରହିଗଲେ ହେ। ତ ଏ ସମୟରେ ଅନ୍ତର୍ଯ୍ୟାମୀ ମହାପ୍ରଭୁ କୃଷ୍ଣ ଭଗବାନ ସକଳ ଘଟେ ନାରାୟଣ ଆଉ ବସନ୍ତି ଅନାଧିକାର ସମସ୍ତଙ୍କର ଘଟପୂର୍ଣ୍ଣରେ ରହି ଭଗବାନ ସବୁ କଥା ଜାଣିପାରୁଥିଲେ। ରାଧା ତ ମାନ କରି କରିକି ଯାବତପୁରରେ ରହିଗଲେ ବୋଲିକିରି କୃଷ୍ଣ ଜାଣିପାରିଲେ ଯାଏ ମୋର ମିତ୍ରଟି ଅଛନ୍ ବଟୁ ବୋଲିକରି ମିତ୍ର ଅଛନ୍ ତାଙ୍କର ପାଖକେ ମୁଁ ଯାଇକରି ଟିକେ ପଚରା ପୁଚରି ଟିକେ କରେ ବୋଲିକିରି ଏପରି ଚିନ୍ତା କଲେ କୃଷ୍ଣ ହେ। ଆଉ ତାଙ୍କର ମିତ୍ର ପାଖକୁ ଯାଉଛନ୍ତି ଏପରି ବାବୁ ମାୟାବୀ କୃଷ୍ଣ ସବୁ ଜାଣୁଥିଲେ ହେ। ଆଉ ଲୀଳା କରୁ

0: ଆଚ୍ଛା ଟିକେ ଶୁଣିଯାଅ।
1: ଆଚ୍ଛା
0: ତ ଏ ସମୟରେ କୃଷ୍ଣ ମୈତ୍ରଙ୍କର କଥାକୁ ଶୁଣିକରି କୃଷ୍ଣ ବୋଇଲେ ହେ ମୈତ୍ର ଯୋଗୀ ବେଶ ବୋଲବାରଟା ତମେ ତ ଜାଣିନାହିଁ, ତ କେନ୍ ଜାଗାରେ ମୁଇଁ ଯୋଗୀ ବେଶ ପାଇବାରଟା ଗୋଟେ ତମେ ତ ନେଇ ଜାନି, ତ ତମେ କହିବ ବୋଲେ ଯାଏ ହେ। ତ ଗୋପାଳ ବୋଇଲେ କି ନେଇ ଆମର ଯାଇକି ତ୍ରିବିଜୟୀ ଯାଇକି ମୃତ୍ୟୁଞ୍ଜୟ ମହାଦେବ ଅଛନ୍ କୈଳାସପୁରରେ, ସେ ଜାଗାରେ ଯାଇକରି ତୁମେ ଯଦି ବା ମହାଦେବ ବାବାକୁ କହିବ ନିଶ୍ଚୟ ତମକୁ ଯୋଗୀ ବେଶ ଧାରଣ କରିଦେବେ। ହଁ ତାଙ୍କର କଥା ଶୁଣିକରି ହସ ହସ ମୁଖରେ କଣ କଲେ କି କୃଷ୍ଣ ଜାଣିଛ ହେ ବାବୁ, ହସ ହସ ହଇ କୃଷ୍ଣ।

0: ଟିକେ ଶୁଣି ଯାଅ।
1: ଆଚ୍ଛା,
0: ଯେତେବେଳେ ଭିକ୍ଷା ଦିଅ ବୋଲି କରିବା ଯୋଗୀ ଡାକି ଦେଲେ, ଏ ସମୟରେ ଯଶୋଦା ବାବୁ ଚମକି ପଡ଼ିଲେ, ଦେଖିକରି ଚମକି ପଡ଼ିଲେ, କାହିଁ ଗୋଟେ ଭିକାରୀଟିଆ ଏତେ ସୁନ୍ଦର, ବାପରେ ବହୁତ ସୁନ୍ଦର ଦେଖାଗଲା ତାଙ୍କର ଆଖିରେ, ମା ଯଶୋଦାଙ୍କର ଚମକି କରି ବୋଲୁଛନ୍, ସେ ପୁଅ କେଟା ପଚରାଉଛନ୍। ଏ ସମୟରେ ବାବୁ ଏପରି ଯଶୋଦା ମା ଲୋଭରେ ଲୋଭ ହେଇକରି ଏପରି ପଚରାଉଛନ୍, କଣ କହିଲେ ଜାଣିଛ?
1: ଆଚ୍ଛା,
0: ଏ ସମୟରେ ବାବୁ ଯଶୋଦା।

0: ଆଚ୍ଛା ଟିକେ ଶୁଣିଯ,
1: ଆଚ୍ଛା
0: ଏ ସମୟରେ ଭିକ୍ଷା ମାଗି ଆସିଲା ସମୟରେ ଯଶୋଦା ମା ଲୋଭ ହେଇଗଲେ ଆଉ ଚିହ୍ନି ନ ପାରି,
1: ଆଚ୍ଛା
0: ରେ ପୁଅ ଯୋଗୀ ପୁଅ, ମୋର ପୁଅ ବି ଏପରି ତୋହ ପରି ଦିଶୁଛି, ମୋ ପୁଅ ସାଙ୍ଗେ ତତେ ମିତ ବସେଇ ଦେବି, ଆରତୀ ଦଣ୍ଡେ ଟିକେ ରହିଯା।
1: ଆଚ୍ଛା
0: ଏପରି ଯେତେବେଳେ ବାବୁ ଯଶୋଦା ମା କହିଲେ,
1: ଆଚ୍ଛା
0: କୃଷ୍ଣ ସନ୍ୟାସୀ ହସି ଦେଲେ, ମା ବି ମତେ ଚିହ୍ନି ନ ପାରି, ଏପରି କଥା କହୁଛନ୍ ବୋଲି କରି କୃଷ୍ଣ ଗଲେ ମନେ ଭାବିଲେ।
1: ଆଚ୍ଛା
0: ତ ଏ ସମୟରେ ଯୋଗୀଙ୍କ ମୁଖରୁ

ଚିହ୍ନି ନ ପାରି ଏଟା ମୋର ପୁଅ ବୋଲିକରି ଚିହ୍ନି ନେଇ ପାରିଲେ ଆଚ୍ଛା ଖରତର ହେଇକରି ଆଚ୍ଛା ଭିକ୍ଷା ଆଣିକରି ଆଚ୍ଛା ଯଶୋଦା ମାତାଙ୍କର କରରେ ଦେଇଦେଲେ ଏ ସମୟରେ ଯାଏ କୃଷ୍ଣ ବୋଇଲେ ଆମର ଯୋଗୀ ରାଧାପୁର କେତେରେ ଯିମି ସେ ମତେ ଚିହ୍ନେ କି ନାଇଁ ବୋଲି ଏ ପରି ବାବୁ ରାଧାପୁର କେତେ ତାର ମାନେ ପ୍ରବେଶ କରୁଛନ୍ ଭିକ୍ଷା।

ଆଚ୍ଛା ଟିକେ ଶୁଣି ଯାଅ, ଏ ସମୟରେ ଭିକ୍ଷା ଦିଅ ଭିକ୍ଷା ଦିଅ ବୋଲି ଯେତେ ଡାକ ପକେଇ ଦେଲେ ରାଧାଙ୍କର କର୍ଣ୍ଣରେ ସେଟା ଶୁଭା ଗଲା। ହଁ ତ ତାଙ୍କର ଦାସୀ କୁ ରାଧା ବୋଇଲେ ଲୋ ଦାସୀ ମାନେ ଭିକ୍ଷା ଧରିକରି ଥାଳ ଭିକ୍ଷା ଧରିକରି ତୁମେ ଯାଅ। ହଁ ଯୋଗୀ ସନ୍ୟାସୀ ଆସିକରି ଭିକ୍ଷା ମାଗୁଛନ୍। ହଁ ତୁମେ ଜଲ୍ଦି ଟିକେ ଯାଇକରି ତୁମେ ତାଙ୍କର ମନକେ ପୂରଣ କର। ଏ ସମୟରେ ବାବୁ ଖରତର ହେଇକରି ହଁ ଯେତେବେଳେ ଦାସୀ ଭିକ୍ଷା ଧରିକରି ପ୍ରବେଶ କଲେ ହଁ ଯୋଗୀଙ୍କର କି ସାମ୍ନାରେ ଏ ସମୟରେ ଯୋଗୀ ଦେଖିଲେ ହଁ ଆର କାଣା ବୋଲେ ଜାଣିଛ ବାବୁ ସନ୍ୟାସ।

ଶୁଣୁଥିଲେ ଲୋକଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

0: ଆଉ ସେ ବେଷ୍ଟଟା ମୁଇଁ ଦେଲି ବି, ଯେନ୍ଟାକି ଆମର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଉ ଥରେ ଯେତେବେଳେ ଷ୍ଟେଟ୍ ମିଟ୍ ହେଲା ସେତେବେଳେ ମୁଇଁ U-25 ଗର୍ଲସ ଟିମ୍ରେ ମୁଇଁ ଖେଳିଥିଲି, ସେତେବେଳେ ମୁଇଁ ସିଲଭର ମେଡ଼ାଲ ଆଣିଥିଲି। ଆଉ ସେତେବେଳେ ମୋତେ ବହୁତ ଖୁସି ଲାଗିଥିଲା କି ଯେନ୍ଟା ମୁଇଁ କହିଥିଲି ସେଟା ମୁଇଁ ଏଚିଭ୍ କରିପାରିଲି। ଆଉ ଯେତେବେଳେ ଆଇଲୁ ଇନ୍କେ ସମ୍ବଲପୁରକେ, ସେତେବେଳେ ଆମର ଟିମ୍ ମତଲବ ଯେନ୍ ସମ୍ବଲପୁର ଟିମ୍ ଆମେ ଥିଲୁ ଓଡ଼ିଶାରୁ, ସେଥିରେ ଆମର ସମ୍ବଲପୁର ଆଣିଥିଲେ ବ୍ରୋଞ୍ଜ ମେଡ଼ାଲ, ଆଉ ସେଥିରୁ ଭିତରୁ ମୁଇଁ ହିଁ ଗୋଟେ ଯେନ୍ଟାକି ଆଣିଥିଲି ସିଲଭର ମେଡ଼ାଲ, ସେଟା ହିଁ ମୋତେ ବହୁତ ଖୁସି ଲାଗିଥିଲା। ଆଉ ଯେତେବେଳେ ମୁଇଁ ଆଗେ ବଢ଼ବା ଟ୍ରାଏ କରୁଛେ ଆଉ ବହୁତ ଆଗକେ ଯିବାର ଚାହୁଁଛେ, ଇଆଡ଼ୁ ମୁଇଁ ଚାହୁଁଛେ ଥରେ ନା ଥରେ ମୁଇଁ ଇଣ୍ଡିଆ ଟିମ୍ ଆଡ଼ୁ ଖେଳମି ବି, ଆର୍ ଏଇ ସ୍ୱପ୍ନଟା ମୋର ପୁରା ହେବା ମୁଇଁ ଏତିକି ଜାଣିପାରିଛି। ଆଉ ଯେତେବେଳେ ଫେର୍ ମୁଇଁ ଆଇଲି ସେତେବେଳେ ଫେର୍ ଆଉ ଥରେ ଆମର ବଲାଙ୍ଗୀରରେ ଷ୍ଟେଟ୍ ମିଟ୍ ହେଲା, ସେତେବେଳେ ମୁଇଁ ଆଉ ମୋର ବେଷ୍ଟ ଦେମି ବୋଲିକିନା ମୁଇଁ ଖେଳିଥିଲି ଫେର୍ U-25ରେ ଓମେନ୍ସ ଟିମ୍ ଆଡ଼ୁ ଗର୍ଲସରେ ସିଙ୍ଗଲ ଖେଳିଲି, ସେତେବେଳେ ମୁଇଁ ଗୋଲ୍ଡ ମେଡ଼ାଲ ଆଣିଲି। ଆଉ ଗୋଲ୍ଡ ମେଡ଼ାଲ ଆଣିକିନା ଏତେ ମୋତେ ବହୁତ ଖୁସି ଲାଗ୍ଲା, ସେନ୍ ସାଙ୍ଗେ ସାଙ୍ଗେ ମୋର ଆଉ ବି 4-5 ମୋର ନାନୀ ବହିନ ମାନେ ଯେନ୍ଟା ଅଛନ୍, ମୋର ଦାଦା ଭାଇମାନେ, ସେମାନେ ବି ଫୋର୍ସରେ ଗୋଲ୍ଡ ମେଡ଼ାଲ ଆଣିଥିଲେ, ଆଉ ଡବଲରେ ସେମାନେ ସିଲଭର ମେଡ଼ାଲ ଆଣିଥିଲେ, ମୋର ଭାଇ ଦୁଇଟା ସେମାନେ ବ୍ରୋଞ୍ଜ ମେଡ଼ାଲ ଆଣିଛନ୍, ଯେନ୍ଟାକି ମୋତେ ବହୁତ ଖୁସି ଲାଗିଛେ। ଆଉ ଆମେ ଚାହୁଁଛୁ ସମ୍ବଲପୁର ଟିମ୍ ଏଥର ରନର୍ସ ଅପ୍ ହେଇଛେ, ତ ନେକ୍ସଟ ଟାଇମ୍ ଆମେ ଚାମ୍ପିଅନ୍ ହେଇକିନା ଦେଖାମୁ।
1: ଆଜ୍ଞା, ତେବେ ଖେଳ ତ ଅନେକ ପ୍ରକାର ରହିଛି, ଆପଣ ଏହି ଖେଳକୁ ହିଁ କ'ଣ ପାଇଁ ଚୟନ କଲେ?
0: ଇ ଖେଲ୍ ଗୁଟେ ଏନ୍ତା ଯେନ୍ଟାକି ମତଲବ ଥରେ ଖେଳିଲେ ଆଉ ଛାଡ଼ି ହିଁ ନାଇଁ ହେସି। ମୁଇଁ ସବୁ ଗେମ୍ ଖେଳୁଥିଲି, ଏନ୍ତା ନାଇଁ କି କିଛି ନି ଖେଲି, ମୁଇଁ କବାଡ଼ି ବି ଖେଳିଛେ, ମୁଇଁ ରନିଙ୍ଗ୍ ବି କରିଛେ, ଏଥଲେଟିକ୍ରେ ବି ଥିଲି। ଯେତେବେଳେ ମୁଇଁ ଲୋନ୍ ବଲ୍ ଯେତେବେଳେ ଖେଳିଲି, ଏନ୍ତା ଲାଗ୍ଲା କି ନାଇଁ ଏଥିରେ ମୁଇଁ କିଛି ଏଚିଭ୍ କରିପାରମି, ଆର୍ ଇ ଗେମ୍କେ ମୁଇଁ ଚାହୁଁଛେ କି ସାରା ଜଗତ ସବୁ ସଂସାର ଜାନୁ ଇ ଗେମ୍ କାଣା ଆଏ। ଇ ଗେମ୍ ମତଲବ ଏଜ୍ ଲିମିଟ୍ କିଛି ନାଇଁନ, ତୁମେ ତା ଟାଇମ୍ରେ ବି ଖେଳି ପାରବ।
1: ଆଜ୍ଞା, ତେବେ ପ୍ରତି ଖେଳ ଶିଖିବା ପାଇଁ ଗୁରୁଙ୍କ ଆବଶ୍ୟକ ପଡ଼େ, ତେବେ ଆପଣଙ୍କ ଗୁରୁ ବା ଖେଳ ଭାଷାରେ କହିଲେ କୋଚ୍ କିଏ, ତାଙ୍କର ସହଯୋଗ ଏବଂ ଶିକ୍ଷା କେତେ ମାତ୍ରାରେ ଆପଣଙ୍କ ଖେଳରେ ପ୍ରଭାବ ପକାଇଛି?
0: ମୋର କୋଚ୍ ତ ରଶ୍ମିତା ମ୍ୟାଡ଼ମ, ଯେହେତୁ ସେମାନେ ବି ମୋତେ ବହୁତ ଶିକ୍ଷା ଦେଇଛନ୍ ଆଉ ବହୁତ ଆଗ୍କେ ବଢ଼େଇଛନ୍, ଆଉ ଧନ୍ୟବାଦ ଦେବାର ଚାହୁଁଛେ ତାହାକୁ କି ସେମାନେ ଏତେ ଆଗ୍କେ ଆମକୁ ନେଇଛନ୍।
1: ଆଜ୍ଞା,
0: ଆଉ ଗୋଟେ ସାର୍ଟେ ଅଛନ୍ ବିଜୁ ଡୋରା ସାର୍, ସେମାନେ ବି ବହୁତ ଆଗ୍କେ ମୋତେ ଘିଚିଛନ୍, ସେମାନେ ମତଲବ କେନ୍ତା ଖେଲସନ୍ କାଣା ନାଇଁ ସବୁ ମୋତେ ଦେଖେଇଛନ୍ କି ବେଟା ଇଟା କର ସେଟା କର, ସବୁ ଯେନ୍ଟା ନିଜର ଛୁଆ କହିସନ୍ ନା ହେଇ ହିସାବରେ ମୋତେ ସେମାନେ ଶିଖଉଥିଲେ କି ଇଟା କର, ବହୁତ ଆମକୁ ଇଏ କରିଛନ୍ ଆଗ୍କେ ବଢ଼ାବା ଲାଗି। ସେମାନେ ତାକର ଟିକେ ଟିକେ ଟାଇମ୍ ବି ଆମକୁ ଦେଇଛନ୍, ସେ ଗୋଟେ ସେକେଣ୍ଡ ବି ମତଲବ ଆମଠାନେ ଆଉଥିଲେ। ସେମାନେ ଗୋଟେ ସ୍କୁଲର ଟିଚର ରହନ୍, ବିଜୁ ଡୋରା ସାର୍ RGVM ସ୍କୁଲ ରହନ୍, ଆଉ ରଶ୍ମିତା ପୁରୋହିତ ମ୍ୟାମ୍ଟା ଆମର ସେଣ୍ଟ ଜୋସେଫ ସ୍କୁଲର ଟିଚର ରହନ୍, ସେମାନେ ଆମର ଡିଷ୍ଟ୍ରିକ୍ଟ ମେକିଟ୍ରିଅନ୍ ମ୍ୟାମ୍ଟା, ଆଉ ବିଜୁ ଡୋରା ସାର୍ଟା ଆମର କୋଚ୍ ଟାଇପ୍ର ଆମକୁ ଆମକୁ ଶିକ୍ଷା ଦେସନ୍। ସେମାନେ ବି ଆମର ସାଙ୍ଗେ ଖେଲସନ୍, ଆଉ ସେମାନେ ଆମକୁ ଶିଖାସନ୍ ବି ଇଟା ଖେଲବ ସେନ୍ତା ଖେଲବ, ବେଲେ ଆମେ ସେନୁ ଖେଲି ପାର। ସେମାନେ ଯେନ୍ ହିସାବରୁ ଆମକୁ ଟାଇମ୍ ଦେସନ୍, ଆମକୁ ଯେନ୍ ତାଙ୍କର 5 ମିନିଟ୍ 2 ମିନିଟ୍ ସବୁ ଟାଇମ୍ ଆମକୁ ହିଁ ଦେସନ୍ କି ଏନ୍ତା ଖେଲ।
1: ଆଜ୍ଞା, ପ୍ରତ୍ୟେକ ଖେଳରେ ହାର ଜିତ୍ ତ ଲାଗି ରହିଥାଏ, ଜିତିଗଲେ ଅତ୍ୟନ୍ତ ଖୁସି ଲାଗେ କିନ୍ତୁ ହାରିଗଲେ ଦୁଃଖ ଲାଗେ, ଆପଣ ସେହି ପରିସ୍ଥିତିରେ କିଭଳି ଭାବରେ ମୁକାବିଲା କରି ଭବିଷ୍ୟତରେ ଆସୁଥିବା ଅନ୍ୟ ସୁଯୋଗ ପାଇଁ ପ୍ରସ୍ତୁତ ହୁଅନ୍ତି?
0: ମୁଇଁ ତ ଯେତେବେଳେ ଖେଳିଲି ପହିଲା ଯେତେବେଳେ ହାରିଲି, ଯେତେବେଳେ ମୁଇଁ ଜାଣିପାରିଲି କି କେନ୍ତା ଖେଲସନ୍ ଆଉ କେନ୍ତା ଏଚିଭ୍ କରିଲି, ହାର ଜିତ୍ ତ ସବକର ହେଇଛେ, ଏନ୍ତା ନାଇଁ କି କାହାରି ନାହିଁ, ଯେତେବେଳେ ଯାଇଥିଲି ମୁଇଁ ବି ହାରିଛେ ହେନୁ, ଆଉ ହେ ଟାଇମ୍ରେ ହିଁ ଗୋଟେ ଟାଇମ୍ ଆସି କି ମୁଇଁ ଆଉ କରିପାରମି ବୋଲି, ଆଉ ମୁଇଁ ହେନ୍ତା ହିଁ ମୁଇଁ କରିଲି। ଯେତେବେଳେ ଜିତିଲି ମୁଇଁ ଯେନ୍ ଷ୍ଟେଟ୍ ମିଟ୍ରେ ବି, ମୁଇଁ ହେନୁ ଜାଣିପାରିଲି କି ନାଇଁ ଆହୁରି ବି ଆଗ୍କେ ଯାଇପାରମି ମୁଇଁ।
1: ଆଜ୍ଞା, ଆପଣ ଏବେ ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନକୁ ଯାଇ ଖେଳ ଖେଳିଛନ୍ତି, ସେଠାରେ ଥିବା ଖେଳ ଏବଂ ଆମ ଆଞ୍ଚଳିକ ଖେଳ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି?
0: ଆମେ ମୁଇଁ ତ ଫାର୍ଷ୍ଟ ମୋର ବାରବାଟୀ ଷ୍ଟାଡିୟମ କଟକରେ ଯାଇଥିଲି ଷ୍ଟେଟ୍ ମିଟ୍, ହେନୁ କିଛି ତ ଜାଣି ନାଇଁଥାଏ ବେଲେ ମୋର ଏଚିଭମେଣ୍ଟ କିଛି ହେନୁ ଆଣି ନାଇଁ ପାରିଲି। ଆଉ ସେକେଣ୍ଡ ଥର ମୁଇଁ ଗଲି ଷ୍ଟେଟ୍ ମିଟ୍ଟା ଆମର ଭୁବନେଶ୍ୱରରେ ଯେନ୍ ହେଇଥିଲା ଆମର, ସେନୁ ସେକେଣ୍ଡ ଥର ଯେନ୍ ଆଣିଲି ହେନୁ ସିଲଭର ମେଡ଼ାଲ ଆଣିଲି, ଆଉ ଥାର୍ଡ଼ରେ ମୁଇଁ ଷ୍ଟେଟ୍ ମିଟ୍ ଗଲି ଆମର ବଲାଙ୍ଗୀରକେ, ହେନୁ ମୁଇଁ କରିପାରିଲି। ଆଉ ଯେତେବେଳେ ସିଲଭର ମେଡ଼ାଲ ଆଣିଲି ଆମର ଭୁବନେଶ୍ୱରରେ, ସେ ଟାଇମ୍ରେ ନ୍ୟାସନାଲ ଚାମ୍ପିଅନସିପ୍ର ସିଲେକ୍ସନ୍ ଚାଲିଛି ଆମର ବଲାଙ୍ଗୀରରେ, ମତଲବ କ୍ୟାମ୍ପଟା ରଖାଯାଇସି ନ୍ୟାସନାଲ ଚାମ୍ପିଅନସିପ୍ ଲାଗି, ସେନ୍କେ ମୁଇଁ ବି ଯାଇଥିଲି, ଆର୍ ସେନୁ ମୁଇଁ ମୋର ବେଷ୍ଟ ତ ଦେଇଥିଲି, ବାକି 3 ରେଙ୍କରେ ମୁଇଁ କଟିଗଲି।
1: ତେବେ ପ୍ରତ୍ୟେକ ଖେଳର କିଛି ନିର୍ଦ୍ଦିଷ୍ଟ ନିୟମ ଥାଏ, ଏହି ଖେଳର ନିର୍ଦ୍ଦିଷ୍ଟ ନିୟମ ଗୁଡ଼ିକ କ'ଣ ସେ ବିଷୟରେ କିଛି କୁହନ୍ତୁ?
0: ତାର ନିୟମ ଅଛି ମ୍ୟାମ୍, ଯେନ୍ଟାକି ଆମର ଜେକ୍ ଗୋଟେ ଥାଏ, ଛୋଟ ଜେକ୍ଟେ ଥାଏ, ହେଟା ଆମକୁ 23 କ୍ରସ୍ କରବାର ଥିସି ଫାର୍ଷ୍ଟ।
1: ଆଜ୍ଞା,
0: ଗୋଟେ ଦୁଇଟା ଟିମ୍ ଥିସନ୍, ଏନ୍ତା ହେଲା ସମ୍ବଲପୁର ଟିମ୍ ଆଉ ହେଲା ଗୋଟେ ଭୁବନେଶ୍ୱର, ଆଉ ସେ ଟିମ୍ ଆଡ଼ୁ ମତଲବ ଆମର 3 ର

0: ଗେମ୍ସି ଫୋର୍ସ ଡବଲ ତ୍ରିପଲ ଆଉ
1: ଆଜ୍ଞା
0: ଅଣ୍ଡର 25ରେ ଗୋଟେ ହିଁ ସିଙ୍ଗଲ ଖେଲସନ୍ ଆଉ ସିନିୟରରେ ସିଙ୍ଗଲ ମୁଇଁ ତ ଅଣ୍ଡର 25 ସିଙ୍ଗଲରେ ଖେଲିଥିଲି ତ ସେଥିର ଅଛେ ମତଲବ ଆମେ ଯେନ୍ତାକି ବଲ୍ ବଲ୍ ଥିସି ୱାନ୍ ହେବି ଟୁ ହେବି ଥ୍ରୀ ହେବି ସବୁ ହେବିର ବଲ୍ ଥିସି ମୁଇଁ ମତଲବ ଖେଲିଥିଲି ଯେତେବେଳେ ମୁଇଁ ଟୁ ହେବିରେ ଖେଲିଥିଲି ଆଉ ସେ ବଲ୍ ହିସାବରେ ତମକୁ ଇଏ ମାର୍କିଂ କରାଯାଇସି
1: ଆଜ୍ଞା
0: ଜେକ୍ ପାଖେ ଯେନ୍ ବଲ୍ ଥିସି ହେତାକେ ମାର୍କିଂ କରାଯାଇସି ଆଉ କିଛି ଡାଉଟ୍ ଥିସି ବେଲେ ମେଜରମେଣ୍ଟଟା ହେସି ହେନ୍
1: ତେବେ ଆପଣ ଜଣେ ଖେଳାଳି ଭାବରେ ଦୈନନ୍ଦିନ ଜୀବନରେ ଆପଣ କ'ଣ କରନ୍ତି, ଅର୍ଥାତ୍ ଆପଣଙ୍କର ଦିନଚର୍ଯ୍ୟା କିପରି ଥାଏ?
0: ଆମର ତ ଆମେ ଏନ୍ତା ହିସାବରେ ଅଛୁ ଯେ କି ଆମର ଠାନେ ଜାଗା ନାଇଁନ କିଛି ନାଇଁନ ଆମେ ତ ସବକୁ ଟିକେ ମତଲବ ମାଗସୁ ଦିଅ ଜାଗା ଟିକେ ଆମେ ପ୍ରାକ୍ଟିସ୍ କରମୁ ଏତକିରି ଦିନ ଏତକି ଆମର ମ୍ୟାଚ୍ ଅଛେ ଆମେ ତ ସବୁଦିନ ବି ପ୍ରାକ୍ଟିସ୍ କରି ନାଇଁ ପାରସୁ ଯେତେବେଳେ ଆମର ଷ୍ଟେଟମିଟ୍ଟା ଆସି ହେ ଟାଇମ୍ କେତେ ଦିନ ମାସେ ଥିବା ୟା ଫିର 10 ଦିନ ଥିବା
1: ଆଜ୍ଞା,
0: ଏନ୍ତା ହିଁ କିଛି ଜାଗାରେ ଆମେ ପ୍ରାକ୍ଟିସ୍ କରିଦେସୁ କିଛି ହେଲା ଏନ୍ତା ପୁଲିସ ଲାଇନ ଏନ୍ତା ଆମେ ଯେନ୍ ଆମେ ଯାଇଥିଲୁ ଅଛେ ବଲାଙ୍ଗୀର ହେନ ତ ଇ ପୁଲିସ ଲାଇନ ଯେନ୍ ଆମେ ରିଜର୍ଭ ପୁଲିସ ଲାଇନ ଅଛେ ସେ ଗ୍ରାଉଣ୍ଡରେ ଆମେ ପ୍ରାକ୍ଟିସ୍ କରିକିନା ଯାଇଥିଲୁ ଆମେ ବହୁତ
1: ଆଜ୍ଞା
0: ମେହନତ କରିଥିଲୁ ଯେହେତୁ ଆମେ ଆନବାର ଅଛେ ତ କିଛି ଆମେ ବହୁତ ମେହନତ କରିଥିଲୁ କେତେବେଳେ ମତଲବ ଯିମୁ କେନ୍ ଟାଇମ୍ରେ ସବୁ ଟାଇମ୍ ପୁରା ଅଲଗା ହେଇଥିଲା ଯେନ୍
1: ଆଜ୍ଞା
0: ସାର୍ଟା କହିଲି ଡରା ସାର୍ ସେମାନେ ସ୍କୁଲନୁ ତାଙ୍କର ଯେନ୍ ଖାଇବାର ଛୁଟି ହେଉଥିଲା ହେ ଖାଇବାର ଛୁଟିରେ ଆମକୁ ଟାଇମ୍ ଦିଆଯାଇ ଯାଉଥିଲେ ହେମାନେ ମତଲବ
1: ଆଜ୍ଞା
0: ସେମାନେ ଘରକେ ନାଇଁ ଯାଇକିନା ଆମ ଠାନେ ପହେଲା ଆଉଥିଲେ ହେନ୍ତା ଆମର ଟାଇମ୍ ମାନେ ଥିଲା ମୁଇଁ କେତେବେଳେ 2 ବଜେ ପଲେଇ ଯିମି ନାଇଁ ମୋତେ ଏଇ ଟାଇମ୍ରେ ଖେଲବାର ଅଛେ ସେନ୍ତା ଟାଇମ୍ ମାନଙ୍କୁ ବି ଆମେ ପଲେଇ ଯାଉଥିଲୁ କିଛି ଟାଇମିଂ ନାଇଁ ଥାଏ ଆଉ ମୁଇଁ ବୋଲି ଇନ ପାଖେ ଲେକିନ୍ ଆମର ବହୁତ ଦୂର ଦୂର ନାନୀ ବହିନ ମାନେ ଥିଲେ ଯେହେତୁ ସିଟି ଷ୍ଟେସନ ନୁ ଆଉଥିଲେ କି ଆମର ଦେବଗଡ଼ ନୁ ଆଉଥିଲେ କି କୁଚିଣ୍ଡା ନୁ ହେନ୍ତା ଟାଇପ୍ର ଆମର ଥିଲେ
1: ତେବେ କ୍ରୀଡ଼ା ଆମକୁ ବହୁତ ପ୍ରକାର ଶିକ୍ଷା ଦେଇଥାଏ, ଶୃଙ୍ଖଳା, ହାରିଗଲେ ଧୈର୍ଯ୍ୟ ଶିଖାଏ। ତେବେ ଆପଣ ଏତେ ବର୍ଷ ଖେଳ ଖେଳି କ'ଣ ଶିଖିଛନ୍ତି ଯାହା ଆପଣଙ୍କ ବ୍ୟକ୍ତିଗତ ଜୀବନରେ କାମରେ ଆସିଛି?
0: ମୁଇଁ ବହୁତ କିଛି ଶିଖିପାରିଲି ଇ ଗେମ୍ରୁ ଡିସିପ୍ଲିନ କେନ୍ତା ମେଣ୍ଟେନ୍ କରସନ୍ ସବୁ ମୁଇଁ ଶିଖିପାରିଲି ଇ ଗେମ୍ ମୋତେ ସବୁ ଜିନିଷ ମୋର ଲାଇନ ମୋର ହିସାବ ମୋର ଫ୍ୟୁଚର କେନ୍ ହିସାବରେ ନେବା କାଣା ନାଇଁ ସବୁ ଦେଖେଇଦେଲା ଯେତେବେଳେ ମୁଇଁ ଇ ଗେମ୍କେ ଖେଲିଥିଲି ମୁଇଁ ଏତ୍କି ନାଇଁ ଭାବିଥାଏ କି ଏତ୍କି ଡିସିପ୍ଲିନ ଗେମ୍ ଥିବା ସବୁବେଳେ ମେଣ୍ଟେନ୍ ଡିସିପ୍ଲିନ ହିଁ କରଲା ଆଉ ଯେତେବେଳେ ମୁଇଁ ଖେଲିପାରିଲି ସବୁ ଗେମ୍ରେ ଡିସିପ୍ଲିନ ଥିସି ବାକି ଇ ଗେମ୍ରେ ଟିକେ ବହୁତ ଡିସିପ୍ଲିନ କି ଉଚ୍ଚ ନୀଚ କଥା ବି ହେନୁ ଲାଗି ନାଇଁ ପାରନ୍ କିଛି ନାଇଁ ହେନୁ ଯେନ୍ତା ଗେମ୍ ହଉଥିଲେ ହେନ୍ତା ହିଁ ଗେମ୍ ଚାଲିଥିଲା
1: ଖେଳ ସହିତ ଆପଣ ପାଠପଢା କରୁଛନ୍ତି, ତେବେ ଖେଳ ସହ ଆପଣ କିଭଳି ଭାବରେ ଆପଣଙ୍କର ପାଠପଢାକୁ ମ୍ୟାନେଜ୍ କରିକି ଚାଲୁଛନ୍ତି?
0: ମୁଇଁ ତ ମତଲବ ଗେମ୍ ସାଙ୍ଗେ ପାଠ ପଢା ତ ବହୁତ ମୁସ୍କିଲ ହେ ମ୍ୟାନେଜ୍ କରବାର ହେଲେ ବି ମୋର ଏକ୍ଜାମ ଥିଲା ଆଉ ହେଲେ ବି ମୁଇଁ ଗେମ୍ କେ ମତେ ଘରେ କହୁଥିଲେ କାଣା ନାଇଁ ଖେଲେଛେନ୍ ତୁ ଇଟା ନାଇଁ କର ମତେ ମନା ବି କରୁଥିଲେ ବାକି ଫେର୍ ବାପା ଯେହେତୁ ମତେ ସପୋର୍ଟ କଲେ କି ନାଇଁ ଯେହେତୁ ତୁ ଖେଲୁଛୁ ତ ଖେଲ ଇଥିରେ ବି ଆଗ୍କେ ବଢ଼
1: ଆଜ୍ଞା
0: ଆଉ ପାଠ ପଢା ତ ମୁଇଁ ହେତ୍କି ମତଲବ ଧ୍ୟାନ ମତଲବ ଦଉଥିଲି ବାକି ଯେତ୍କି ଧ୍ୟାନ ଦେବାର କଥା ହେତ୍କି ନାଇଁ ଦେ
1: ଆଜ୍ଞା
0: ମୁଇଁ ମୋର ଏକ୍ଜାମ ଟାଇମ୍ରେ ବି ମୋର ଗେମ୍ କେ ବହୁତ ଇମ୍ପୋର୍ଟାନ୍ସ ଦେଇଛେ ଯେହେତୁ ମୁଇଁ ଜାଣିଛେ ଇଥିରେ ମୋର ଫ୍ୟୁଚର ଅଛେ ତ ଇ ଗେମ୍ କେ ହିଁ ମୁଇଁ ବହୁତ ମତଲବ ଇମ୍ପୋର୍ଟାନ୍ସ ଦେଇଛେ
1: ପ୍ରତ୍ୟେକ ମନୁଷ୍ୟ ଯିଏ ଜୀବନରେ ଉନ୍ନତି କରେ ତା ପଛରେ ତାର ପରିବାର ମେରୁଦଣ୍ଡ ଭାବେ ଥାଏ, ତେବେ ଏହି କ୍ରୀଡ଼ା ଜୀବନରେ ଆପଣଙ୍କର ପରିବାରଙ୍କ ଭୂମିକା କିଭଳି ଭାବରେ ଆପଣଙ୍କୁ ସହଯୋଗ କରୁଛି ସେ ବିଷୟରେ କୁହନ୍ତୁ।
0: ମୋର ଘର ଲୋକ ତ ମତେ ବହୁତ ବହୁତ ମା ବାପା ବହୁତ ହେଲ୍ପ କରିଛନ୍ ମତେ କି ଇଟା ଖେଲ
1: ଆଜ୍ଞା
0: ଯେହେତୁ ତାଙ୍କର ଯେହେତେ ମୁଇଁ ଆଶୀର୍ବାଦ ପାଇଛେ ତାଙ୍କର ଲାଗି ବୋଲି ନା ଏତକ ଇନ ଅଛେ
1: ଆଜ୍ଞା। ତେବେ ଜଣେ ଲନ୍ ବଲ୍ ଖେଳାଳି ଭାବେ ଆପଣଙ୍କ ଜୀବନର ସଂଘର୍ଷ କିପରି ରହିଛି, ଆପଣ କିଭଳି ଭାବରେ ଏତେ ସ୍ଥାନ ଆସି ପହଞ୍ଚିଛନ୍ତି ସେ ବିଷୟରେ କୁହନ୍ତୁ।
0: ପହିଲା ଆମ ଠାନେ ତ ଜାଗା ନାଇଁ ଥାଏ ମୁଇଁ ଯେତେବେଳେ ଡିଷ୍ଟ୍ରିକ୍ଟ ମିଟ୍ ହେଇଥିଲା ଆମର ସେଣ୍ଟ ଜୋସେଫ ସ୍କୁଲରେ ହେଇଥିଲା ଫାଷ୍ଟ ଯେତେବେଳେ ଆମର ଗେମ୍କେ ଆମେ ଆଣିଥିଲୁ ଇନ୍କେ
1: ଆଜ୍ଞା
0: ସେତେବେଳେ ଆମେ ମୁଇଁ ହେଇ ହିସାବରେ ମୁଇଁ ଖେଳିଲି ଷ୍ଟେଟ୍ ମିଟ୍ ହେଲା ଷ୍ଟେଟ୍ ମିଟ୍ରେ ସିଲେକ୍ଟ ହେଲୁ ତାପଛେ ହେଲେ ବି ଜାଗା ନାଇଁ ଜାଗା ଜାଗା ଏଛେନ୍ ବି ପ୍ରୋବ୍ଲେମ୍ ଅଛେ ଆମକୁ ଏଛେନ୍ ବି ନାଇଁ ମିଲବାର ଆମର 15 ଦିନର କ୍ୟାମ୍ପ ବି ହେଇଥିଲା ଆମର ଆମର ଫୋର୍ସି ଗ୍ରାଉଣ୍ଡରେ ସେନୁ ବି ଆମେ ଟିକେ ଜାଗା ମାଗିକି ନା କରସୁ ହେ ଜାଗା ବି
1: ଆଜ୍ଞା
0: ଏନ୍ତା ଜାଗା ଯେ ହେନ ବଲ୍ ବି ନାଇଁ ଯେ ହେଲେ ବି ଆମେ ଟ୍ରାଏ କଲୁ ଛୁଆମାନଙ୍କୁ ଶିଖାଲୁ ହେନୁ ଆଉ କେତେଟା ଛୁଆ ଆମେ ସିଲେକ୍ଟ ବି କରମୁ ହେନୁ ଭାବିଛୁ ବହୁତ ତାଙ୍କର ବେଷ୍ଟ ଦେଇଛନ୍ ତ ଆମେ ତାକୁ ବି ଭାବିଛୁ କି ଆମର ଯେନ୍ ଆମର ଯେତେ ବି ହେବା ଆମେ ତାକୁ ନେଇକିନା ନେମୁ ବୋଲି ବେଲେ ହେତେବେଲେ ଆମେ ଇଏ ସାର୍ଙ୍କ ପାଖେ ବି ଆସୁଁ ଆମର କଲେକ୍ଟର ସାର୍କୁ ଆମେ କହେସୁଁ କି ଆମକୁ ଜାଗା ଟିକେ ଦିଅ ସାର୍ ବି ତାଙ୍କର ଚେଷ୍ଟାରେ ଅଛନ୍ ଆଉ ତାଙ୍କର ଲାଗି ବୋଲି ଆମକୁ 5 ସେଟ୍ ବଲ୍ ବି ମିଳିଲା ଏଥର
1: ଆଜ୍ଞା
0: ଯେହେତୁ ଏତ୍କି କରିଛନ୍ ତ ଆମେ ଜାଣୁଛୁ କି ଆଗ୍କେ ଆମର ହେଇ ବି ଯିବା ଜାଗା ତ ହେଇ ବି ଯାଇତା ବେଲେ ବହୁତ ଭଲ ହେତା କି ଆମେ ହେନ ପରମାନେଣ୍ଟ ଲାଗି ଆମେ ପ୍ରାକ୍ଟିସ୍ ବି କରିପାରତୁ ଆଉ ଯେନ୍ ସେନ୍ତା ବଲାଙ୍ଗୀରରେ ତାଙ୍କର କୋର୍ଟ ଅଛି, ଆମର ହେନୁ କିଛି ନାଇଁ, ହେନୁ ସବୁ ଫେସିଲିଟି ଅଛି, ଆମର ଇନୁ କିଛି ବି ଫେସିଲିଟି ନାଇଁ।
1: ଆଜ୍ଞା, ତେଲେ ଆପଣ ଯୁବ ସମାଜ ପାଇଁ ଏକ ଆଦର୍ଶ, ଆପଣ ବର୍ତ୍ତମାନ ଓ ଭବିଷ୍ୟତ ଆସୁଥିବା ଯୁବପିଢ଼ି କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଇଁ ଚାହୁଁଛେ ସଭେ ଏଇ ଗେମ୍ଟାକେ ଜାନୁ, ଖେଲୁନ୍, କାଣା ଏ କାଣା ନାଇଁ ଜାନୁ। ସେତେବେଳେ ସଭେ କହେସନ୍ କି ଗେମ୍ କାଣା ଏ, ତୁମେ କେନ୍ ହିସାବରେ ଖେଲୁଛ, କେନ୍ତା ଖେଲୁଛ, କି ଫିକି ଦଉଛ, ଏନ୍ତା କରୁଛ, ବାକି ସେମାନେ ଖେଲ୍ବେ ବେଲେ ଜାଣ୍ବେ ଆମେ କହେସୁଁ। ବୋଲେ ଆମେ ହେଥିଲାଗି କହୁଛୁଁ, ଆଗେ ଯେତେବେଲେ ଆସୁଛନ୍, ମୁଇଁ ତ ଚାହୁଁଛେ କି ସଭେ ଖେଲୁନି ଗେମ୍ କେ, ଥରେ ଜାନୁନ୍ କି କେନ୍ତା ଆଏ ବୋଲି। ତାର୍ ସାଙ୍ଗେ ପାଠ ପଢ଼ା ଆଉର୍ ଆମର୍ ଯେନ୍ ଗେମ୍ ଅଛେ, ଯେନ୍ଟା ଇଣ୍ଟରେଷ୍ଟ ଲାଗୁଛେ ତୁମର ଟା, ହେଟା ହିଁ ଚୁଜ୍ କରବାର କଥା। ତ ମୁଇଁ ହେ ହିସାବରେ ମୁଇଁ ମୋର ସ୍ପୋର୍ଟସ୍ ଚୁଜ୍ କରିଥିଲି। ଏନ୍ତା ନାଇଁ କି ପାଠ ପଢ଼ା ତୁମେ ଛାଡ଼ିଦେବ, ପାଠପଢ଼ା ବି ହେଥିରେ ହେଇପାର୍ବା, ଏନ୍ତା ନାଇଁ କି ମ୍ୟାନେଜ୍ ତ ବହୁତ କରିହେବା, ତୁମେ ଏଥିରେ କରିବି ପାର୍ବ। ଆଉ ଯେନ୍ଟା ତୁମର ଫ୍ୟୁଚର୍ ଲାଗି ତୁମର ବେଷ୍ଟ ଆଏ, ହେଟା ହିଁ ପହେଲା ଚୁଜ୍ କରବାର କଥା। ପାଠ ପଢ଼ା ହଉ କି ତୁମର ସ୍ପୋର୍ଟସ୍ ହଉ, କିଛି ବି ଏନ୍ତା ହଉ, ତୁମେ ଚୁଜ୍ କରବାର କଥା ହେଟା ହିଁ।
1: ଆଜ୍ଞା, ତେବେ ଆପଣଙ୍କର ଉଜ୍ଜଳ ଭବିଷ୍ୟତ ଲାଗି ଆମେ କାମନା କରୁଛୁ। ଆପଣ ନିଜ ଖେଳ ଜୀବନରେ ଏମିତି ଆଗକୁ ଯାଇ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ବୃଦ୍ଧି କରନ୍ତୁ। ଆପଣଙ୍କର ଦେଶସ୍ତରୀୟ ଖେଳିବା ଯେଉଁ ସ୍ୱପ୍ନ ଅଛି ସେଟା ପୂର୍ଣ୍ଣ ହଉ। ଆମେ ଆକାଶବାଣୀ ସମ୍ବଲପୁର ପରିବାର ଆପଣଙ୍କର ଉଜ୍ଜଳ ଭବିଷ୍ୟତ ଲାଗି କାମନା କରୁଛୁ। ଆଜିର ସାକ୍ଷାତକାରଟି ଏଇଠି ଶେଷ ହେଲା। ନମସ୍କାର।
0: ନମସ୍କାର।
2: ଶୁଣିଲେ ସାକ୍ଷାତକାର ଲନ୍ ବଲ୍ ଖେଳାଳି ଲିନା ହରଙ୍କ ସହିତ। ଆଶା କରିବି ଶ୍ରୋତାବନ୍ଧୁ ଏହା ଆପଣମାନଙ୍କ ପାଇଁ ଶିକ୍ଷଣଧର୍ମୀ ହୋଇଥିବ। ଏବେ ଆସନ୍ତୁ ଶୁଣିବା ଚାନ୍ଦିନୀ ଚକ୍ ଟୁ ଚାଇନା କଥାଚିତ୍ରରୁ ଏକ ସୁନ୍ଦର ଗୀତ। ଗୀତଟି ହେଉଛି ଚକ୍ ଲେଣ ଦେ। ଗୀତଟିରେ କଣ୍ଠଦାନ କରିଛନ୍ତି କୈଲାସ ଖେର, ଗୀତିକାର କୈଲାସ ଖେର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ମାଟି ପାଇଁ ଯେ ହସି ହସି ଯନ୍ତ୍ରଣା ସହିଯାଏ, ଦେଶ ପାଇଁ ଯେ ନିଜ ଜୀବନକୁ ଅର୍ପଣ କରିଦିଏ, ଇତିହାସ ପୃଷ୍ଠାରେ ସେଇ ନାମ ଅମର ହୋଇ ରହିଯାଏ। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏମିତି ଜଣେ ଅମର ବ୍ୟକ୍ତିତ୍ୱ ଥିଲେ ବିନାୟକ ଦାମୋଦର ସାବରକର। ସାହସ, ତ୍ୟାଗ, ଦେଶପ୍ରେମ ଓ ଅଦମ୍ୟ ମନୋବଳର ଜୀବନ୍ତ ପ୍ରତୀକ ଥିଲେ ସାବରକର। ଶ୍ରୋତାବନ୍ଧୁ, 28 ମେ ବା ଆଜିର ଦିନରେ ସମଗ୍ର ଦେଶରେ ତାଙ୍କ ଜନ୍ମ ଜୟନ୍ତୀ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯାଉଅଛି। ତାଙ୍କର ଜୀବନ କାହାଣୀ କେବଳ ଏକ ଇତିହାସ ନୁହେଁ, ବରଂ ପ୍ରତ୍ୟେକ ଯୁବକଙ୍କ ମନରେ ଦେଶପ୍ରେମର ଅଗ୍ନିଶାଖା ପ୍ରଜ୍ୱଳିତ କରୁଥିବା ଏକ ଅନନ୍ୟ ପ୍ରେରଣା। ଶ୍ରୋତାବନ୍ଧୁ, ବୀର ସାବରକରଙ୍କ ଜନ୍ମ 28 ମେ 1883 ମହାରାଷ୍ଟ୍ରର ନାସିକ ଜିଲ୍ଲାର ଭାଗୁର ଗ୍ରାମରେ ହୋଇଥିଲା। ଛୋଟବେଳୁ ହିଁ ତାଙ୍କ ମନରେ ଦେଶପ୍ରେମ ଭରି ରହିଥିଲା। ଦେଶ ଉପରେ ହୋଇଥିବା ଅନ୍ୟାୟ ଓ ଇଂରେଜ ଶାସନର ନିର୍ଯାତନା ତାଙ୍କୁ ବିଚ୍ଛିନ୍ନ କରୁଥିଲା। ସାବରକର ନିଜ ଜୀବନକୁ ମାତୃଭୂମିର ସ୍ୱାଧୀନତା ପାଇଁ ସମର୍ପିତ କରିବାର ସଂକଳ୍ପ ନେଇଥିଲେ। ଶିକ୍ଷା ଜୀବନରୁ ହିଁ ସେ ବିପ୍ଳବୀ ଚିନ୍ତାଧାରାରେ ପ୍ରେରିତ ହୋଇଥିଲେ। ସେ ଅଭିନବ ଭାରତ ନାମକ ଏକ ବିପ୍ଳବୀ ସଂଗଠନ ଗଠନ କରି ଯୁବମାନଙ୍କ ମନରେ ସ୍ୱାଧୀନତାର ଜ୍ୱାଳା ଜାଗ୍ରତ କରିଥିଲେ। ପରେ ସେ ଉଚ୍ଚଶିକ୍ଷା ପ୍ରଶିକ୍ଷଣ ପାଇଁ ଇଂଲଣ୍ଡକୁ ଯାଇଥିଲେ, କିନ୍ତୁ ସେଠାରେ ରହି ମଧ୍ୟ ତାଙ୍କ ହୃଦୟ ସଦାସର୍ବଦା ଭାରତ ମାତାଙ୍କ ପାଇଁ ସମର୍ପିତ ଥିଲା। ଶ୍ରୋତାବନ୍ଧୁ, ବିଡି ସାବରକର ଜଣେ ଉଚ୍ଚକୋଟୀର ଲେଖକ ଓ କବି ମଧ୍ୟ ଥିଲେ। ତାଙ୍କ ଲେଖା 1857 ସ୍ୱାଧୀନତା ସଂଗ୍ରାମ ପୁସ୍ତକ ଇଂରେଜ ଶାସକମାନଙ୍କୁ ଭୟଭୀତ କରିଦେଇଥିଲା। ସେ 1857ର ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ଲେଖାରେ ଥିଲା ଦେଶପ୍ରେମର ଜ୍ୱାଳା ଓ ସ୍ୱାଧୀନତାର ଆହ୍ୱାନ। ତାଙ୍କ ବିପ୍ଳବୀ କାର୍ଯ୍ୟକଳାପ ପାଇଁ ଇଂରେଜ ସରକାର ତାଙ୍କୁ ଗିରଫ କରି ଆଣ୍ଡାମାନର ସେଲ୍ୟୁଲାର ଜେଲ୍କୁ ପଠାଇଥିଲେ। ସେଠାରେ ସେ ଅସହ୍ୟ ଯନ୍ତ୍ରଣା ଭୋଗ କରିଥିଲେ, କିନ୍ତୁ କଳାପାଣିର କଠିନ ଜୀବନ ମଧ୍ୟ ତାଙ୍କ ମନୋବଳକୁ ଭାଙ୍ଗିପାରିନଥିଲା। ଅନ୍ଧକାର କୋଠରୀରେ ମଧ୍ୟ ସେ ଦେଶର ସ୍ୱାଧୀନତାର ସ୍ୱପ୍ନ ଦେଖୁଥିଲେ। ତାଙ୍କର ଧୈର୍ଯ୍ୟ ଓ ସାହସ ସତରେ ଅଦ୍ୱିତୀୟ ଥିଲା। ଶ୍ରୋତାବନ୍ଧୁ, ସାବରକର ସ୍ୱାଧୀନତା ସେନାନୀ ସହିତ ଜଣେ ସମାଜ ସଂସ୍କାରକ ମଧ୍ୟ ଥିଲେ। ସେ ସମାଜରୁ ଅନ୍ଧବିଶ୍ୱାସ, ଛୁଆଁ ଅଛୁଆଁ ଓ ଅସମାନତା ଦୂର କରିବାକୁ ପ୍ରୟାସ କରୁଥିଲେ। 26 ଫେବୃଆରୀ 1966 ବୀର ସାବରକରଙ୍କ ଦେହାନ୍ତ ହୋଇଥିଲା, କିନ୍ତୁ ତାଙ୍କର ଆଦର୍ଶ, ଦେଶପ୍ରେମ ଓ ବଳିଦାନ ଆଜି ମଧ୍ୟ ଦେଶବାସୀଙ୍କ ହୃଦୟରେ ଅମର ହୋଇ ରହିଛି। କୁହାଯାଇପାରେ ଯେ ବୀର ସାବରକରଙ୍କ ଜନ୍ମ ଜୟନ୍ତୀ ଆମ ପାଇଁ କେବଳ ଏକ ସ୍ମୃତି ଦିବସ ନୁହେଁ, ଏହା ଦେଶପ୍ରେମ, ତ୍ୟାଗ ଓ ଜାତୀୟତାର ଏକ ପବିତ୍ର ପର୍ବ। ତାଙ୍କର ଆଦର୍ଶ, ବଳିଦାନ ସଦାସର୍ବଦା ଆମ ହୃଦୟରେ ପ୍ରେରଣାର ଦୀପ ଜ୍ୱାଳିତ କରୁଥିବ। ଦେଶ ପାଇଁ ଜୀବନ ଦେଇଥିବା ବୀରମାନେ କେବେ ମରନ୍ତି ନାହିଁ ଶ୍ରୋତାବନ୍ଧୁ, ସେମାନେ ସଦାସର୍ବଦା ଜନମନରେ ଅମର ହୋଇ ରହନ୍ତି। ଏବେ ଆସନ୍ତୁ ଶ୍ରୋତାବନ୍ଧୁ, ଶୁଣିବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର ମା ତୁଝେ ସଲାମ, ଗୀତ ମା ତୁଝେ ସଲାମ। ଗୀତଟିରେ କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ ଏବଂ ସାଥୀ ଗୀତିକାର ଭିକି ନାଗର, ସଙ୍ଗୀତକାର ସାଜିଦ ୱାଜିଦ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ମନକୁ ନିଶ୍ଚୟ ଛୁଇଁଥିବ। ଆଜି ତ ସମୟ ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

ସନ୍ଧ୍ୟା 6 ବଜେ 10 ମିନିଟ୍ରେ ଶୁଣିପାରିବେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6 ବଜେ 25 ମିନିଟ୍ରେ ଶୁଣିପାରିବେ ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର ପ୍ରସ୍ତୁତ ସ୍ୱତନ୍ତ୍ର ଉପସ୍ଥାପନା, ଆଲେଖ୍ୟ ସୁପ୍ରୀତି ମିଶ୍ର, ଉପସ୍ଥାପନା ଭାରତ ଗୌରବ ଦାସ। ରାତି 7 ବଜେ 25 ମିନିଟ୍ ଶୁଣିବେ ଜିଲ୍ଲା ହାଲଚାଲ, ହେଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ବଜେ 30 ମିନିଟ୍ ପ୍ରଚାର କରିବୁ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଉନ୍ନତ ମାନର ପନିପରିବା ଚାରା ଉତ୍ପାଦନ ବିଷୟରେ ଡକ୍ଟର ଦୁର୍ଗା ପ୍ରସାଦ ମହାରଣାଙ୍କ ସହିତ ସାକ୍ଷାତକାର। ରାତି 8 ବଜେ 2 ମିନିଟ୍ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳ। ରାତି 8 ବଜେ 15 ମିନିଟ୍ରେ ଆଲୋଚନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଏ ସମ୍ପର୍କରେ ଆଲୋଚନା କରିବେ ସାରଦିନ୍ଦୁ ଭୀଷଣ ଘୋଷା। ରାତି 8 ବଜେ 30 ମିନିଟ୍ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ, ଲଘୁଶାସ୍ତ୍ର ସଙ୍ଗୀତ ପରିବେଷଣ କରିବେ ଶ୍ରୀମତୀ ସିଦ୍ଧେଶ୍ୱରୀ ଦେବୀ। ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 9 ବଜେ 15 ମିନିଟ୍ରେ, ରିଲେ କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9 ବଜେ 30 ମିନିଟ୍ ଶାସ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଯଶରାଜ, ରାଗ ବାଗେଶ୍ୱରୀ। ରାତି 10 ବଜେ 2 ମିନିଟ୍ରେ ଶୁଣିପାରିବେ ନାଟକ ଠିକ୍ 10 ବଜେ, ପରିବେଷଣ କରିବେ ଯୁବ ଉଦୟନ ଆସୋସିଏସନ ସମ୍ବଲପୁରର।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ପରିବେଶ ସୂଚନା ସକାଳ 7:30 ଏଥିରେ ଶୁଣିବେ ବନୀକରଣ ପରିବେଶ ଉପରେ ପ୍ରଭାବ, ଏ ସମ୍ପର୍କରେ କହିବେ ଡାକ୍ତର ସମାପିକା ଦାସ। ସକାଳ 7:35 ଅର୍ଘ୍ୟଥାଳି କାର୍ଯ୍ୟକ୍ରମ ଶୁଣିପାରିବେ ଶିଳ୍ପୀ ବି ବୁଦ୍ଧ ପ୍ରସାଦ ରାଓ, ସଙ୍ଗୀତ ସଂଯୋଜନା ଜି ନାରାୟଣ ରାଓ, ଗୀତ ରଚନା ସନ୍ତ ଭୀମ ଭୋଇ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ କୁଲଦୀପ ପଟ୍ଟନାୟକ ଏବଂ ପ୍ରିୟଙ୍କା ସାହୁ, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ବୈଦ୍ୟନାଥ ଦାସ।

0: ଏଠି ଶେଷ ହେଲା ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଉପସ୍ଥାପନା। ଆଲେଖ୍ୟ ସୁପ୍ରୀତି ମିଶ୍ର, ଉପସ୍ଥାପନା ଭାରତ ଗୌରବ ଦାସ।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଭାରତ ଗୌରବ ଦାସ। ଆଧୁନିକ ଜୀବନଶୈଳୀ, ପରିବେଶ ପ୍ରଦୂଷଣ ଓ ବିଭିନ୍ନ ସ୍ୱାସ୍ଥ୍ୟଜନିତ କାରଣରୁ କର୍କଟ ରୋଗ ସାରା ବିଶ୍ୱରେ ଦ୍ରୁତ ହାରରେ ବଢ଼ୁଥିବା ଚିନ୍ତାର ବିଷୟ ପାଲଟିଛି। ସେଥିରେ ରକ୍ତ କର୍କଟ ବା ବ୍ଲଡ୍ କ୍ୟାନ୍ସର ଏପରି ଏକ ରୋଗ ଯାହା କେବଳ ରୋଗୀଙ୍କୁ ନୁହେଁ ସମଗ୍ର ପରିବାରକୁ ମଧ୍ୟ ମାନସିକ ଓ ଆର୍ଥିକ ଭାବେ ପ୍ରଭାବିତ କରିଥାଏ। ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି ବୟସର ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସମୟରେ ଚିହ୍ନଟ ଓ ସଠିକ୍ ଚିକିତ୍ସା କଲେ ଅନେକ ରୋଗୀ ସୁସ୍ଥ ଜୀବନ ଅତିବାହିତ କରିପାରୁଛନ୍ତି। କିନ୍ତୁ ସଚେତନତାର ଅଭାବ ଓ ଚିକିତ୍ସାରେ ବିଳମ୍ବ ଅନେକ ସମୟରେ ପରିସ୍ଥିତିକୁ ଗୁରୁତର କରିଦେଇଥାଏ।
2: ରକ୍ତ କର୍କଟ ବା ବ୍ଲଡ୍ କ୍ୟାନ୍ସର ଏକ ଜଟିଳ ଓ ଜୀବନଘାତୀ ରୋଗ ଯାହା ଶରୀରର ରକ୍ତ ଏବଂ ଅସ୍ଥିମଜ୍ଜାକୁ ପ୍ରଭାବିତ କରେ। ଆମ ଶରୀରରେ ଅସ୍ଥିମଜ୍ଜା ମାଧ୍ୟମରେ ଲାଲ ରକ୍ତକୋଷ, ଧଳା ରକ୍ତକୋଷ ଏବଂ ପ୍ଲେଟଲେଟ୍ ତିଆରି ହୁଏ। କିନ୍ତୁ ଏହି ପ୍ରକ୍ରିୟାରେ ବିକୃତି ଆସିଲେ ଅସ୍ୱାଭାବିକ କୋଷ ଅତ୍ୟଧିକ ବଢ଼ି ଶରୀରର ସାଧାରଣ ରକ୍ତକୋଷର କାର୍ଯ୍ୟକୁ ବାଧା ଦେଇଥାଏ। ଫଳସ୍ୱରୂପ ଶରୀରର ରୋଗ ପ୍ରତିରୋଧ କ୍ଷମତା କମିଯାଏ ଏବଂ ଥକାପଣ, ଜ୍ୱର, ରକ୍ତସ୍ରାବ ଭଳି ଲକ୍ଷଣ ପ୍ରକାଶ ପାଏ। ଭାରତରେ ପ୍ରତିବର୍ଷ 1,00,000ରୁ ଅଧିକ ଲୋକ ରକ୍ତ କର୍କଟରେ ଆକ୍ରାନ୍ତ ହୁଅନ୍ତି ଏବଂ ପ୍ରାୟ 70,000 ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି। ବିଶେଷଜ୍ଞଙ୍କ ମତରେ ଦେଶରେ ପ୍ରତି 5 ମିନିଟ୍ରେ ଜଣେ ବ୍ୟକ୍ତି ରକ୍ତ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଲିଉକେମିଆ, ଲିମ୍ପୋମା ଓ ମାଏଲୋମା ଭଳି ରକ୍ତ କର୍କଟର ବିଭିନ୍ନ ପ୍ରକାର ରହିଛି। ସେହିପରି ଥାଲାସେମିଆ, ସିକଲ୍ ସେଲ୍ ଆନିମିଆ ଓ ହେମୋଫିଲିଆ ଭଳି ରକ୍ତଜନିତ ରୋଗ ମଧ୍ୟ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଅନେକ ରୋଗୀଙ୍କ ପାଇଁ ଷ୍ଟେମ୍ ସେଲ୍ କିମ୍ବା ବୋନ୍ ମେୟର ପ୍ରତିରୋପଣ ହେଉଛି ଜୀବନ ରକ୍ଷାର ଏକମାତ୍ର ଆଶା। କିନ୍ତୁ ଅନେକ ସମୟରେ ପରିବାର ମଧ୍ୟରେ ଉପଯୁକ୍ତ ଦାତା ମିଳିନଥାଏ। ପ୍ରାୟ 70% ରୋଗୀଙ୍କୁ ଅପରିଚିତ ଦାତାଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ଚିନ୍ତାର ବିଷୟ ହେଉଛି ଭାରତରେ କେବଳ 0.09% ଲୋକ ମାତ୍ର ଷ୍ଟେମ୍ ସେଲ୍ ଦାତା ଭାବେ ପଞ୍ଜୀକୃତ ଅଛନ୍ତି। ଏହାଫଳରେ ଅନେକ ରୋଗୀ ସମୟରେ ଉପଯୁକ୍ତ ଦାତା ପାଇପାରୁନାହାନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ରୋଗୀଙ୍କ ପ୍ରତି ସହାନୁଭୂତି ବଢ଼ାଇବା ପାଇଁ ପ୍ରତିବର୍ଷ ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଏ। ଏହି ଦିବସ ରକ୍ତ କର୍କଟରେ ପ୍ରାଣ ହରାଇଥିବା ଲୋକଙ୍କୁ ସ୍ମରଣ କରିବା ସହ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଏ। ତା ସହିତ ଯେଉଁମାନେ ଏବେ ବି ଚିକିତ୍ସା ଓ ଦାତା ପାଇଁ ଅପେକ୍ଷା କରୁଛନ୍ତି ସେମାନଙ୍କୁ ନୂତନ ଆଶା ଦେଇଥାଏ। ବିଶ୍ୱ କର୍କଟ ଦିବସ 2026ର ପ୍ରସଙ୍ଗ ହେଉଛି ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। 2025ରୁ 2027 ପର୍ଯ୍ୟନ୍ତ ଚାଲିଥିବା ଏହି ବିଶ୍ୱ ଅଭିଯାନର ଲକ୍ଷ୍ୟ ହେଉଛି କର୍କଟ ଚିକିତ୍ସାରେ ଲୋକକେନ୍ଦ୍ରିକ ଦୃଷ୍ଟିକୋଣକୁ ଅଧିକ ଗୁରୁତ୍ୱ ଦେବା। ପ୍ରତ୍ୟେକ ରୋଗୀଙ୍କ ଅନୁଭବ ଅଲଗା ଥିବାରୁ ସେମାନଙ୍କ ଚିକିତ୍ସା ଓ ଯତ୍ନ ମଧ୍ୟ ସେହି ଅନୁଯାୟୀ ହେବା ଆବଶ୍ୟକ ବୋଲି ଏହି ଅଭିଯାନ ସନ୍ଦେଶ ଦେଇଛି। ଚିକିତ୍ସା ବିଜ୍ଞାନର ଉନ୍ନତି ସହ ବର୍ତ୍ତମାନ ବୋନ୍ ମେୟର ପ୍ରତିରୋପଣ, ଷ୍ଟେମ୍ ସେଲ୍ ଥେରାପି ଏବଂ ନୂତନ ପ୍ରକାରର ଇମ୍ୟୁନୋଥେରାପି ଭଳି ଆଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ ହେଉଛି। ଏହା ଅନେକ ରୋଗୀଙ୍କ ପାଇଁ ଜୀବନର ନୂଆ ସମ୍ଭାବନା ସୃଷ୍ଟି କରୁଛି। ବିଶେଷଜ୍ଞଙ୍କ ମତରେ ରକ୍ତ କର୍କଟ ବିରୋଧୀ ଲଢ଼େଇରେ ସଚେତନତା ହିଁ ସବୁଠୁ ବଡ଼ ଶକ୍ତି। ଅଧିକ ଲୋକ ଯଦି ଷ୍ଟେମ୍ ସେଲ୍ ଦାନ ପାଇଁ ଆଗକୁ ଆସନ୍ତି ତେବେ ଅନେକ ରୋଗୀ ନୂତନ ଜୀବନ ପାଇପାରିବେ। ଏହି ଦାନ ପ୍ରକ୍ରିୟା ସରଳ, ନିରାପଦ ଏବଂ ମାନବତାର ଏକ ମହାନ ଉଦାହରଣ।
1: ଆସନ୍ତୁ ଏହି ବିଶ୍ୱ ରକ୍ତ କର୍କଟ ଦିବସରେ ଆମେ ସମସ୍ତେ ରକ୍ତ କର୍କଟ ଓ ରକ୍ତଜନିତ ରୋଗ ସମ୍ପର୍କରେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା। ଷ୍ଟେମ୍ ସେଲ୍ ଦାନ

ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଉପସ୍ଥାପନା ଆଲେଖ୍ୟ ସୁପ୍ରୀତି ମିଶ୍ର ଉପସ୍ଥାପନା ଭାରତ ଗୌରବ ଦାସ ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ରିଲେକରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶ୍ରୋତା ବନ୍ଧୁ, ଆମ ଦେଶର ଉନ୍ନତି ପାଇଁ ବର୍ତ୍ତମାନ ସମୟରେ ଭାରତ ସରକାର ଓଡ଼ିଶା ସହିତ ସମଗ୍ର ଦେଶରେ ଅନେକ ସାମାଜିକ ଓ ଆର୍ଥିକ ଯୋଜନାମାନ କରୁଛନ୍ତି। ଆଉ ଏହିସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ଗ୍ରାମ ଓ ଗରିବ ଲୋକମାନଙ୍କର ଉନ୍ନତି, ବିଶେଷ କରି ନାରୀମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱାବଲମ୍ବନ ଓ ସମ୍ମାନ ପାଇଁ ସହଯୋଗ କରିବା। ଏହିଭଳି ବିଭିନ୍ନ ଯୋଜନାମାନ ମଧ୍ୟରୁ ସୁଭଦ୍ରା ଯୋଜନାଟି ହେଉଛି ଅନ୍ୟତମ। ଏହି ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯାହାର ଲକ୍ଷ୍ୟ ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା, ଓଡ଼ିଶାର ପ୍ରତ୍ୟେକ ମା ଭଉଣୀମାନଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦେବା, ଘରେ ଘରେ ମହିଳାମାନଙ୍କୁ ସ୍ୱାଧୀନ ଓ ସଶକ୍ତ କରିବା, ଗରିବ ଏବଂ ଆର୍ଥିକ ଅଭାବରେ ଥିବା ପରିବାରର ଅର୍ଥନୀତି ସ୍ଥିତିକୁ ଉନ୍ନତ କରିବା। ତେବେ ଆସନ୍ତୁ ଏହି ସୁଭଦ୍ରା ଯୋଜନା ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଜାଣିବା ଆଜିର ଆମର ଅତିଥିଙ୍କ ଠାରୁ।
1: ମ୍ୟାଡାମ ନମସ୍କାର।
2: ନମସ୍କାର ଆଜ୍ଞା।
1: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ, କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇଦେବେ।
2: ମୋ ନାଁ ହଉଛି ସବିତା ପୁରୋହିତ, ମୁଁ ଜଣେ ଏସଏଜି ମେମ୍ବର ବି ଅଛି ଆଉ ଇସି ମେମ୍ବର ବି ଅଛି।
1: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
0: ସୁଭଦ୍ରା ଯୋଜନା।
1: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କଣ?
2: ସୁଭଦ୍ରା ଯୋଜନାଟି ମାନେ ହଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜର ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ, ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
1: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କଣ ପ୍ରୋସେସ ରହିଛି, କେମିତି ମିଳୁଛି?
2: ମାନେ ବର୍ଷକୁ ଦୁଇଥର ହିସାବରେ ଦିଆଯାଉଛି, ଗୋଟେ ହଉଛି ମହିଳା ଦିବସ ଆଉ ଗୋଟେ ହଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5,000 ଆସିବ, ପୁଣି ରାକ୍ଷୀ ପୂର୍ଣ୍ଣିମାରେ ପୁଣି 5,000। ସେମାନେ ବର୍ଷକୁ 10,000 ଟଙ୍କା ଦଉଛନ୍ତି, ଏହା ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି, ସେ ଏକାଉଣ୍ଟକୁ ଟଙ୍କା ଆସୁଛି, ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି। ଏବେ ବର୍ତ୍ତମାନ ଯୋଉଟା ମିଳିଲା ଚତୁର୍ଥତମ କିସ୍ତିଟା ମିଳିଲା, ଆଉ ସେଇଟା ବି ମହିଳା ଦିବସ ଥିଲା, ସେ ଦିନ ମିଳିଲା ସେମାନଙ୍କୁ।
1: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ, ନାରୀମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏ ଟଙ୍କା ଗୁଡିକ?
2: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟ

0: ଲଗେଇ ପାରୁଛନ୍ତି। 5-5 ହଜାର ଟଙ୍କା ସରକାର ଯୋଉ ଦଉଛନ୍ତି, ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି।
1: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହେଇଛି?
0: ଆଜିକୁ ସରକାର ଆମକୁ ଯେତିକି ଦେଲେଣି, ଗୋଟେ କୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି। ସେମାନେ ଯୋଉ ଆମର 2ଟି କିସ୍ତିରେ ପଇସା ଦଉଛନ୍ତି, ମହିଳା ଦିବସରେ 5 ହଜାର, ରାକ୍ଷୀ ପୂର୍ଣ୍ଣିମାରେ 5 ହଜାର, ସେଇ 5 ହଜାରଟିଙ୍କୁ ନେଇକିରି ମହିଳାମାନେ ଯୋଉମାନେ କିଛି କରିପାରୁନଥିଲେ, ସେମାନେ ଗୋଟେ ଛୋଟ ଛୋଟ ବ୍ୟବସାୟ, ଯେମିତି କିଏ ପରିବା କିଛି ନେଇ ମାର୍କେଟରେ ତାର ବିଜନେସ୍ କରିବା ଷ୍ଟାର୍ଟ କଲା, କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା, କିଏ ଛତୁ ବିଜନେସ୍ କରିପାରିଲା, ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା, ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି। ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ, ପଇସାଟିଏ କୋଉଠି ପାଉନଥିଲେ, ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି ନିଜେ ଆଗକୁ ବଢି ପାରୁଛନ୍ତି। ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି, ସେମାନେ କିଛି ନା କିଛି ଅର୍ଥ ରୋଜଗାର କରିକି ନିଜର ପରିବାରକୁ ଦେଖିପାରୁଛନ୍ତି ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ୍ ମେଣ୍ଟେଇ ପାରୁଛନ୍ତି ସେମାନେ।
1: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ ପାଇଁ?
0: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସେ ହାତ ନ ପତାନ୍ତୁ, ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି, ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ, ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ। କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି, ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି, ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି, ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ୍ ସେମାନେ 5 ଲୋକ ସାମ୍ନାରେ ଠିଆ ହେଇପାରୁଛନ୍ତି, ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ, ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ, ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି।
1: ମ୍ୟାଡମ୍ କୁହନ୍ତୁ ଯେ ଆପଣଙ୍କର ଯୋଉ SHG ଗ୍ରୁପ ଅଛି, ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ?
0: ଦେଖନ୍ତୁ, SHG ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା, ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ। ସେମାନେ ସମସ୍ତେ SHG ମା ମାନେ ଘର ଘର ବୁଲି ଏ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ୍ ବୁଝେଇବାକୁ ଲାଗିଲେ। ତାପରେ ରହିଲା ସେମାନଙ୍କର କିପରି ଭାବରେ ଫର୍ମ ଫିଲଅପ୍ ହବ, ଫର୍ମ ଟି କୋଉଠୁ ଆସିବ, ସେମାନେ ଫର୍ମ ଆଣିକି ସମସ୍ତଙ୍କର ମହିଳାମାନଙ୍କୁ ଯୋଗେଇ ଦେଲେ, ମହିଳାମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯୋଉମାନେ ଫିଲଅପ୍ କରିପାରିଲେନି ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ, କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ, ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା, ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହାହେଇଥିଲା, ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ, କୋଉଠି ଏଟା ଇଏ କରିବ, କୋଉ ବ୍ୟାଙ୍କକୁ ଯିବ, ସବୁ ବିଷୟରେ SHG ମା ମାନେ ସେମାନଙ୍କୁ ବୁଝେଇ ଦେଇ ଏକାଉଣ୍ଟକୁ ଖୋଲେଇଲେ ଏବଂ ଫର୍ମ ବି ଫିଲଅପ୍ କଲେ। ଏସବୁ SHG ମା ମାନଙ୍କର ବହୁତ ରହିଛି ଅବଦାନ। ମ୍ୟାଡମ୍, ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମର ମହିଳାମାନଙ୍କୁ ଏତିକି ଦେଇ ବହୁତ ଲାଭପ୍ରଦ କରାଇଛନ୍ତି।
1: ଖୁବ୍ ସୁନ୍ଦର ମ୍ୟାଡମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।

0: ଏବେ ଶ୍ରୋତା ବନ୍ଧୁ ଶୁଣିଲେ ନା,
1: ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନାରୀ ସଶକ୍ତିକରଣ ପାଇଁ ଯୋଜନାମାନ କରାଯାଉଅଛି। ଏହି ସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାରୀମାନେ ସ୍ୱାବଲମ୍ବୀ, ସୁଶିକ୍ଷିତା, ସୁସ୍ଥ ଓ ସମ୍ମାନିତ ଜୀବନଯାପନ କରିପାରିବେ। ସମାଜର ମୂଳ ଶକ୍ତି ଭାବରେ ନାରୀମାନେ ଯେତେବେଳେ ଶକ୍ତିଶାଳୀ ହେବେ, ଦେଶର ଆଗକୁ ବଢିବାର ଗତି ମଧ୍ୟ ଦ୍ରୁତ ହେବ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ ଆମେ ଏହି ସବୁ ପଦକ୍ଷେପକୁ ସ୍ୱାଗତ କରି ତାହାର ସଚେତନତାକୁ ଆପଣେଇବା ଓ ସେହି ମାର୍ଗରେ ଯାଇ ନିଜର ଦାୟିତ୍ୱ ତୁଲାଇବା।
0: ଆମର ଏହି ସୁଭଦ୍ରା ଯୋଜନାରେ ନାରୀ ସମାଜ ପାଇଁ କେତେ ସୁବିଧା ଏବଂ ସୁଯୋଗ ରହିଛି, ତେଣୁକରି ଆସନ୍ତୁ ଏହି ସୁଭଦ୍ରା ଯୋଜନାର ସୁବିଧା ସୁଯୋଗକୁ ଆପଣାନ୍ତୁ ଏବଂ ନାରୀ ସମାଜ ସଶକ୍ତ ହୁଅନ୍ତୁ।

0: ଶୁଣିଲେ ଆକାଶବାଣୀ ରାଉରକେଲା କେନ୍ଦ୍ରଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ 12ରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିରାଡମ୍ବର ଭାବେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର ସୁଫଳ ବିଷୟରେ ଯେଭଳି ସାଧାରଣ ଲୋକଟିଏ ସୂଚନା ପାଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ବର୍ଷ ପୂର୍ତ୍ତି ନିମନ୍ତେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ୍ ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ୍ ସାହୁଙ୍କୁ ଓସିଏସ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଜନସେବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୁବୁନ୍ ସାହୁ ବର୍ତ୍ତମାନ ଓଡ଼ିଶା ପୁଲିସର ଡିଏସ୍ପି ଭାବେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ଼ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଓ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ଼ ପ୍ରଦାନ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ cuet.nta.nic.inରେ ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ଼ ପାଇପାରିବେ। ଆସନ୍ତା ମାସ 6 ଓ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ଼ ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାବିଯାନ 2026 ଅଧୀନରେ ପୁରୀ ଜିଲ୍ଲାରେ ଆୟୋଜିତ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ସାଂସଦ ସମ୍ବିତ ମହାପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାନସଭା କ୍ଷେତ୍ରର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ ସ୍ୱାବଲମ୍ବନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲା ସୋହଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାଠାରେ ଏକ ନୂତନ ବିପଣି କେନ୍ଦ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିପଣି କେନ୍ଦ୍ର ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣ

0: ଦୈନନ୍ଦିନ ବଜାର ସୁବିଧା ସହ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଯୁବକ ଯୁବତୀଙ୍କ ପାଇଁ ନୂତନ ବ୍ୟବସାୟିକ ଓ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସୁରଜ କହିଛନ୍ତି। ପିତେଇପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଚାରାରୋପଣ କାର୍ଯ୍ୟକ୍ରମ ଓ ରାସନ କାର୍ଡ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ, ତ୍ୟାଗ ଓ ଭାଇଚାରାର ଅନନ୍ୟ ପର୍ବ ଇଦ୍ ଉଲ୍ ଜୁହା ପାଳିତ ହୋଇଯାଇଛି। ସଦର ମହକୁମାର ଦୁଇଟି ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ସାମୁହିକ ନମାଜ ପାଠ କରାଯାଇଥିଲା। ଇସଲାମ ଧର୍ମର ମାନବିକ ମୂଲ୍ୟବୋଧ ଓ ଦେଶର ସଂହତି ଓ ସମ୍ପ୍ରୀତି ଉପରେ ଭାଇଚାରାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଏହି ପର୍ବ ପାଳିତ ହୋଇଯାଇଛି। ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶର ପ୍ରଗତି, ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ସାମୁହିକ ନମାଜ ପାଠ ମଧ୍ୟ କରାଯାଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର କରିବା, ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଓ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଓ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଋତୁସ୍ରାବ ସମ୍ପର୍କରେ ଆଲୋଚନା, ସଠିକ୍ ତଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନତା ମାଧ୍ୟମରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସୁରକ୍ଷିତ ରଖାଯାଇପାରିବ। ଭୁବନେଶ୍ୱରଠାରେ ଏହି ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ଋତୁସ୍ରାବକୁ ଏକ ସାମାଜିକ କୁପ୍ରଥା ଭାବେ ଗ୍ରହଣ ନ କରି ଏ ସମ୍ପର୍କରେ ମୁକ୍ତ ଆଲୋଚନାର ଆବଶ୍ୟକତା ରହିଛି।
1: ଏଇ ଯଦି ଆପଣ ଯଦି କହିବେ ଯେ ଯଦି ପିରିୟଡ୍ ଆରମ୍ଭ ହଉଛି ତାହେଲେ ଗୋଟେ ପ୍ରଥମେ ଗୋଟେ କିଶୋରୀ ବା ଗୋଟେ ଶିଶୁ ଆକୁ ସମ୍ମୁଖୀନ ହଉଛି, ତେଣୁ ଏଥିରେ କିଭଳି ଭାବରେ ସ୍ୱଚ୍ଛତା ସେମାନେ ମେଣ୍ଟେନ୍ କରିପାରିବେ, ଶିକ୍ଷା କ୍ଷେତ୍ର ହଉ ସିଏ ସମସ୍ତ କ୍ଷେତ୍ରରେ ବା ପରିବାରରେ ବି ହଉ, ଏଇଟା ଗୋଟେ ସାଇନ୍ସ ଇସ୍ୟୁ, ଆକୁ ଗୋଟେ ସୋସିଆଲ ଷ୍ଟିଗ୍ମା ଭାବରେ ନ ନିଅନ୍ତୁ ଏବଂ ଶିଶୁମାନଙ୍କୁ ସେମାନଙ୍କର ଅଧିକାର, ସେମାନେ ସ୍ୱଚ୍ଛତା ଭାବରେ ବଢ଼ିପାରିବେ ଏବଂ ଖୋଲିକିରି ଏ ବିଷୟରେ ଯେଭଳି ଭାବରେ ଆଲୋଚନା କରିପାରିବେ ନିଜ ପରିବାରରେ, ସ୍କୁଲରେ ଏବଂ ସୋସାଇଟିରେ, ତା ଉପରେ ଆମେ
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରମାଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳଖଣ୍ଡ ପୁରୀରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଇ ସେବକମାନେ ତାଳକାଠ ବ୍ୟବହାର କରି ଚାରମାଳ ନିର୍ମାଣ କରିବେ। ପାରମ୍ପରିକ ରୀତି ଅନୁଯାୟୀ ରଥଯାତ୍ରା ଦିନ ପହଣ୍ଡି ସମୟରେ ତିନି ରଥରେ 16 ଚାରମାଳ ବନ୍ଧାଯାଇଥାଏ। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିବିରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତୃଣମୂଳ ସ୍ତରରେ ପଣ୍ଡିତ ଉପାଧ୍ୟାୟଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ପ୍ରମୋଦ ପ୍ରଧାନଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ସମେତ ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଦିନ ତାପମାତ୍ରା 2-4 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ମାନବ ସମାଜ ପାଇଁ କ୍ୟାନ୍ସର ବା କର୍କଟ ରୋଗ ଏକ ବଡ଼ ସ୍ୱାସ୍ଥ୍ୟଜନିତ ଆହ୍ୱାନ ପାଲଟିଛି। କର୍କଟ ରୋଗର ବିଭିନ୍ନ ପ୍ରକାରଭେଦ ମଧ୍ୟରୁ ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଟିଳ ରୋଗ। ଏହି ରୋଗର କାରଣ, ନିରାକରଣ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ରୋଗର ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଏବଂ ପୀଡ଼ିତଙ୍କୁ ସହାନୁଭୂତି ଓ ସହଯୋଗ ପ୍ରଦାନ କରିବା ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଅନନ୍ୟତାରେ ଏକତା। ଏହାର ଅର୍ଥ ହେଉଛି ପ୍ରତ୍ୟେକ କର୍କଟ ରୋଗୀଙ୍କ ସଂଘର୍ଷ ଏବଂ ସେମାନଙ୍କର ଅନୁଭୂତି ପରସ୍ପରଠାରୁ ଭିନ୍ନ ଓ ଅନନ୍ୟ। ତେବେ ସେମାନଙ୍କୁ ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଶରୀରର ରକ୍ତକୋଷିକାଗୁଡ଼ିକର ଅସ୍ୱାଭାବିକ ଏବଂ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୋଇଥାଏ। ମଣିଷର ଅସ୍ଥିମଜ୍ଜାକୁ ଏହା ବିଶେଷ ଭାବେ ପ୍ରଭାବିତ କରିଥାଏ, ଫଳରେ ଶରୀରରେ ରକ୍ତ ସୃଷ୍ଟିରେ ବ୍ୟାଘାତ ଘଟିଥାଏ। ଏହି ରୋଗର 3 ପ୍ରକାର ଭେଦ ଦେଖିବାକୁ ମିଳିଥାଏ। ପ୍ରଥମଟି ହେଉଛି ଲିଓକେମିଆ, ଯାହାକି ଶରୀରରେ ଅସ୍ୱାଭାବିକ ଶ୍ୱେତ ରକ୍ତକଣିକା ସଂଖ୍ୟାକୁ ବୃଦ୍ଧି କରିଥାଏ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୁଏ। ଦ୍ୱିତୀୟରେ ଲିମ୍ଫମା, ଯାହାକି ରୋଗ ପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏବଂ ଶେଷରେ ତୃତୀୟଟି ହେଉଛି ମଲ୍ଟିପୁଲ ମାଇଲୋମା, ଏହା ପ୍ଲାଜ୍ମା କୋଷକୁ ପ୍ରଭାବିତ କରିବା ସହିତ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ବାଧା ଉପୁଜାଇଥାଏ। ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅତ୍ୟଧିକ କ୍ଲାନ୍ତି ଅନୁଭବ କରିବା, ବାରମ୍ବାର ଜ୍ୱର ହେବା, ହଠାତ୍ ଓଜନ କମିଯିବା, ଗଣ୍ଠି ଅବା ହାଡ଼ରେ ଅତ୍ୟଧିକ ବିନ୍ଧା ଏବଂ ଶରୀରର ଯେକୌଣସି ସ୍ଥାନରୁ ସହଜରେ ରକ୍ତସ୍ରାବ ହେବା ଆଦି ଅନ୍ତର୍ଭୁକ୍ତ। ସମୟୋପଯୋଗୀ ଚିହ୍ନଟ ଦ୍ୱାରା ଏହାର ସଫଳ ଚିକିତ୍ସା କରାଯିବା ସମ୍ଭବ ହୋଇଥାଏ। କର୍କଟ ରୋଗର ଚିକିତ୍ସା ପ୍ରାୟତଃ ବ୍ୟୟବହୁଳ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରବର୍ତ୍ତନ କରିଛନ୍ତି। ଏହି ବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି, ଫଳରେ ରକ୍ତ କର୍କଟ ରୋଗ ପାଇଁ ଦୀର୍ଘଦିନ ଧରି ଔଷଧ ସେବନ ଏବଂ ପରୀକ୍ଷାଜନିତ ଖର୍ଚ୍ଚ ଅନେକାଂଶରେ ଲାଘବ ହୋଇପାରିଛି। ଚଳିତ ଆର୍ଥିକ ବର୍ଷଠାରୁ କର୍କଟ ସମେତ କେତେକ ବିରଳ ଏବଂ ବଂଶାନୁକ୍ରମିକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା 36 ଜୀବନ ରକ୍ଷାକାରୀ ମହଙ୍ଗା ଔଷଧ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିସହ ଅନ୍ୟ 6 ପ୍ରମୁଖ ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କକୁ 5% ହ୍ରାସ କରାଯାଇପାରିଛି। କର୍କଟ ରୋଗୀଙ୍କୁ ସହଜ ଭାବରେ କେମୋଥେରାପି ତଥା ଅନ୍ୟ ଛୋଟମୋଟ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରୁଛନ୍ତି। ଆସନ୍ତା 3 ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷ ମଧ୍ୟରେ ଦେଶବ୍ୟାପୀ 297 ଅତିରିକ୍ତ ଜିଲ୍ଲା ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ରୋଗୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ଅଣସଂକ୍ରାମକ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ 770 ଜିଲ୍ଲାସ୍ତରୀୟ କ୍ଲିନିକ୍ ଏବଂ 6,410 ଅଧିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଭିଯାନ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ସରକାର 5 ଲକ୍ଷରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ଆର୍ଥିକ ସହାୟତା ସହାୟତା ପ୍ରଦାନ କରୁଛନ୍ତି। ଦେଶର 27 ପ୍ରମୁଖ ଆଞ୍ଚଳିକ କର୍କଟ କେନ୍ଦ୍ର ମାଧ୍ୟମରେ ଏହି ସୁବିଧା।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅଧିକା ପ୍ରାଥମିକତା ଦେଉଛନ୍ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ସାମାଜିକ ଗଣମାଧ୍ୟମ ଥି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆନ୍ବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଇଜେ ଆଇଜ୍ ଭିନ୍ ଭିନ୍ ଜାଗାନ ପାଳନ ହେଉଛେ ଇଦ୍ ଉଲ୍ ଜୁହା ପରବ, ଆଉ ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ରକ୍ତ କର୍କଟ ଦିବସ। ଏଥର ପୁରା ଖବର, ଦେଶରେ ଚଳିତ ବଛର ପାଖାପାଖି 37,60,00,000 ଟନ୍ରୁ ଅଧିକା ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଜାତୀୟ କୃଷି ସମ୍ମିଳନୀକେ ମନ୍ତ୍ରୀ ଶ୍ରୀ ଚୌହାନ ଉଦ୍ଘାଟନ କରିକିରି କହିଛନ୍, ଭାରତନ ଭରପୁର ମାତ୍ରାଥି ଖାଦ୍ୟଶସ୍ୟ ରହିଛେ, ଦେଶର ପରିଶ୍ରମୀ ଚାଷୀମାନଙ୍କ ଲାଗି ଇଟା ସମ୍ଭବ ହୋଇପାରିଛେ। ସରକାର ସବୁବେଳେ ଚାଷ ଆଉ ଚାଷୀମାନଙ୍କର କଲ୍ୟାଣକେ ଅଧିକା ପ୍ରାଥମିକତା ଦେଇ ଆସୁଛନ୍। ଚୀନ୍କେ ପଛାଡ଼େ ପକାଇକରି ଭାରତ ଇହାଦେ ସବୁନୁ ବଡ଼ ଚାଉଲ ଉତ୍ପାଦନକାରୀ ଦେଶ ହୋଇପାରିଛେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଆଇବା ଖରିଫ୍ ଋତୁଥି ଚାଷ କ୍ଷେତ୍ରକେ ଅଧିକା ବିକଶିତ କରବାର ଥି ଇ ଦୁଇଦିନିଆ ସମ୍ମିଳନୀ ଗୋଟିଏ ରୂପରେ ପ୍ରସ୍ତୁତ କରବା। ଜୈବିକ କୃଷି ବାବଦ ଚାଷ ଆଉ ଅଲଗା କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ ଲାଗି ଇ ସମ୍ମିଳନୀ ଗୋଟିଏ ମଞ୍ଚ ଦେବା ବୋଲି ଶ୍ରୀ ଚୌହାନ କହିଛନ୍। ସମ୍ମିଳନୀଥି କେନ୍ଦ୍ର ଆଉ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ଆଇସିଏଆର୍ କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଆଉ ଚାଷ କ୍ଷେତ୍ରଥି ଜଡ଼ିତ ଅଂଶୀଦାରମାନେ ଯୋଗ ଦେଇକରି ଖରିଫ୍ ଋତୁର ପ୍ରାଥମିକତା ଆଉ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ବାବଦେ ଆଲୋଚନା କରିବେ। ଅତି ବିଶିଷ୍ଟ ବ୍ୟକ୍ତିବିଶେଷ ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ସାମାଜିକ ଗଣମାଧ୍ୟମଟି ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା। ରାଜ୍ୟ ଗୃହ ବିଭାଗ ତରଫୁ ଆଇଜି ବାବଦେ ଗୋଟିଏ ବିଜ୍ଞପ୍ତି ବାହାରିଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆଉ ପୁଲିସ୍ ଅଧିକାରୀଙ୍କୁ ସତର୍କ ହେବାର୍କେ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମଟି ଭିଭିଆଇପିମାନଙ୍କର ଗସ୍ତ ବାବଦ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ପରୀକ୍ଷାର୍ଥୀ ସ୍ୱଚ୍ଛତା ଆଉ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥର ସୁରକ୍ଷାକେ

0: ନଜରଥି ରଖିକରି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନଥି ପହିଲା ଥର ଲାଗି ଡିଜିଟାଲ ବ୍ୟବସ୍ଥା ମୂଲ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସାଙ୍ଗେ ଗୋଟିଏ ବୈଠକ ଉତ୍ରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ଇ ଅନ୍ ସ୍କ୍ରିନ୍ ମାର୍କିଂ ଡିଜିଟାଲ ବ୍ୟବସ୍ଥା ଗୋଟିଏ ପ୍ରଗତିଶୀଲ ମାଧ୍ୟମ ହୋଇଛି। ଦେଶ ଆଉ ବିଦେଶର ବହୁତଟେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାନ ଏ ବ୍ୟବସ୍ଥାକେ ଅପନାବାରକେ ଚେଷ୍ଟା ଜାରି ରଖିଛନ୍ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍। ଏହାଦେହର ସମୟଥି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପାଖାପାଖି 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବତକ 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍। ଏ ପ୍ରକ୍ରିୟା ଜରିଏ ପାଖାପାଖି 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूँ, उसको इसे ठीक करा जाए। हम एक भी विद्यार्थी की अनआंसर्ड क्वारी को असमाधित नहीं छोड़ेंगे।
0: जातीय परीक्षण संस्थान एनटीए तरफ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026 ପରୀକ୍ଷା ଲାଗି ସଂଶୋଧିତ ପରୀକ୍ଷା ତାରିଖ ଆଉ ଆଡ୍ମିଟ୍ କାର୍ଡ଼ ଦେବାର ଘୋଷଣା କରାଯାଇଛି। ଏ ମାସ 31 ତାରିଖ ଆଉ ଆଇବା ମାସ 6 ଆଉ 7 ତାରିଖ ଏଥିଲାଗି ପ୍ରବେଶିକା ପରୀକ୍ଷା ହେବା ବୋଲି ଏନ୍ଟିଏ ତରଫରୁ କୁହାଯାଇଛି। ଆଏଜ୍ ହେବାରକେ ଥିବାର ପରୀକ୍ଷା ଇଦ୍ ଉଲ୍ ଜୁହା ଲାଗି ଫେର୍ ଘାଏ ନିର୍ଦ୍ଧାରିତ କରାଯାଇଛି। ଆଇବା ରବିବାର ଦିନ ହେବାରକେ ଥିବାର ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ଼ ଦେବାର ପ୍ରକ୍ରିୟା ମୂଲ ହୋଇଛି। ସେମାନେ ଅଫିସିଆଲ ୱେବ୍ସାଇଟ୍ cuet.nta.nic.in ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବେ। ଆଉ ଆଇବା ମାସ 6 ଆଉ 7 ତାରିଖ ହେବାରକେ ଥିବାର ପରୀକ୍ଷା ଲାଗି ଖୁବ୍ ଜଲ୍ଦି ଆଡ୍ମିଟ୍ କାର୍ଡ଼ ଦିଆଯିବା ବୋଲି ଏନ୍ଟିଏ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା କାଲି ତକ ନିଜର ମତାମତ ଦେଇପାରିବେ। ରାଜ୍ୟ ଆଇବା ଦିନେ ଡିଜେଲ ବୋଟ୍ ବଦଲେ ବିଦ୍ୟୁତ୍ ଚାଲିତ ଇଭି ବୋଟ୍ ଚାଲିବା ବୋଲି ପର୍ଯ୍ୟଟନ ବିଭାଗ ତରଫରୁ କୁହାଯାଇଛି। ପହିଲା କ୍ଷେପେ 4ଟା ଜାଗାନ ଇଭି ବୋଟ୍ ବ୍ୟବସ୍ଥା କରାଯିବା। ହୀରାକୁଦ, ଭିତରକନିକା, କୋଲାବ ଆଉ ବରକୁଳ ଲାଗି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପରବ ଇଦ୍ ଉଲ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ଭିନ୍ ଭିନ୍ ଇଦ୍ଗାହ ଆଉ ମସ୍ଜିଦ୍ମାନଙ୍କେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି ଏହି ପରବକେ ବଳିଦାନ, ବିଶ୍ୱାସ ଆଉ ମାନବିକ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍ ଉଲ୍ ଜୁହା ଶୁଭେଚ୍ଛା ଜଣାଇକରି କହିଛନ୍, ଆଜିର୍ ଦିନେ ସମାସ୍ତି ଭାଇଚାରା ଆଉ ଖୁସିର ଭାବନା ଆହୁରି ଗହେର ହେଉ। ଏହି ଅବସରରେ ଶ୍ରୀ ମୋଦି ସମକର ସଫଳତା ଆଉ ଭଲ ସ୍ୱାସ୍ଥ୍ୟ ଲାଗି କାମନା କରିଛନ୍। ଇଦ୍ ଉଲ୍ ଜୁହା ଅବସରରେ ରାଜ୍ୟର ସବୁ ମୁସଲମାନ ଭାଇ ବହିନମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ମୁସଲମାନ ଭାଇ ବହିନମାନଙ୍କର ସୁଖ ଆର୍ ସମୃଦ୍ଧି କାମନା କରିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ଇଦ୍ ଉଲ୍ ଜୁହା ପରବ ପାଳିତ ହୋଇଯାଇଛି। ଜିଲ୍ଲାର ସଦର ମହକୁମାର 2ଟା ମସ୍ଜିଦ୍ନ ମୁସଲମାନ ସମ୍ପ୍ରଦାୟ ତରଫରୁ ସାମୁହିକ ନମାଜ ପାଠ ସହିତ ଇଦ୍ ଉଲ୍ ଜୁହା ଅବସରରେ ପରସ୍ପରକେ ଅଭିନନ୍ଦନ ଆର୍ ଶୁଭେଚ୍ଛା ଦିଆନିଆ କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସହରନୁ ଆଜି ଇଦ୍ ଉଲ୍ ଜୁହା ଉସତ୍ ଉସ୍ନା କିଥି ପାଳିତ ହୋଇଯାଇଛି। ନମାଜ ପାଠ ଉତ୍ରୁ ମୁସଲମାନ ସମ୍ପ୍ରଦାୟର ଭାଇ ବହିନମାନେ ନିଜ ନିଜର ଭିତରେ ଇଦ୍ର ଶୁଭେଚ୍ଛା ଦିଆନିଆ ହୋଇଥିଲେ। ରକ୍ତ କର୍କଟ ରୋଗକେ ଚିହ୍ନଟ କରିବା ଲାଗି ଆଉ ଇତାର ବାବଦେ ଲୋକୁ ସଚେତନ କରିବା ଲାଗି ଫି ବଛର 28 ତାରିଖକେ ରକ୍ତ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ହେଉଛି, ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେମା। ଗଲା ବଛରଠାନୁ ଆଇବା ବଛର ତକ 3 ବଛର ଲାଗି ପ୍ରସଙ୍ଗ ଆଧାରଥି ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ଇ ରୋଗ ମନୁଷ୍ୟର ଶରୀରର ହାଡ଼ ଭିତରୁ ମୂଲ ହୋଇକରି ରକ୍ତକୋଷ ବନାବାର କାମକେ ବାଧା ଦେସି। ହେଥିଲାଗି ରୋଗୀମାନଙ୍କ ରକ୍ତକୋଷ ଠିକ୍ ଭାବେ ନାଇଁ ବଢ଼ିପାରେ। ଲିକୋମିଆ, ଲିମ୍ଫୋମା ଆର୍ ମାୟୋଲୋମା ବାଗି ରକ୍ତ କର୍କଟ ବେମାର ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ଇ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତ କର୍କଟ ବାବଦେ ସଚେତନତା ସୃଷ୍ଟି ଆଉ ଇ ରୋଗଥି ପୀଡ଼ିତ ଲୋକର ଲାଗି ସହଯୋଗ ଆଉ ସହାନୁଭୂତିର ହାତ ବଢ଼ାବାର ଲାଗି ସମକୁ ଅନୁରୋଧ କରିଛନ୍। ସମିଆ ଜାନି ପରୀକ୍ଷା ଆଉ ସୁସ୍ଥ ଜୀବନଶୈଳୀ ଆଉ ସକାରାତ୍ମକ ମନୋଭାବ ଜରିଏ ଇ ରୋଗ ବିରୋଧୀ ଲଢ଼େଇକେ ଆହୁରି ସଶକ୍ତ କରିହେବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍। ସଚେତନ ହେଇକରି ସୁସ୍ଥ ସମାଜ ଗଠନତି ଭାଗିଦାର ହେବାର୍କେ ସମକୁ ଡକ୍ଟର ମହାଲିଂ ଆହ୍ୱାନ ଦେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫୁ ଗୋଟିଏ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାତି ମା ଆଉ ଛୁଆ ମୃତ୍ୟୁ ହାର ବାବଦେ ବୈଠକଟି ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ତିଆରି କରବାର ଭୁଲ ସୁଧରାବାର ଆଉ ଭିନ୍ ଭିନ୍ ଆପତ୍ତି ଅଭିଯୋଗର ଶୁଣାଣି ବାବଦେ ଶିବିରଟି ତାଲିମ ଦିଆଯାଇଥିଲା। ଆଇବା ମୌସୁମୀ ବର୍ଷା ଆଘୋନୁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ସାଧାରଣ ଲୋକର ଲାଗି ସତର୍କ ସୂଚନା ଜାରି କରିଛନ୍। ମହାନଦୀ ଶଯ୍ୟାଥି ଚଳାଚଳ ଆଉ ଅଲଗା ବ୍ୟବହାର ବେଲେ ସତର୍କତା ଅପନାବାର ଲାଗି କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍। ବୟଡ଼ ପାଇଁ ନିଷ୍କାସନ ବେଲ୍କେ ହୀରାକୁଦ ବନ୍ଧ ଡେବ୍ରି ଫାଲର ସ୍ପିଲୱେଥି ସାଇରନ୍ ବ୍ୟବସ୍ଥା ରହିଛି। ଇ ସାଇରନ୍ 2 ମିନିଟ୍ ଲଗାତାର ବାଜିକିରି 2 ଥର 20 ସେକେଣ୍ଡ ଅନ୍ତର୍ଥି 30 ସେକେଣ୍ଡ ଧରିକିରି ବାଜବା ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍। ଇତାର ସହିତ ପ୍ରକୃତ ଗେଟ୍ ଖୋଲାଯିବାର 2 ଘଣ୍ଟା ଆଗନୁ ସାଇରନ୍ ଲଗାତାର ବାଜବା ବୋଲି ହୀରାକୁଦ ନଦୀବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୂଚନା ଜାରି କରିଛନ୍। ପାଣିପାଗ ରାଜ୍ୟ କାଲ ବୈଶାଖୀର ବର୍ଷା ହୋଇଥିବାରୁ କେତେଟା ଇଲାକାନୁ ତାପମାତ୍ରା ସାମାନ୍ୟ କମିଛେ। ସିଆଡ଼େ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 2 ଦିନ ତକ ଗରମ ଆଉ ଗୁଳୁଗୁଳି ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 16 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ଇ ସମୟ ଭିତରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମଛୁଆରାମାନଙ୍କୁ ସମୁଦ୍ର ଭିତରକେ ନାଇଁ ଯିବାରକେ କୁହାଯାଇଛି। ଗଲା 24 ଘଣ୍ଟା ଭିତରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକନ ସବୁନୁ ଜହ 75.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେର ଘାଏ ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅଧିକା ପ୍ରାଥମିକତା ଦେଉଛନ୍ ସରକାର କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ସାମାଜିକ ଗଣମାଧ୍ୟମଟି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାଟି ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆଣିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ ଦିନ ଅବାରାତି
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି ମୁଖ୍ୟ ସମ୍ବାଦ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍ ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି
3: देश के बाहर निकालना ये हमारी सरकार का संकल्प है और इसके लिए नरेंद्र मोदी जी ने एक डेमोग्राफी चेंज कमीशन कमिटी बनाने का निर्णय किया है ये हाई पावर कमिटी देश भर में जनसंख्यिकी का जो कृत्रिम बदलाव हुआ है उसके कारणों और उपायों की भी चिंता करेगी और इसके लिए कोई कानून बनाने की जरूरत है तो इसकी भी चिंता करेगी
2: ବୀର ସବରକରଙ୍କ ଜନ୍ମଦିନ ଅବସରରେ ଶ୍ରୀ ଶାହା ସବରକରଙ୍କ ଦେଶ ପାଇଁ ଅବଦାନର ସ୍କୃତିଚାରଣ କରିଛନ୍ତି ଭାରତ ମାତା ପାଇଁ ଶ୍ରୀ ସବରକର ଜୀବନବ୍ୟାପୀ ତ୍ୟାଗ କରିବା ସହିତ ବଳିଦାନ ଦେଇଥିଲେ ବୋଲି ଶ୍ରୀ ଶାହା କହିଛନ୍ତି ତିନିଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ଶ୍ରୀ ଶାହା ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ବିକଶିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ଭୀମଜିପୁରା ନିକଟରେ କେତେଗୁଡ଼ିଏ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି ସେ ରାଜ୍ୟଗୁଡ଼ିକ ହେଉଛି ଆସାମ ଛତିଶଗଡ଼ ଗୁଜରାଟ ହରିୟାଣା ହିମାଚଳ ପ୍ରଦେଶ ଝାଡ଼ଖଣ୍ଡ କର୍ଣ୍ଣାଟକ କେରଳମ୍ ପଞ୍ଜାବ ରାଜସ୍ଥାନ ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3 କୋଟିରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ତିନିଦିନିଆ କର୍ଣ୍ଣାଟକ ଗୋଆ ଏବଂ କେରଳ ଗସ୍ତରେ ଯିବେ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି ଏହାପରେ ଦାଭାଙ୍ଗେସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ ସିଏସ୍ଆଇଆର୍ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲେଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ ସେହିଦିନ କେରଳମ୍ର କୋଟାୟମ୍ସ୍ଥିତ ଦୀପିକା ମାଲାୟଲମ୍ ଦୈନିକ ସମ୍ଭାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ନୂଆଦିଲ୍ଲୀରେ ଆଜି ଏଆଇ ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ କହିଛି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିତ୍ତିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲାପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013ରୁ 2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଷ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ତାଙ୍କର ତିନିଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଶିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ କନୁରାଡ କେ ସାଙ୍ଗମାଙ୍କ ସହିତ ପ୍ରାୟ 133 କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11:00 ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା ଟି20 ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା ଟି20 ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ

0: ବାରଟି ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା, ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଢେଙ୍କାନାଳ ଜିଲ୍ଲାରେ ଉତ୍ପାଦିତ ଆମ୍ରପଲ୍ଲୀ ଆମ୍ବର ଗୁଣ ଓ ସ୍ୱାଦକୁ ନେଇ ଏହାର ଚାହିଦା ବଢ଼ିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଚଳିତ ମାସ 21 ତାରିଖ ସୁଦ୍ଧା 12 ଆମ୍ବ ଗ୍ରୀସ୍କୁ ରପ୍ତାନୀ ହୋଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ସପ୍ତଶଯ୍ୟା ଆଗ୍ରା ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ଓ ଜର୍ମାନୀକୁ 96 କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ପଠାଯାଇଥିଲା। ଏହି ଆମ୍ବ ରପ୍ତାନୀରେ ମହିଳା ଚାଷୀଙ୍କ ଅବଦାନ ରହିଛି। ଜିଲ୍ଲାର ଭଅଁରୀନାଳୀ, ଲମ୍ବୋଦରପୁର, ବିମ୍ବୋଳ ଓ ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଚାଷୀମାନେ ଆମ୍ରପଲ୍ଲୀ ଆମ୍ବ ଉତ୍ପାଦନ କରୁଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଯନ୍ତ୍ରୀ ଓ ନୋଡାଲ ଅଧିକାରୀ ଆଶୁତୋଷ ବେହେରା କହିଛନ୍ତି,
3: ଢେଙ୍କାନାଳ କ୍ଲାଇମେଟ କଣ୍ଡିସନ ଦୃଷ୍ଟିରୁ ଏମିତି ଗୋଟେ ମାଇକ୍ରୋ କ୍ଲାଇମେଟ ହୋଇଛି, ଆମ୍ବର ସାଇଜ ହେଉ ବା ତାର ସ୍ୱାଦ ହେଉ ବହୁତ ୟୁନିକ, ଯେଉଁଟାକି ଖାଲି ଆମ ଓଡ଼ିଶାରେ ନୁହଁ ଭାରତରେ ନୁହଁ, ବର୍ତ୍ତମାନ ଏଇ ଢେଙ୍କାନାଳ ଆମ୍ବ ବିଶ୍ୱ ଦରବାରରେ ସୁପରିଚିତ ହୋଇଯାଇଛି ବିଗତ କେଇ ବର୍ଷ ଭିତରେ। ଆମେ ଯଦି ଦେଖିବା ବିଗତ ବର୍ଷରେ ଆମ୍ବ ଆମର ଏଠୁ ରପ୍ତାନୀ କରାଯାଇଥିଲା ପ୍ରାୟ 150 ରୁ 180 ମେଟ୍ରିକ୍ ଟନ ବିଭିନ୍ନ ଦେଶକୁ ରପ୍ତ 7 ରୁ 8 କଣ୍ଟ୍ରିକୁ ଆମର ରପ୍ତାନୀ କରାଯାଇଥିଲା। ଏହି ବର୍ଷ ବି ଆମର ରପ୍ତାନୀ ଆରମ୍ଭ ହୋଇଯାଇଛି, ଯଦିଓ ଆମର ମିଡ଼ିଲ ଇଷ୍ଟ କଣ୍ଟ୍ରିକୁ ଆମେ ଟିକେ ରପ୍ତାନୀ କମିଯାଇଛି, ଫିର୍ ବି ଆମର ୟୁରୋପିଆନ କଣ୍ଟ୍ରିଜ ଯେଉଁଟା ଅଛି ଲଣ୍ଡନ ହେଉ, ଇଟାଲି ହେଉ, ଆୟାରଲାଣ୍ଡ ହେଉ, ଗ୍ରୀସ୍ ହେଉ କିମ୍ବା ଦୁବାଇ ହେଉ, ଆମେ ପ୍ରାୟ ଏପର୍ଯ୍ୟନ୍ତ ଏଇ ମେ ମାସରେ ଆଜି ପର୍ଯ୍ୟନ୍ତ ପ୍ରାୟ 30 ମେଟ୍ରିକ୍ ଟନ ଅଧିକା ଆମେ କେବଳ ଆମ୍ରପଲ୍ଲୀ ଆମ୍ବ ଆମେ ରପ୍ତାନୀ କରିସାରିଛେ। ଯେଉଁ ରପ୍ତାନୀଟା ବି ଆମର କରାହେଇଛି, ଆମର ଏଇ ଯେଉଁ ସବୁ ଏୟାର କାର୍ଗୋରେ ହେଇଛି, ଆମର ଭୁବନେଶ୍ୱରରୁ କିଛି ଯାଇଛି, ଆଉ ଆମର ବାଇ ରୋଡ୍ ଯାଏ ଆମର ରେଫ୍ରିଜରେଟେଡ୍ ଭ୍ୟାନ୍ରେ କୋଲକାତା ଏୟାରପୋର୍ଟ। ଯେଉଁ ୱିମେନ୍ ମାନଙ୍କର ଇନଭଲ୍ଭମେଣ୍ଟ ଆମର ଏଠି ବି ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ଅଛି, ଯେଉଁଟା ବି ଏକ୍ସକ୍ଲୁସିଭଲି ହ୍ୟାଣ୍ଡେଲ ବାଇ ଦ ୱିମେନ୍ ଫାର୍ମର୍ସ ଅଲସୋ, ଆଉ ଅଲଗା ବି ଯେଉଁ ଲିଡିଂ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ମାନେ ଅଛନ୍ତି, ଯେଉଁ ଚାଷୀମାନଙ୍କର ରେଜିଷ୍ଟର୍ଡ ସଂଗଠନ ଅଛି, ତାଙ୍କ ମାଧ୍ୟମରେ ଆମେ ଏଇ ରପ୍ତାନୀ କାରବାରଟି କରାଯାଉଛି। କେବଳ ବାହାରକୁ ନୁହଁ, ଆମର ବି ଆମେ ଦେଖିବା ଓଡ଼ିଶା ବାହାରକୁ ଦେଶ ଭିତରେ ବି ବହୁତ ସାରା ରପ୍ତାନୀ କରାଯାଇଛି। ଆମେ ଯଦି ଦେଖିବା ଏପର୍ଯ୍ୟନ୍ତ ଆମର ଯେଉଁ ଏକ୍ସପୋର୍ଟଟା ହେଲା 30 ମେଟ୍ରିକ୍ ଟନ ତ ହେଇଛି, ଆଗାମୀରେ ଆମେ ପ୍ରାୟ 100 ମେଟ୍ରିକ୍ ଟନ ଆମେ କରିବାକୁ ଲକ୍ଷ୍ୟ ରଖିଛୁ। ଜୁନ 15 ସୁଦ୍ଧା 100 ମେଟ୍ରିକ୍ ଟନ ଆମର ହେଇଯିବ।
2: ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିଏମ୍ ଜନମନ ଯୋଜନାରେ ବିଦ୍ୟୁତ୍ ଯୋଗାଣ, ରାସ୍ତା ଓ ପୋଲ ନିର୍ମାଣ ଏବଂ ଉଠା ଜଳସେଚନ ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ବୀରବୈଷ୍ଣବ ପଟ୍ଟନାୟକଙ୍କ 113ତମ ବାର୍ଷିକୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଜିଲ୍ଲାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ 966 ଜଣ ହିତାଧିକାରୀଙ୍କୁ 5,17,13,800 ଟଙ୍କା ପ୍ରଦାନ କରିବା ସହ 350 ଜଣଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଏବଂ କୌଣସି ପ୍ରକାର ଦାବି ଓ ଅସମ୍ମତିର ସମାଧାନ ପାଇଁ ଜୁଲାଇ 5 ରୁ ଅଗଷ୍ଟ 4 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯାଇ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ସେପ୍ଟେମ୍ବର 6 ପ୍ରକାଶ ପାଇବ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବରେ 77 ଜଣ ମେଧାବୀ ଛାତ୍ରଛାତ୍ରୀ ଓ 21 ଜଣ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଉତ୍ସବରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ ଘରେ ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: କମ୍ ସେ କମ୍ ଆମର ପଡ଼ୋଶୀ ହଉ କି ଆମର ପଡ଼ାର ହଉ କି ଆମର ଗାଁର ହଉ କି ଆମର ଜାନବାର ଶୁଣବାର ଭିତରେ ଏନ୍ତା କାହାରି ନାଇଁ ହଉ।
1: ଆର୍ ସେ ଝିଆରୀ ଛୁଆ ବି ଗୋଟେ କଥା କହିଲା ଯେ
0: କାଣ
1: ନେଇ ବେଲା ଯେ ମୋର ଝି କେ ପାଠ ପଢ଼ାମି ମୁଇଁ ତ ଯାହା ବୋଲି କଲି କଲି ମୋର ଝି କେ ମୁଇଁ ପାଠ ସାଠ ପଢ଼େଇକରି ଭଲ ମନୁଷ୍ୟଟେ କର୍ମି ବୋଲିକି ସେ ଯେନ୍ ତାର ମନ କେ ମୁଇଁ ଦେଖିଲି ଗୋଟେ ତହ ଗାଇଲା ଆର୍ ସବେ ତାମାନେ ଗୋଟେ ଭଲ ବିଜାଟେ କରିଥାନ ମନ ଦୁଃଖ କରିଥାନ ବୋଲ ତ ବେଲେ କାଁ ବୁଝି ଜାଣିଛ
0: କହ
1: ଇ ଯେନ୍ ଆମର ଧାନ ଚଲବି ଯେମିତି କି ବି ଆମେ ପନିପରିବା ଚାଷ କରୁଛୁ ପନିପରିବା ପହଲା ହେଇଥିବ କେନ୍ତା କେନ୍ତା ହେଇଥିଲା କହ ତ ଧାନ ଚଲ ତ ଦେଖିଲି ମୁଇଁ ବାଟେ
0: ପନିପରିବା ଭଲ ହେଇଥିଲା ଦାଦା ଖାଲି ଟିକେ ଗଛ ମାନେ ଟିକେ ମରି ମରା ଗଲା ଟିକେ ପହଲା ପହଲା ଖେପେ ଫେର କାଣା କଲି ଚାରା ମାନେ ଆଣିଲି ଯୋଗେଇ ଦେଲି
1: ବୁଝିଲ
0: ଚାରା ମାନେ ଯୋଗେଇ ଦେଲେ ଗଛ ମରିଗଲା କେତେ ଫେର ଯେନ ଗଛ ମରିଗଲା ସେନୁ ଖାଲି ଖାଲି ରହିଗଲା କେନ୍ ଗଛ ଡେଙ୍ଗା ହେଇଯାଇଛି କେନ୍ଟା କାଣା ହେଇଯାଇଛି ଯାହା ଗଛ ଲଗାଲା ଉଦୁରୁ ଭଲ ହେଲା ବାକି ଯେନ ଆରମ୍ଭ ତ ହେଇଗଲା ନା ଜାଗା ତ ଖାଲି ପଡ଼ିଗଲା ମୋର
1: କାଣା କହିମି ଆମେ ଯେନ୍ସି ବି ଫସଲ ଚାଷ କରୁଛୁ ଏଦେ ଆଣି ରବି ଫସଲ ଆମର ଯେନ୍ଟା କରିଛୁ ତ ଗଲା ପନିପରିବା ବି ଆମେ ଚାଷ କରୁଛୁ ଏହା ଜାଣିଦେଲି କି ଭାଇ ଯେନ୍ ଚାଷ୍ଟେ ମୂଲ କରବାକେ ଯିମା ଆମେ ଯଦି ବାଗନ ପଲା ପକଉଛୁ କି ଆମର ମିର୍ଚା ପଲା ପକଉଛୁ ପାତଲଘଣ୍ଟା ପଲା ପକଉଛୁ ଯେନ୍ସି ବି ହଉ ଚାଷ କରବାରେ ଗଲେ କି ଆମର ମୂଲଟା ହଉଛେ ସବୁ ଚାଷର ଗଛର ବିହନଟା ବିହନ
0: ହଉଛେ ଘର ବନାଲେ ନେଇ ଚାଷ କଲେ ପହଲା ବିହନ
1: ବିହନ ଆମେ ନୁକ ହେବାର କଥା କି ନାଇଁ ଆର ବିହନ ଯଦି ନୁକ ହେଲା ବେଲେ ଯେନ୍ ଆମର ପଲ୍ହାଟା ବି ହେବା ସେ ପଲ୍ହାଟା ବି
0: ପଲ୍ହାଟା ଭଲ ହେବା
1: ଭଲ ହେବା ତ ଆମେ ଯେନ୍ ମୂଲଟା ହଉଛେ ଯଦି ପୁରୁଷ ନିରୋଗୀ ବର୍କସ ବିହନ ଯଦି ହେଲା ବେଲେ ଗଛଟା ବି ବର୍କସ ହେବା ପଲ୍ହା ବି ବର୍କସ ହେବା କି
0: ନାଇଁ
1: କାହିଁଲେ କହୁଛେ କହିମି
0: କହ
1: ଆଜ ବୈଠକ ଏନ୍ତା ଗୋଟେ ଆଲୋଚନା ଦିଅ ଯେ ଶୁଣତା କେଁ ବୋଲଛେ
0: କାଣା ଏ ବିହନ ବିଷୟରେ ବିଷୟ କି ଚାରା ବିଷୟ ତେ
1: ହଏ ଆମର ଶୁଣୁ ପହିଲା ଶୁଣିଲେ
0: ଠିକ ଅଛି ଶୁଣୁ ସିନା
1: ବେଲେ ଶୁଣୁ
2: ଆମର ବୈଠକିକି ଆସିଥିବାର ସବୁ ଚାଷୀ ଭାଇ ବୋହେନ ମାନଙ୍କୁ ଜୁହାର। ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁ। ତ ପହଲା କଥା ହଉଛେ ଯେ ଚାରା ଯେନ୍ଟାକି ଆମେ ପଲ୍ହା ବୋଲି କହୁଛୁ, ତ ପଲ୍ହା ପକାବାରଟା ଠିକ ସମୟତି ଠିକ ହିସାବେ ଯଦି ଚାରା କରି ନାଇଁ ପାର୍ମା, ପଲ୍ହା ଆମେ ପଲ୍ହାଘାରି ପ୍ରସ୍ତୁତ ନାଇଁ କରିପାର୍ମା, କିମ୍ବା ପଲ୍ହା ଆମେ ଠିକ ହିସାବେ ଯଦି ଯତ୍ନ ପାଦନ ନାଇଁ କରିପାର୍ମା ପଲ୍ହାକେ, ବେଲେ ଇନୁ କାଣା ହେସି, ଚାଷୀ ଯେନ୍ ମଞ୍ଜି ଘିନିଥିସି ତ ସେଥିର ହିସାବେ ସେ ଯେନ୍ ପଇସାଟା ଦେଇଥିସି ସେଟା ତାର ପୁରା ନୁକସାନୀ ହେସି। ତ ବର୍କସ ଗଛଟିଏ ଯଦି ଆମେ ପଲ୍ହାଟେ ନାଇଁ ପାଇମା ବେଲେ ଆମର ଯେନ୍ ଉତ୍ପାଦନଟା ବି ହେନ୍ତା ହିଁ ହେବା। ତ ଇଟାକେ ଆମେ ଯଦି ଆଗ୍କେ ରଖିକରି ଆମର କାଣା ହଉଛେ ଉନ୍ନତମାନର ପନିପରିବାର ଚାରା ଉତ୍ପାଦନ ଆମେ କେନ୍ତା କରି କର୍ମା, ତ ସେ ବାବଦରେ ଆଜି ଆମର ବୈଠକିକେ କହିବାର ଲାଗି ଆସିଛନ୍ ଡକ୍ଟର ଦୁର୍ଗାପ୍ରସାଦ ମହାରଣା, ଆଜ୍ଞା ସହକାରୀ ପ୍ରାଧ୍ୟାପକ ଉଦ୍ୟାନ କୃଷି ମହାବିଦ୍ୟାଳୟ ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟ ଚିପିଲିମା ସମ୍ବଲପୁରରୁ ଆସିଛନ୍। ଆଜ୍ଞା ଆପଣଙ୍କୁ ବୈଠକିକେ ସ୍ୱାଗତ ଜଣାଉଛୁ, ଜୁହାର
3: ଜୁହାର ଆଜ୍ଞା।
2: ତ ପହଲା ଆମର ଚାଷୀମାନଙ୍କୁ ଗୋଟେ କଥା କହୁନ୍ ଯେ ଚାରା ଉତ୍ପାଦନ ପଲ୍ହା ଉତ୍ପାଦନ କରବାରଟା କହୁଛୁ, ଇ ତାର ବିଷୟରେ ଟିକେ କହୁନ୍।
3: ଆଜ୍ଞା, ସବୁ ଚାଷୀ ଭାଇ ଭଉଣୀ ଓ ଅନ୍ୟ ଶ୍ରୋତାବନ୍ଧୁଙ୍କୁ ମୋର ଜୁହାର। ଆମେ ଯେମିତି ଜାଣୁଛେ ଗୋଟେ ଛୋଟ ପିଲାକୁ ଯଦି ଆପଣ ଯତ୍ନ ନେବେ ତାହେଲେ ବଡ଼ ହେଲେ ସେ ସୁସ୍ଥ ଓ ନିରୋଗ ରହିବ।
2: ଆଜ୍ଞା,
3: ସେମିତି ଆପଣଙ୍କର ଗଛରୁ ଆମେ ଯୋଉ ଶେଷକୁ ଅମଳ ପାଉଛେ, ଚାଷୀ ଭାଇ ଦୁଇ ପଇସା ଭଲ ପାଇପାରୁଛି, ତାକୁ ଆମକୁ ମୂଳରୁ ହିଁ ମଞ୍ଜି ବା ବିହନ ଏବଂ ତାପରେ ଚାରା ବା ପଲ୍ହା ଆମ ଏଇ ଅଞ୍ଚଳରେ ଯେଉଁ କହୁଛନ୍ତି ତାର ଭଲ ଭାବେ କେମିତି ଆମେ ଚାରାକୁ ଉତ୍ପାଦନ କରିପାରିବା। ଆଉ ଆଜି ଆମେ ଆଲୋଚନା କରିବା ପନିପରିବାର ଉନ୍ନତମାନର ଚାରା କେମିତି ଉତ୍ପାଦନ କରିପାରିବା।
2: ଆଜ୍ଞା, ଏ ଯେନ୍ ଚାରା କିମ୍ବା ଯେନ୍ ପଲ୍ହା କହୁଛୁ, ତ ପଲ୍ହା ଘାରି ବନାବାରଟା ଚାରା ଉତ୍ପାଦନର ଆବଶ୍ୟକତାଟା କାଣ ତାର ସେଟା ଟିକେ କୁହ।
3: ଦେଖନ୍ତୁ ବର୍ତ୍ତମାନ କ'ଣ ହେଉଛି, ବିଶ୍ୱର ଜନସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି।
2: ଆଜ୍ଞା,
3: ତା ସହିତ ସହରୀକରଣ ହେଉଛି, ତେଣୁ ଚାଷ ଜମି କମିବାରେ ଲାଗିଛି ଏବଂ ଜଳବାୟୁର ପରିବର୍ତ୍ତନ ମଧ୍ୟ ଘଟୁଛି।
2: ଆଜ୍ଞା,
3: ତେଣୁ ଚାଷ ଜମି କମୁଛି, ଜଳବାୟୁର ପରିବର୍ତ୍ତନ ଘଟୁଛି, ତେଣୁ ଯେତିକି ପରିମାଣରେ ଆମକୁ ପନିପରିବା ବା ଫଳ ଦରକାର ପଡୁଛି ତାର ଅମଳ ହେଇପାରୁନି ଏବଂ ଯାହା ଅମଳ ହେଉଛି ତାର ଗୁଣବତ୍ତା ମଧ୍ୟ କମିଯାଉଛି।
2: ଆଜ୍ଞା,
3: ତେଣୁ ଆମକୁ ଚାଷକୁ ଏକ ପରମ୍ପରାଗତ କାମ ନ ଦେଖିକି ଆମେ ତାକୁ ଏକ ଆଧୁନିକ ଓ କୃଷି ବିପ୍ଳବ ହିସାବରେ ଦେଖିବାକୁ ପଡ଼ିବ। ସେଥିପାଇଁ ଆମେ ଯେଉଁ ଫଳ ଆଉ ପନିପରିବାକୁ ଆମେ ସୁରକ୍ଷାଜନକ ଖାଦ୍ୟ ବୋଲି କହୁଛୁ, ଯେଥିରୁ ଆମକୁ ଅଧିକ ଭିଟାମିନ୍ସ ବା ଆମର ଖାଦ୍ୟସାର ମିଳୁଛି, ଖଣିଜ ଲବଣ ବା ମିନେରାଲ୍ସ ମିଳୁଛି, ଅନେକ ଧାତୁସାର ମିଳୁଛି, ସେଥିପାଇଁ ଆମକୁ ଚାରା ରୋପଣ ଦ୍ୱାରା ଗଛର ଅମଳ ଏବଂ ଗଛର ଗୁଣବତ୍ତା ଦୁଇଟାକୁ ଠିକ୍ ରଖିବାର ଅଛି। ଆଉ ଆପଣ ଯେତେବେଳେ ଚାରା ପକେଇବେ ସେତେବେଳେ କେବଳ ଯେ ଗୁଣବତ୍ତା

0: ଗୁଣବତ୍ତା ରକ୍ଷା ହେଉଛି, ଅମଳ ଅଧିକ ହେଉଛି ସେୟା ନୁହେଁ, ତା ସହିତ ଆମର ଜମିର ମଧ୍ୟ ସଠିକ୍ ଉପଯୋଗ ଏଇଥିପାଇଁ କରାଯାଉଛି ଯେ ଆପଣ ଭାବନ୍ତୁ ବର୍ତ୍ତମାନ ଚାଷୀମାନେ ଧାନକୁ ଅମଳ କରୁଛନ୍ତି, ଯେପର୍ଯ୍ୟନ୍ତ ଆପଣ ଧାନ ଅମଳ କରିନାହାନ୍ତି ତା ପରବର୍ତ୍ତୀ ଯଦି କିଛି ପରିବା ଲଗାଇବାକୁ ଚାହୁଁଛନ୍ତି ଲଗାଇ ପାରିବେ ନାହିଁ। ତେଣୁ ଏହି ସମୟରେ ଆପଣ ଯଦି ପହ୍ଲା ପନିପରିବାର ପହ୍ଲା ବା ଚାରାକୁ ଅଲଗା ଏକ ଛୋଟ ଜାଗାରେ ଅଧିକ ଯତ୍ନରେ ଲଗାଇବେ, ତାହେଲେ ଆପଣ ଯେତେବେଳେ ଧାନ ଅମଳ କରିସାରିବେ ସାଙ୍ଗେ ସାଙ୍ଗେ 25-30 ଦିନର ପହ୍ଲା ପ୍ରସ୍ତୁତ ହୋଇଯାଇଥିବ, ଆପଣ ତାକୁ ମୁଖ୍ୟ ଜମି ବା ମେନ୍ ଫିଲ୍ଡରେ ଲଗାଇ ପାରିବେ।
1: ଆଜ୍ଞା,
0: ସେଥିପାଇଁ ଆମକୁ ଏ ଚାରା ପ୍ରସ୍ତୁତିକୁ ଭଲ ଭାବେ ଏବଂ ସବୁ ଚାଷୀ ଭାଇ ଭଉଣୀଙ୍କୁ କରିବାର ଆବଶ୍ୟକତା ରହିଛି।
1: ଆଜ୍ଞା, ଏଇଟା ତ ଭଲ କଥାଟେ କହିଲେ ଯେ ଆମର ଚାଷୀ ଭାଇ ଭଉଣୀମାନେ ଏଇଟା ଜାଣିବାର କଥା। ତ ଆଉ ଗୋଟେ କଥା, ଯେତେବେଳେ ବି ଆମେ ପଲ୍ହା ଘାରିଥି ପଲ୍ହାଟେ ପକଉଛୁ, ତ ଆମକୁ ବିହନର ଆବଶ୍ୟକତା ପହିଲାଟା ହେସି। ତ ଇ ବିହନ ଯେନ୍ ଆବଶ୍ୟକତା ହେଲା, ତ ବିହନ ବିଶୋଧନ ବୋଲି ତ ପହିଲା ଜିନିଷଟି ଆମେ ହିଁ ଜାଣୁଛୁ। ତ ବିହନ ବିଶୋଧନ ଆମର ଚାଷୀ ଭାଇମାନେ କେନ୍ତା କରି କରିବେ, ଆଉ କେନ୍ ପ୍ରକାର ବିହନ ଘିନ୍ବେ, ଯେ କେନ୍ଟା ଭଲ ବିହନ ହେ କେନ୍ଟା ଖରାପ ବିହନ ହେ କେନ୍ତା କରି ସେମାନେ ଜାଣବେ, ତ ସେ ବାବରେ ଟିକେ କହୁନ୍।
0: ଦେଖନ୍ତୁ, ଆମେ ଯେତେବେଳେ ବିହନ ନଉଛେ, ଆମେ ବର୍ତ୍ତମାନର ବହୁତ ଗୁଡ଼େ ଯେଉଁ ରୋଗ ସହଣିକାରୀ ଶକ୍ତି ଥିବା ବିହନ, ତା ସହିତ ଜଳବାୟୁକୁ ଦେଖି ଏବଂ ମୃତ୍ତିକାର ପ୍ରକାର ଭେଦକୁ ଦେଖି ଆମକୁ ସ୍ଥିର କରିବାକୁ ପଡ଼ିବ ଆମେ କେଉଁ କିସମର କେଉଁ ବିହନ ନବା।
1: ଆଜ୍ଞା,
0: ଆମର ଭାବନ୍ତୁ ସମ୍ବଲପୁର ଅଞ୍ଚଳରେ ଯଦି ମୁଁ ଗୋଟେ ସିମଲା ମିର୍ଚାର ବିହନ ନେଲି, ସେଇଟା ଯଦି ହାଇବ୍ରିଡ୍ ହେଇଥିବ, ତାହେଲେ ସେ ନିଶ୍ଚିତ 5-6 ଟଙ୍କା ପ୍ରତି ମଞ୍ଜି ପର୍ଯ୍ୟନ୍ତ ବି ଯାଉଛି। ତେଣୁ ଚାଷୀକୁ ଧ୍ୟାନ ଦେବାକୁ ପଡ଼ିବ ଯେତିକି ସେ ମଞ୍ଜି ଲଗାଉଛି ବା ବିହନ ଲଗାଉଛି ସବୁ ମଞ୍ଜି ଗଛକୁ ଯେମିତି ପରିବର୍ତ୍ତନ ହେବ ଏବଂ ଶେଷରେ ହୃଷ୍ଟପୃଷ୍ଟ ହୋଇ ମୁଖ୍ୟ ଜମିରେ ରହିବ।
1: ଆଜ୍ଞା,
0: ବିହନ ଯେତେବେଳେ ଆପଣ ଚୟନ କରିବେ, ସେତେବେଳେ ଯେଉଁ ସଂଗ୍ରହ କରୁଛନ୍ତି ବିହନ, ସେତେବେଳେ ଧ୍ୟାନ ଦେବେ ଯେ ଆପଣ ସମ୍ପୂର୍ଣ୍ଣ ରୂପେ ଗୋଟେ ସରକାରୀ ସଂସ୍ଥାରୁ ଆଣିବେ ବା ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ଯେଉଁ ଦୋକାନ ଥିବ ବା ଅଲଗା ସଂସ୍ଥା ଥିବେ ତାଙ୍କଠୁ ହିଁ ଆଣନ୍ତୁ।
1: ଆଜ୍ଞା,
0: ଆପଣ ଯଦି ଥରେ ଭୁଲ ବିହନ ଆଣିଦେଲେ, ଆପଣ ଜାଣନ୍ତୁ କି ଆପଣଙ୍କର ଜାଗାରେ ଏଇ ପ୍ରକାର ରୋଗ ଲାଗୁଛି, ଏଇ ପ୍ରକାର କୀଟପତଙ୍ଗ ଲାଗୁଛନ୍ତି, ଆପଣଙ୍କୁ ସେଇ ଲୋକ କହିକି ଦେଲେ କି ନିଶ୍ଚିତ ଏଇ ରୋଗର ସହନ ଶକ୍ତି ଅଛି, ଆପଣ ଲଗେଇଲେ କିନ୍ତୁ ଯେତେବେଳେ ରୋଗ ଧରିଲା ବା ପୋକ ଧରିଲା ସେତେବେଳକୁ ଆମେ ଜାଣିପାରିଲେ ଯେ ତା ଦେହରେ ସେ ସହନ ଶକ୍ତି ନାହିଁ। କିନ୍ତୁ ସେ ସମୟରେ ମୁଣ୍ଡ ବାଡ଼େଇବା ଅପେକ୍ଷା ଆପଣ ମୂଳରୁ ହିଁ ଯଦି ତାର ପ୍ରତିକାର କରିଥିବେ, ଭଲ ବିହନ ଚୟନ କରିଥିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ଗଛଟି ହୃଷ୍ଟପୃଷ୍ଟ ହୋଇ ବଢ଼ିବ ଏବଂ ଶେଷରେ ଭଲ ଗୁଣର ଅମଳ ଦେଇପାରିବ।
1: ତ ଏଇଟା ତ ବିହନ କଥା ଚୟନ କଥା କହିଲେ, ଆମେ ସରକାରୀ ଯେନ୍ ମାନେ ସ୍ୱୀକୃତି ପ୍ରାପ୍ତ ଦୋକାନ ମାନଙ୍କ ନୂଆ ଆସିଲେ, ତ ସେ ବିହନ ତ ଯେନ୍ତା କହିଲେ ବିଶୋଧନ ହେଇଥିବା, ତ ଯଦି ଆମେ ନିଜର ହିସାବରେ କର୍ମା ତ ବିହନକେ ବିଶୋଧନ କରବାରକେ ପଡ଼ବା। ତ ଆମେ ନିଜର ହିସାବରେ ଯଦି ବିହନ ବନେଇଥିମା, ବିହନକେ ବିଶୋଧନ କେନ୍ତା କରି କରିବେ ଆମର ଚାଷୀ ଭାଇ, ସେଟା ଟିକେ କହୁନ୍।
0: ଦେଖନ୍ତୁ, ଯେତେବେଳେ କୌଣସି ସ୍ୱୀକୃତିପ୍ରାପ୍ତ ହେଉ କି ଆମର ଚାଷୀ ଭାଇ ଭଉଣୀ ଯିଏ ଗଭର୍ଣ୍ଣମେଣ୍ଟଙ୍କଠୁ ଲାଇସେନ୍ସ ନେଇକି କରୁଛନ୍ତି, ସେତେବେଳେ ମଧ୍ୟ ଯଦି ଆପଣ ପ୍ୟାକେଜିଂ କରିବେ ବା ସିଡ୍ ପ୍ୟାକେଟ୍ ଯେଉଁ ଆମ ବଜାରରୁ ମିଳୁଛି ସେଥିରେ ବିଶୋଧନ ହେଇଥାଇପାରେ, କିନ୍ତୁ ଆପଣଙ୍କର ଜାଗାରେ କେଉଁ ପ୍ରକାର ରୋଗ ଲାଗୁଛି, ପୋକ ଲାଗୁଛି, ସେ ସେଇ ଯେଉଁ ଚାଷ କରୁଛନ୍ତି ସେଇ ଚାଷୀ ଭାଇ ହିଁ ଜାଣିଥିବେ। ତେଣୁ ଆପଣଙ୍କୁ ଯେତେବେଳେ ପ୍ରାରମ୍ଭିକ ଅବସ୍ଥାରେ ଯଦି ଠିକ୍ ସେ ବିହନ ବିଶୋଧନ କଲେ, ତାହେଲେ ଯେଉଁ ଶିଶୁ ଗଛଟି ବାହାରିବ, ଶିଶୁ ଚାରା ଗଛଟି ବାହାରିବ, ସେ ନିଶ୍ଚିତ ସୁସ୍ଥ ସବଳ ହେବ। ଯଦି ଆପଣ ବର୍ଷା ଋତୁରେ ଲଗାଉଛନ୍ତି, ତାହେଲେ ଜଳ ନିଷ୍କାସନର ସମସ୍ୟା ଥାଏ, ଆପଣଙ୍କର ଯେଉଁ ଜାଗାରେ ଆପଣ ଚାରା ଲଗାଉଛନ୍ତି ସେଠି ପାଣି ଜମି ରହେ, ତ ସେଥିପାଇଁ କବକ ଜନିତ ବା ଫଙ୍ଗାଲ ଡିଜିଜେସ୍ର ବେଶୀ ଅଧିକ ଚାନ୍ସ ରହିଥାଏ। ସେଗୁଡ଼ିକୁ କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ଫଞ୍ଜିସାଇଡ୍କୁ ବା କବକନାଶକୁ ଯେମିତି କାର୍ବେଣ୍ଡାଜିମ୍ ହେଲା, କ୍ୟାପ୍ଟାନ୍ ହେଲା, ଥିରାମ୍ ହେଲା, ଏସବୁକୁ ଆପଣ 2-3 ଗ୍ରାମ ପର୍ ଲିଟର ପାଣିରେ ପକାଇ 1 କେଜି ବିହନ ପ୍ରତି ବିଶୋଧନ କରିପାରିବେ। ଆପଣଙ୍କର ଯଦି ଡବଲ ପ୍ରତିକାର କରିବେ ବା ଯେଉଁଟା ଆପଣ କିଣିକି ଆଣିଛନ୍ତି ତା ଭରସାରେ ଅଛନ୍ତି ଏବଂ ନିଜେ ମଧ୍ୟ ପ୍ରତିକାର କଲେ, ତାହେଲେ ନିଶ୍ଚିତ ଭାବେ ଆପଣଙ୍କର ଲୋକାଲ ଜାଗା ବା ନିଜର ଆଞ୍ଚଳିକ ସମସ୍ୟା ଯେଉଁ ଦେଖାହେଉଛି ରୋଗ ପୋକର, ତାହା ନିଶ୍ଚିତ ଦୂରୀଭୂତ କରାଯାଇପାରିବ।
1: ଆଜ୍ଞା, ତ ଆଉ ଗୋଟେ କଥା ମୁଁ ଆପଣଙ୍କୁ ପଚାରମି, ଯେ ଚାରା ଯେନ୍ ଉତ୍ପାଦନ କରବାରଟା, ତ ଏଇଟା ତ ବିହନ ବିଶୋଧନ କଥା କଲା, ତ ଚାରା ଆମର ଚାଷୀ ଭାଇମାନେ ଉତ୍ପାଦନ କେନ୍ତା କରି କରିବେ, ତା ପ୍ରଣାଳୀଟା କାଣ ଏ ଟିକେ କହୁ।
0: ଦେଖନ୍ତୁ, ଆମେ ମୁଖ୍ୟତଃ 3 ପ୍ରକାରର ଚାରା ଉତ୍ପାଦନ କରିଥାଉ।
1: ଆଜ୍ଞା,
0: ପରମ୍ପରାଗତ ଭାବେ ଆମେ ତଳିଘର ପ୍ରସ୍ତୁତ କରୁ, ଚାଷୀ ଭାଇମାନେ ଅନାଦିକାଳରୁ ସେ କାମ କରୁଛନ୍ତି।
1: ଆଜ୍ଞା,
0: ସେଥିରେ କିଛି ଆମର ସାଇଣ୍ଟିଫିକ୍ ବା ଆଧୁନିକ ବା ବୈଜ୍ଞାନିକ ପ୍ରଣାଳୀର ଦରକାର ରହିଛି। ତା ସହିତ ଆମେ ପଲିଥିନ୍ ବ୍ୟାଗ୍ରେ ମଧ୍ୟ କରିପାରିବା ଏବଂ ବର୍ତ୍ତମାନ ଖୋପ ଥିବା ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଟ୍ରେ ମିଳୁଛି, ଯାହାକୁ ପ୍ରୋ ଟ୍ରେ କୁହାହେଉଛି, ତାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ। ତା ଅର୍ଥ ପ୍ରଥମ ହେଲା ତଳିଘରା, ଦ୍ୱିତୀୟଟା ହେଲା ପ୍ଲାଷ୍ଟିକ୍ ବ୍ୟାଗ୍, ଏବଂ ତୃତୀୟଟି ହେଲା ଖୋପ ଥିବା ପ୍ରୋ ଟ୍ରେ। ତ ଆପଣ ଯଦି ପ୍ରୋ

0: ରେ ବ୍ୟବହାର କରନ୍ତି, ତାହେଲେ ଆପଣଙ୍କୁ ମାଟି ସହିତ କମ୍ପୋଷ୍ଟ ଖତ ଏବଂ କୋକୋପିଟ୍, ଭର୍ମିକୁଲାଇଟ୍ ଆଉ ପର୍ଲାଇଟ୍ର ବ୍ୟବହାର କରିବାକୁ ପଡ଼ିଥାଏ।
1: ଆଜ୍ଞା,
0: ବେଳେବେଳେ କ'ଣ ହୁଏ, କିଛି ଜାଗାରେ ଆମେ ଯେମିତି ବିହନ ବିଶୋଧନ କଥା କହିଲେ, ଆମେ ଯଦି ଜାଣିଛେ ଆମ ଜାଗାରେ ବାରମ୍ବାର ଗୋଟେ ରୋଗ ମାଟି ଯୋଗୁଁ ହେଉଛି, ତାହେଲେ ଆପଣ ମାଟି ବଦଳରେ ମଧ୍ୟ ଏଇ ଭର୍ମିକୁଲାଇଟ୍, ପର୍ଲାଇଟ୍ ଆଉ କୋକୋପିଟ୍କୁ ବ୍ୟବହାର କରିପାରିବେ।
1: ଆଜ୍ଞା,
0: ଯଦି ଆପଣ ତଳି ଘରର ପ୍ରସ୍ତୁତ କରୁଛନ୍ତି, ତାହେଲେ ଦେଖିବେ ଯେ କେଉଁ ଋତୁରେ କରାହେଉଛି। ଏହାର ଅର୍ଥ ହେଲା, ଆପଣ ଯଦି ବର୍ଷା ଋତୁ ବା ଖରିଫରେ କରୁଛନ୍ତି, ତାହେଲେ ଆପଣ ଯେଉଁ ଶଯ୍ୟା ବନେଇବେ ତଳି ଘରର, ତାକୁ ସମତଳରେ ନ ବନେଇକି 10-15 ସେଣ୍ଟିମିଟର ଉଞ୍ଚା କରିବେ।
1: ଆଜ୍ଞା,
0: କାରଣ ସେ ସମୟରେ ଜଳ ସେଚନର ବେଶୀ ଅସୁବିଧା ନଥାଏ, ଜଳ ନିଷ୍କାସନର ଅସୁବିଧା ଥାଏ।
1: ଆଜ୍ଞା,
0: ଜଳ ଯଦି ଜମି ରହିବ, ତାହେଲେ ଚାରା ଗଛର ଯୋଗୁଁ ଡ୍ୟାମ୍ପିଂ ଅଫ୍ କୁହାଯାଏ, ତା ଅର୍ଥ ହେଲା ଚାରାର ମୂଳଟା ସଢ଼ିଯାଏ, ତେଣୁ ଜଳ ନିଷ୍କାସନ କରିବେ। ପଲିଥିନ୍ ବ୍ୟାଗରେ କଲେ ତ ଆପଣ ନିଜ ହିସାବରେ ଗୋଟେ ଠିକ୍ ଜାଗାରେ ରଖିପାରିବେ ଏବଂ ଆପଣ ଫ୍ରୁଟ୍ରେ ମଧ୍ୟ କରିପାରିବେ।
1: ଆଜ୍ଞା, ତ ଏଇଟା ତ କହିଲେ ଚାରା ଉତ୍ପାଦନ କରବାରଟା, ତ ପଲାଘାରିଟେ ବନେଇଦେଲା, ତାପରେ ମଞ୍ଜି ପକେଇଦେମା, ତାର ପରେ ସେଥି କେନ୍ତା ହିସାବରେ ପାନ୍ ଦେମା, ତ ଆମର ଚାଷୀ ଭାଇ ବହିନମାନେ ଆମର ଜଳ ଓ ଖତ ସାର କେନ୍ତାକରି ପରିଚାଳନା କରିବେ ସେ ବାବଦରେ ଟିକେ କହୁନ୍।
0: ଦେଖନ୍ତୁ, ଆମକୁ ଚାରା ଗଛଟି ପାଖାପାଖି 25-30 ଦିନ ପାଇଁ ଆମେ ରଖୁଛେ ମୁଖ୍ୟ ଜମିରୁ ବାହାରେ।
1: ଆଜ୍ଞା,
0: ତାପରେ ଯେତେବେଳେ ପ୍ରସ୍ତୁତ ହୋଇଯିବ ଆମେ ତାକୁ ମୁଖ୍ୟ ଜମିକୁ ନେଇଯାଉଛେ।
1: ଆଜ୍ଞା,
0: ତେଣୁ ଆମକୁ ମୁଖ୍ୟତଃ 3ଟି ଜିନିଷ ଦେଖିବାର ଅଛି। ଗୋଟେ ହେଲା ଜଳବାୟୁ, ଯେମିତି ଆପଣ କହିଲେ
1: ଆଜ୍ଞା,
0: ବର୍ଷା ଦିନେ ଜଳ ନିଷ୍କାସନକୁ ଦେଖିବାକୁ ପଡ଼ିବ, ଖରାଦିନେ ଆଉ ଶୀତ ଦିନେ ଜଳ ନିଷ୍କାସନର ଅସୁବିଧା ନାହିଁ। ଆମକୁ ଖରାଦିନେ ବେଶୀ ଜଳସେଚନ କରିବାକୁ ପଡ଼ିବ ଏବଂ ଶୀତ ଦିନେ ଆବଶ୍ୟକତା ହିସାବରେ ଜଳକୁ ସେଚନ କରାଯିବ।
1: ଆଜ୍ଞା,
0: ଜଳବାୟୁ ହେଲା ଏଇଟା। ତାପରେ ମାଟିର ବତର,
1: ଆଜ୍ଞା,
0: ଆପଣ ନିଜର ବୁଦ୍ଧି ଲଗେଇବେ କି ଧର ହଠାତ୍ ଅଦିନିଆ ବର୍ଷା ହେଇଗଲା, ଆପଣ ଭାବିବେ 2 ଦିନରେ ପାଣି ଦେବା କଥା ମୁଁ ପାଣି ଦେବି, ସେଇଠି ଠିକ୍ ନୁହେଁ। ଆପଣଙ୍କୁ ଦେଖିବାକୁ ପଡ଼ିବ ଗଛର ଆବଶ୍ୟକତା ଅଛି କି ନାହିଁ। ତେଣୁ ଗୋଟେ ଜଳବାୟୁ, ଦ୍ୱିତୀୟତଃ ମାଟିର ବତର ଏବଂ ତୃତୀୟରେ ଚାରାର ଅବସ୍ଥା। ଯେତେବେଳେ ମଞ୍ଜି ବା ବିହନ ଲଗା ହେଇଥିବ ସେତେବେଳେ ଆମକୁ କମ୍ ପାଣି ଦେବାକୁ ପଡ଼େ, ଧୀରେ ଧୀରେ ଯେତେବେଳେ ଗଛଟି ବଡ଼ ହୁଏ ସେତେବେଳେ ଆବଶ୍ୟକ ଦେଖି ପାଣି ଦେବା ଉଚିତ।
1: ଆଜ୍ଞା,
0: ସେହିପରି ଭାବେ ଆପଣ ଯଦି ଖତ ସାରକୁ ଦେଖିବେ, ତେବେ ଆପଣଙ୍କୁ ମୁଖ୍ୟତଃ ଜୈବିକ ସାରର ବ୍ୟବହାର କରିବା ଦ୍ୱାରା ଚାରା ଗଛଟି ବେଶୀ ସୁସ୍ଥ ସବଳ ଆଉ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଜୈବିକ ସାରରେ ଆପଣ ଭଲସେ ପଚିସଢ଼ି ଯାଇଥିବା ଗୋବର ଖତ, ଜିଆ ଖତ, କମ୍ପୋଷ୍ଟ ଖତ ଇତ୍ୟାଦିକୁ ବ୍ୟବହାର କରିପାରିବେ।
1: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ଜଳ ପରିଚାଳନା ପାନ୍ ଦେବାରଟା, ଆଉ ଗୋଟେ ଖତ ସାର ଦେବାରଟା। ତ ଆଉ ଗୋଟେ କଥା ହେଲା ଯେ ଚାଷୀଟେ ଆମର ଯେତେବେଳେ ବି ପଲାଘାରି ପ୍ରସ୍ତୁତ କରସି, ତ ସେ ଆକ୍ରି ସାରିଲା ପରେ ପଲା ଟିକେ ବଡ଼ ବଡ଼ ହେଇଗଲା ପରେ ଅନେକ ରୋଗ ପୋଗେସନ୍, ତ ଇଏ ଆମର ପଲାଘାରି ଦେଇ କେନ୍ କେନ୍ ରୋଗ ପୋଗେସନ୍ ମୁଖ୍ୟତଃ, ତ ସେଇଟା ଟିକେ ଆମର ଚାଷୀ ଭାଇ ବହିନମାନଙ୍କୁ କହୁନ୍।
0: ଦେଖନ୍ତୁ, ଆମେ ଯେମିତି ଆଗରୁ ଆଲୋଚନା କଲେ ଯେ 2ଟା ଜିନିଷ ରୋଗ ପୋକକୁ ବହୁତ ପ୍ରତିରୋଧ କରିଥାଏ। ପ୍ରଥମେ ହେଲା ଯଦି ଆପଣ ସଠିକ୍ କିସମ ଚୟନ କରିଥିବେ, ଦ୍ୱିତୀୟତଃ ହେଲା ଯଦି ଆପଣ ସରକାରୀ ସଂସ୍ଥାରୁ ଏକ ବିଶ୍ ମାନେ ତା ଅର୍ଥ ହେଲା ଆପଣ ଗୋଟେ ବିଶ୍ୱାସଯୋଗ୍ୟ ସଂସ୍ଥାରୁ ରୋଗ ପ୍ରତିରୋଧକ ସହଣି ଥିବା ମଞ୍ଜି ବା ବିହନ ଆଣିଛନ୍ତି।
1: ଆଜ୍ଞା,
0: ତେଣୁ ଯଦି ସେଇଟା ଠିକ୍ ଥିବ, ତାହେଲେ ଆପଣଙ୍କର ଅନେକାଂଶରେ ରୋଗ ପୋକ ଲାଗିବେ ହିଁ ନାହିଁ।
1: ଆଜ୍ଞା,
0: ଆପଣଙ୍କୁ ଯେମିତି କୁହାହେଇଛି ଯେ ଆପଣ ଯଦି ଠିକ୍ସେ ଭଲ ମଞ୍ଜି ବା ବିହନ ଆଣିଥିବେ, ତାହେଲେ ପରେ ଆପଣଙ୍କୁ ମୁଣ୍ଡବିନ୍ଧା ନେବାକୁ ପଡ଼ିବନି ଯେ ଏବେ ତ ଅସୁବିଧା ହେଉଛି ମୁଁ କ'ଣ କରିବି।
1: ଆଜ୍ଞା,
0: ତାପରେ ଆପଣ ଯଦି ବି ଦେଖିଲେ ସବୁ ସାବଧାନତା ଆମେ ଅବଲମ୍ବନ କଲେ ତଥାପି ବି ରୋଗ ପୋକ ଆସେ,
1: ଆଜ୍ଞା,
0: ତାକୁ ବି ଯଦି ଆପଣ ଆସିଲା ମୁଖ୍ୟତଃ ଫଞ୍ଜି, ଯେଉଁଟା ଆମର ଫଙ୍ଗାଲ ଡିଜିଜ୍ ରହୁଛି, ତାକୁ ଆମେ କବକ ଜନିତ ରୋଗ କହୁଛେ, ତାକୁ ଦୂର କରିବା ପାଇଁ କିଛି ରାସାୟନିକର ବ୍ୟବହାର କରାଯାଏ, ରାସାୟନିକ ଔଷଧର, ସେଗୁଡ଼ିକୁ ବାଭିଷ୍ଟିନ୍, ମେଟାଲାକ୍ସିଲ୍, ମାନକୋଜେଭ୍ ଇତ୍ୟାଦି ରହିଥାଏ। ସାଧାରଣ ଭାବେ ଆପଣ ଯେଉଁ ମୁଁ ଡ୍ୟାମ୍ପିଂ ଅଫ୍ ଆପଣଙ୍କୁ କହିଥିଲି, ଡ୍ୟାମ୍ପିଂ ଅଫ୍ ବା ମୂଳ ସଢ଼ା ରୋଗ ଏବଂ ପତ୍ର ଦାଗ ରୋଗ।
1: ଆଜ୍ଞା,
0: ଗଛଟି ତ ସେତେବେଳେ ଚାରା ଗଛ ଥାଏ, ଛୋଟ ଥାଏ, ତାଦେହରେ ମୂଳ ହିଁ ଥାଏ ଆଉ କିଛି ପତ୍ର ହିଁ ଥାଏ।
1: ଆଜ୍ଞା,
0: ସେଇ ମୁଖ୍ୟ 2 ରୋଗକୁ ଦୂର କରିବା ପାଇଁ ଆପଣଙ୍କୁ ପାଖାପାଖି 1-2 ଗ୍ରାମ ପର୍ ଲିଟର ଆମର ଯେଉଁ ପାଣି ଅଛି ତା ଦେହରେ ମିଶେଇକି ଆବଶ୍ୟକତା ଅନୁସାରେ ସିଞ୍ଚନ କରିବାକୁ ପଡ଼େ।
1: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ରୋଗ ପୋକ କେନ୍ କେନ୍ଟା ପରିଚାଳନା କର୍ମା, ମୁଖ୍ୟତଃ 2 ପ୍ରକାର ବୋଲି ଆସି। ତ ଆଉ ଗୋଟେ କଥା ହେଲା, ଯେତେବେଳେ ବି ଆମେ ଚାରାଟେ ପ୍ରସ୍ତୁତ କରୁଛୁଁ ପଲାଘାରିତି, ପହେଲା ପହ୍ଲା ହେଇଗଲା ପରେ ଆମକୁ ଚାରା ରୋପଣ କରବାରଟା, ପହ୍ଲା ଜଗାବାରଟା, ଆଉ ଗୋଟେ ଆସିଲା ସ୍ଥାନାନ୍ତରଣ କରବାରଟା, ଗୋଟେ ଜାଗାରୁ ଅନ୍ୟ ଜାଗାକେ ନେବାରଟା। ତ ଇ 2ଟା ଆମର ଚାଷୀ ଭାଇମାନେ ଅସୁବିଧା ପାଏସନ୍, ତ ସେମାନେ କେନ୍ତାକରି ସ୍ଥାନାନ୍ତରଣ କରିବେ, ଗୋଟେ ଜାଗାରୁ ଅନ୍ୟ ଜାଗାକେ ନେବେ, ଆଉ ଚାରା ରୋପଣ କେନ୍ତାକରି କରିବେ ସେଟା ଟିକେ କହୁନ୍।
0: ଆମେ ଯେମିତି ମୂଳରୁ କଥା ହେଲେ କି 25-30 ଦିନ ଭିତରେ ସବୁ ପନିପରିବାର ଚାରା ପ୍ରସ୍ତୁତ ହୋଇଯାଏ ବା ପଲା ପ୍ରସ୍ତୁତ ହୋଇଯାଇଥାଏ, ସେତେବେଳକୁ ଶିଶୁ ଚାରାଟି ପାଖାପାଖି 10-15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ।

0: ହୋଇଯାଇଥାଏ। ଆମେ ଯେତେବେଳେ ଗୋଟେ ତଳି ଘେରରେ ରଖିଛୁ ବା ପ୍ରୋ ଟ୍ରେରେ ବା ଖୋପ ଥିବା ଟ୍ରେରେ ରଖିଛୁ, ସେତେବେଳେ ଆମେ ଚାରାଟିକୁ ଛାଇରେ ରଖୁ।
1: ଆଜ୍ଞା,
0: ସୂର୍ଯ୍ୟଙ୍କର ସିଧାସଳଖ ରଶ୍ମି ବା କିରଣର ପ୍ରଭାବରୁ ତାକୁ ହଟେଇକି ରଖୁ।
1: ଆଜ୍ଞା,
0: ଯେତେବେଳେ ଗଛଟି ପ୍ରସ୍ତୁତ ହୋଇଗଲା ମୁଖ୍ୟ ଜମିକୁ ଯିବାକୁ, ନିଶ୍ଚିତ ଭାବେ ମୁଖ୍ୟ ଜମିରେ ବାତାବରଣ ଟିକେ କଠିନ।
1: ଆଜ୍ଞା,
0: ଆପଣ ଛାଇରେ ରଖିଲେ ଗୋଟେ ଛୋଟ ପିଲାକୁ ଆପଣ ଘରେ ରଖିଛନ୍ତି, ହଠାତ୍ ତାକୁ ବାହାରକୁ ଯିବାର ଅଛି, ତ ଆମେ ପ୍ରସ୍ତୁତ କରୁଛେ ତାକୁ, ତାକୁ ପାଣି ଦେଉଛେ, ବିଭିନ୍ନ ପ୍ରକାର ପରିବେଶକୁ ଖାପ ଖୁଆଇବା ପାଇଁ।
1: ଆଜ୍ଞା,
0: ସେହିପରି ଭାବେ ଏଇ ଶିଶୁ ଚାରା ଗଛକୁ ମଧ୍ୟ ଆପଣ ଯେତେବେଳେ ମୁଖ୍ୟ ଜମିକୁ ନେବେ, ତାର 3-4 ଦିନ ପୂର୍ବରୁ ଯେଉଁ ଜଳସେଚନ କରାହେଉଥିବ ତାକୁ ଧୀରେ ଧୀରେ ହ୍ରାସ କରିବେ, ଯାହାଫଳରେ କି ସେ ମୁଖ୍ୟ ଜମିରେ ଯେଉଁ ଅଧିକ ଗରମ ଲାଗୁଥିବ, ଜଳସେଚନର ନିୟନ୍ତ୍ରଣ ମୁଖ୍ୟ ଜମିରେ କମ୍ ଅଛି, ତାକୁ ସିଏ ସହିପାରିବ।
1: ଆଜ୍ଞା,
0: ଦ୍ୱିତୀୟତଃ କ'ଣ କରିବେ, ଆମେ ଯେଉଁ ଛାଇରେ ତାକୁ ରଖିଛେ, ତାକୁ ଧୀରେ ଧୀରେ ସକାଳ ଆଉ ସନ୍ଧ୍ୟାବେଳେ ସୂର୍ଯ୍ୟ କିରଣକୁ ଟିକେ ତା ଉପରେ ଦେବେ, ଯାହାଫଳରେ କି ମୁଖ୍ୟ ଜମିରେ ଯେଉଁ ଅଧିକ ଉତ୍ତାପ ବାଲା ସୂର୍ଯ୍ୟ କିରଣ ପଡିବ ସେ ତାକୁ ସହିପାରିବ।
1: ଆଜ୍ଞା,
0: ଏବଂ ଧ୍ୟାନ ଦେବେ, ଯେତେବେଳେ ଆପଣ ଯେଉଁଦିନ ରୋପଣ କରିବାକୁ ଯାଉଛନ୍ତି ସେହିଦିନ ସନ୍ଧ୍ୟାବେଳେ କରିବେ, କାରଣ ଆପଣ ଯଦି ସକାଳେ କଲେ ଗଛଟି ଦିନସାରାର ସୂର୍ଯ୍ୟ ଆଲୋକ ପାଇବ, ଅଧିକ ଉତ୍ତାପ ସହିପାରେ ନ ସହିପାରେ। ଆପଣ ସନ୍ଧ୍ୟାବେଳେ ଗଲେ ଗଛଟି ରାତିସାରା ପାଇଲା, ରାତିସାରା ଥଣ୍ଡା ହୋଇକି ସେ ନିଜକୁ ଆକ୍ଲାମାଟାଇଜ୍ ବା ପରିବେଶ ସହିତ ଖାପ ଖୁଆଇ ପାରିବ। ତେଣୁ ଆପଣ ଯେଉଁଦିନ ରୋପଣ କରିବେ ସେହିଦିନ ଭଲସେ ପାଣି ଦେବେ, ଏବଂ ଧୀରେ ସେ ଯତ୍ନର ସହିତ ସେଇ ଗଛକୁ ବା ଚାରା ଗଛକୁ ଉଠାଇଲେ ଚେରକୁ କମ୍ କ୍ଷତି ପହଞ୍ଚିବ।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ମାନେ ପଲ୍ହାକେ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକେ କେନ୍ଦ୍ର ନେମା, ଆଉ ଜଗାବାର ଆଗରୁ ଆମେ କେନ୍ କେନ୍ ସାବଧାନତା ଅବଲମ୍ବନ କର୍ମା, ତ ସେଟା ଆଜ୍ଞା ବଢ଼ିଆ କଥାଟେ କହିଲେ, ତ ସେସ୍କେ ଆମର ଚାଷୀଙ୍କୁ କେନ୍ ପରାମର୍ଶ ଦେବେ ସେଟା ଟିକେ କହୁଁ।
0: ଆଜ୍ଞା, ଆପଣ ଯେମିତି କହିଲେ, ବହୁତ ଗୁଡ଼ିଏ ଚାଷୀ ମୁଖ୍ୟତଃ 2 ପ୍ରକାର କାରଣ ଯୋଗୁଁ ଚାରା ଉତ୍ପାଦନ କରିଥାନ୍ତି, ନିଜର ମୁଖ୍ୟ ଜମିରେ ଲଗାଇବା ପାଇଁ ଏବଂ ବେଳେବେଳେ ବିକ୍ରି କରିବା ପାଇଁ ମଧ୍ୟ।
1: ଆଜ୍ଞା,
0: ତେଣୁ ଯଦି ଆପଣ ବିକ୍ରି କରିବାକୁ ଚାହୁଁଛନ୍ତି, ନିଶ୍ଚିତ ଭାବେ ଗୋଟେ ଲୋକ ଆପଣଙ୍କଠୁ କିଣିବ, ଆପଣଙ୍କର ଚାଷୀ ଭାଇ ହିଁ କିଣିବ। ଯଦି ଆପଣ ତାକୁ 100ଟି ଗଛ ଦେଲେ, ସେଥିରୁ ଠିକ୍ଠାକ୍ 80-90% ଗଛ ନ ବଞ୍ଚିଲା, ତାହେଲେ ସିଏ ଯେତେବେଳେ ପରବର୍ତ୍ତୀ ସମୟରେ ଆପଣଙ୍କଠୁ ଆଉ ଗଛ ନେବା ପାଇଁ ବା ଚାରା ନେବା ପାଇଁ ମଙ୍ଗ କରିବ ନାହିଁ।
1: ଆଜ୍ଞା,
0: ତେଣୁ ଆମର ଏଇ ଯେଉଁ ଉନ୍ନତମାନର ଚାରା ପ୍ରସ୍ତୁତ କରାଯାଉଛି, ତାକୁ ଯଦି ସଠିକ୍ ଭାବେ କରାଯାଇଥିବ, ବିହନ ଯଦି ଠିକ୍ ଥିବ, ତାହେଲେ ଚାଷୀ ଭାଇମାନେ ସେଇଥିରୁ ଭଲ 2 ପଇସା ପାଇପାରିବେ। କେବଳ ରୋଜଗାରକ୍ଷମ ନିଜେ ତ ହେବେନି, ଅଲଗା ଲୋକମାନେ ଯେଉଁମାନଙ୍କ ନିଜ ଜାଗାରେ ସେମାନେ ଗୋଟେ କୃଷି ଉଦ୍ୟୋଗୀ ଭାବି କୃଷି ବିପ୍ଳବ ସୃଷ୍ଟି କରିପାରିବେ, ଏବଂ ନିଜ ଗାଁର ନିଜ ପାଖର ଲୋକଙ୍କୁ ମଧ୍ୟ ସେ କାମ ଯୋଗାଇ ପାରିବେ। ୟା ସହିତ ଆପଣ ଆମର ଅଞ୍ଚଳ ହେଉ, ଆମ ରାଜ୍ୟ ହେଉ, କି ଆମ ଦେଶର ହେଉ, ଯେଉଁଥିରେ କି ପନିପରିବା ଆଉ ଫଳର ବହୁତ ଚାହିଦା ରହିଛି ଏବଂ ବାହାରୁ ମଧ୍ୟ ଆମଦାନୀ କରାଯାଉଛି, ତାକୁ ସେ କମେଇ ପାରିବ। ତେଣୁ ଆତ୍ମନିର୍ଭରଶୀଳ ଭାରତ ପାଇଁ ନିଶ୍ଚିତ ଭାବେ ଏହି ପନିପରିବା ଚାରା ଉତ୍ପାଦନ ଏକ ସଂଗଠନର କାମ କରିବ ଏବଂ ଆମ ଦେଶକୁ ଉନ୍ନତ ପଥରେ ଆଗେଇ ନେବ।
1: ତ ଯାହା ହଉ, ଆମର ବୈଠକିକି ଆସିଲେ, ଆଉ ଯେନ୍ ଉନ୍ନତମାନର ପନିପରିବା ଚାରା ଉତ୍ପାଦନ ବାବଦରେ ଆପଣ ଆମର ଚାଷୀ ଭାଇ ବୋହେନମାନଙ୍କୁ ଏତିକି କଥା କହିଲେ, ସେଥିଲାଗି ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର।
0: ଜୁହାର ଆଜ୍ଞା।
2: ବୋଲେ ଶୁଣିଲୁ ତ?
3: ହେଟା ପରେ ନାଇଁ କଥା ଲାଗୁଥିଲା, ଆମେ ଯେନ୍ତା ଘର ବନାବେଲେ ପହଲା କାଣା ନିହି ପାଠ ପଢ଼ାତେ କେନ୍ତା ପହଲା ଅ ଠିକ୍ ସେ ହେବାର କଥା, ପୁଣି କିଆ ଠିକ୍ ସେ ଘୁଷବାର କଥା, ତାହିଁରୁ ଗଣିତ ବିଜ୍ଞାନ କେନ୍ତି କିରି ପଡ଼ବ ହେନ୍ତା
2: ଯେ ଗୋଟେ କଥା କାଁ ବଦଳି କହିମି, ଏହା ଯେନ୍ କବାର ବୁତା ଯେନ୍ କରୁଛୁ କେ, ହେଲା ମୁଁ ତ ସେଦିନ ଠକଉଥିଲି ପାଲକେ, କିସ୍ମେ ତୁଇ ଧାନଟା ଘାଟୁଦେଲ ଦୁହି ପରାନି, ମୁଇଁ ଯେକିରି କହିମି କାଁ ବୋଲି, ହେତ୍କି ଖରା ତିନି ଯେନ୍ କିସ୍ମେ ଆନି ଖରା ହଉଛେ, ଦେହ ପାକେ ଦେଖିକିରି କର୍ମା ବେଲେ କେନ କବାର କର୍ମା ଯିଏ
3: କେତେବେଳେ କରୁଥିଲେ ଯେ,
2: ହଁ ନାଇଁ କହନ ଧାନ ଇଟା ଘାଟୁଛୁ ଯେ ଠିକ୍ ଆମେ ସୁଖାମା, ହେଲେ ବି ତ ସମୟ କେବେ ଦେଖିକିରି କର୍ମା ନି,
3: ନାଇଁ ନାଇଁ ହେଟା ଟିକେ ବାଗିରେ ଖାଲି ଯାଇଥିଲି କରିଦେଲୁ ଟିକେ,
2: କାଣା ହଉଛେ ଯେନ୍ କିସ୍ମେ ଖରା ନି ହଉଛେ,
3: ଖରା ବୋଲୁଛ ତ,
2: ଆମେ ଦେହ ପାକେ ଯେନ୍ ଝୋଉ ମେନେଲେ କାଣା ହେବା, ଗଲା ଫେର
3: ଗଲା ଗଲା
2: କିନି, ସେ ଦେହଟା ଠିକ୍ ମୌସମକେ ଆବାର ଲାଗି ତ ଦିନା ଦୁ ଲାଗ୍ବା ନି କିନି, ହେଥିର୍ଲାଗି ଆମେ ଦେହ ପାକେ ଦେଖ୍ବାର କଥା, ଯେନ୍ କିସ୍ମେ ଆଣି ଝୋଉ ମାରୁଛେ ଥରେ ଝୋଉ ମେନେଲେ ଗଲା,
3: ଗଲା ବେଲେ ତ ମୁଁ ଦେଖିଲି ଦାଦା ଇଆଡ଼େ ନାଇଁ ଦେଖି କେ ବୋଇଲି ମୁଇଁ,
2: ହେଥିଲେ ଏଟା ମୁଇଁ ତ ଭେରିଲେ କହିଦେଇଛି ଯେ ପହଲାନୁ କହିମି ବୋଲି, ଆର ପଛେ ହେଟା ତମେ ସୋର କଲି
3: ହେଲା ଯେ,
2: ବେଲେ କାଁ ବୋଲି କହିମି କେ, ଗୀତ ପଦେ ଶୁନ,
3: ଏଇଟା ଶୁନ, ଏଇଟା ବଢ଼ିଆ ଗୀତ ପଦେ, ଏଇଟାକେ ଗାଇଛନ୍ ରାମଚନ୍ଦ୍ର ମେହେର ଆର ଲେଖିଛନ୍ ଅନୁଭଲ ବିଭାର,
2: ବେଲେ ଶୁନୁ।

0: ଗୀତ ଶୁଣିଲା
1: କେନ୍ତା ଲାଗ୍ଲା ନା
0: ନାଇଁ, ଯେନ୍ତା ବି ହଉ ଇଟା ସମୟକେ ଜାଣିକିରି ଗୀତ ବି ପଦେ ନି ହେଲା କେଁ ନାଇଁ, ମନ୍ଟା ବି ଟିକେ କାଣା ହେସି କି ବୈଠକିନି ଆମେ ଯେତେବେଳେ କବାର ବୁଦା କରିଆମା ଦିନ ଭୟର ଆର୍ ବୈଠକିନ ବସ୍ମା ବେଲେ କାଣା ପାଞ୍ଚଟା କଥା ଯେଉଁ ଜାନ୍ମା ଜାନ୍ମା, ତାପରେ ଗୀତ ପଦେ ଶୁଣିଲେ କାଣା ହେସି କହିମି କେଁ, ଯେନ୍ ମନ୍ଟା ବି ଟିକେ ପରିଚା ଲାଗ୍ବା କି ନାଇଁ, ଆରୁ ଯେନ୍ତା କଥା ହଉଥିମା
1: ମୁଇଁ ବି ହେଟା କହିମି ବୋଲୁଥିଲି,
0: ହଏ ସମୟ ଆଡ଼କେ ଦେଖ୍ତା କେଁ ବୁଝେ ଯିମା
1: ଯାଉ
0: ବେଲେ ଯାଉ।
2: ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସାଧାରଣ ସୂଚନାରୁ ଜଣାଯାଏ ଯେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ତଥା ଘଡ଼ଘଡ଼ି ସହ ବର୍ଷା ରେକର୍ଡ କରାଯାଇଛି। ତନ୍ମଧ୍ୟରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତତ୍ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ପୂର୍ବାନୁମାନରୁ ଜଣାଯାଏ ଯେ ରାଉରକେଲା ତଥା କେନ୍ଦୁଝର ଜିଲ୍ଲାରେ ବର୍ଷା ତଥା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତତ୍ସହିତ ତୁଷାରପାତ ତଥା କାରକପାତ ହେବାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ମୁଖ୍ୟତଃ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଯିବାର ସମ୍ଭାବନା ନାହିଁ। ରାଜ୍ୟର କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ତତ୍ସହିତ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେଉଁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ତଥା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ପବନର ବେଗ 50 କିଲୋମିଟରରୁ 60 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି। ପାଣିପାଗ ସମ୍ପର୍କିତ ସୂଚନା ଏତିକିରେ ଶେଷ ହେଲା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅତ୍କା ପ୍ରାଥମିକତା ଦେଉଛନ୍ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ବିଜେପି ସରକାରର ଦୁଇ ବଛର ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହେଲା ଅନୁଷ୍ଠିତ। ଆଇବାର ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଟା ତାଙ୍କର ହେବା 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ସାମାଜିକ ଗଣମାଧ୍ୟମଥି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କଡ଼ା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆଣିବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟ ଆଜ ଭିନ୍ ଭିନ୍ ଜାଗାରୁ ପାଳନ ହେଉଛେ ଇଦ୍ ଉଲ୍ ଜୁହା ପରବ। ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବା ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛେ ବିଶ୍ୱ ରକ୍ତ କର୍କଟ ଦିବସ। ସ୍ୱଚ୍ଛ ଅସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକେ ପ୍ରୋତ୍ସାହନ ଦେବାର ଉଦ୍ଦେଶ୍ୟ ଆଜ ପାଳନ କରାଯାଉଛେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ରାଇଜେ ଆଇବା ଦିନେ ଡିଜେଲ ବୋର୍ଡ ବଦଲେ ବିଦ୍ୟୁତ୍ ଚାଲିତ ଇଭି ବୋର୍ଡ ଚାଲ୍ବା ବୋଲି ସୂଚନା ଦେଲେ ପର୍ଯ୍ୟଟନ ବିଭାଗ। ଏନ୍ଟିଏ ତରଫୁ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026 ପରୀକ୍ଷା ଲାଗି ସଂଶୋଧିତ ପରୀକ୍ଷା ତାରିଖ ଆଉ ଆଡ୍ମିଟ୍ କାର୍ଡ ଦେବାର କରାଗଲା ଘୋଷଣା। ଇ ମାସ 31 ତାରିଖ ଆଉ ଆଇବା ମାସ 6 ଓ 7 ତାରିଖ ହେବା ପ୍ରବେଶିକା ପରୀକ୍ଷା। ବରଗଡ଼ ଜିଲ୍ଲାନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ହୋଇଛି ତାଲିମ କାର୍ଯ୍ୟକ୍ରମ। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫୁ ମା ଆଉ ଛୁଆ ମୃତ୍ୟୁ ହାର ବାବଦେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି ଗୋଟିଏ ସମୀକ୍ଷା ବୈଠକ। ଭାରତ ମହିଳା କ୍ରିକେଟ୍ ଥି ଭାରତୀୟ ମହିଳା ଦଳ ଇଂଲଣ୍ଡ ଗସ୍ତ ଯାଇକରି ଆଜି ରାତି 11 ବଜେ ଇଂଲଣ୍ଡ ଆଉ ଭାରତ ଭିତରେ ଖେଳାଯିବା ପହେଲା ଟି20 ମ୍ୟାଚ୍। ରାଜ୍ୟ କାଲବୈଶାଖୀ ବର୍ଷା ପ୍ରଭାବତି କେତେଟା ଇଲାକାନ ତାପମାତ୍ରା ସାମାନ୍ୟ କମିଛେ। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 16 ଜିଲ୍ଲାନୁ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ୟାଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରେ ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ବାବାଜୀ ଚରଣ ଜେନା। ପ୍ରମୋଦ କୁମାର ପଣ୍ଡାଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ।

0: କେତୋଟି ସୁଗମ ସଙ୍ଗୀତ ଶୁଣିଲି। ଶିଳ୍ପୀମାନେ ଥିଲେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପଥାଳ। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଲୋଚନା, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶିରବିନ୍ଦୁ ଭୀଷଣ ହୋତା।
1: ମାନବ ଜୀବନକୁ ଦେଖି ଶୁଣି ବୁଝି ଦ୍ରଷ୍ଟା ପୁରୁଷମାନେ ଯେଉଁ ତତ୍ତ୍ୱ ଠଉରେଇଛନ୍ତି ତାକୁ ହିଁ ପ୍ରକାଶ କରି କହିଯାଇଛନ୍ତି ମଣିଷ ଦେହେ ଦିବ୍ୟ ଜ୍ଞାନ। କେବଳ କହିଦେଇ କଥା ସାରିନାହାନ୍ତି, ତା ସାଙ୍ଗରେ ଯୋଡ଼ି ପୁଣି ଆହ୍ୱାନ ଦେଇଛନ୍ତି ଏହି ଦିବ୍ୟ ଜ୍ଞାନର ଉପଲବ୍ଧି ପାଇଁ। ସେଇଠାରେ ହିଁ ମଣିଷ ପାଇଁ ଅସଲ ସମସ୍ୟାଟି ସୃଷ୍ଟି ହୋଇଯାଏ, କାରଣ ଅଭ୍ୟସ୍ତ ଧାରାରେ ଆମ ଭିତରେ ଏକ ଧାରଣା ପୈଟି ଯାଇ ବଦ୍ଧମୂଳ ହୋଇସାରିଥାଏ ଯେ ଦିବ୍ୟତ୍ୱ ବୋଲିବା ଜିନିଷଟି ଏଠୁ ବାହାରି ଯାଇ କୌଣସି ଏକ ନିକାଞ୍ଚନ ବା ନିସଙ୍ଗ ଲୋକରେ ଚକା ପକାଇ ବସିଯାଇଛି। ତାକୁ ଛୁଇଁବା ବା ପାଇବା ଆମର ସାଧ୍ୟାତୀତ, ସେ ସବୁଦିନ ପାଇଁ ଆମ ହାତ ପାହାନ୍ତାର ବାହାରେ। ତତ୍ତ୍ୱଦ୍ରଷ୍ଟାମାନେ ଏହି ଅଭ୍ୟସ୍ତ ଧାରଣା ଉପରେ ହିଁ ଠୋକର ମାରି ଭାଙ୍ଗି ଦେଇଛନ୍ତି, ସଫା ସଫା ଜଣାଇ ଦେଇଛନ୍ତି ଯେ ଦିବ୍ୟତ୍ୱ ବାହାରେ କେଉଁ ଅପହଞ୍ଚ ଡାଳର ଫଳ ରୂପେ ରହିନାହିଁ, ଖୋଦ୍ ଆମ ଭିତରେ ହିଁ ରହିଛି, ଚାରିପାର୍ଶ୍ୱରେ ବ୍ୟାପ୍ତ ବିରାଜିତ ହୋଇ ରହିଛି। ଭ୍ରାନ୍ତ ଧାରଣା ଆମକୁ ନେଇ ଚେତନାହତ ଅବସ୍ଥାରେ ପକାଇ ଦେଉଥିବାରୁ ତା ସହିତ ଆମର କ୍ଷୀୟ ଛିଣ୍ଡି ଯାଉଛି। ସେହି କାରଣରୁ ଆମେ ଭେଦ ଦେଖୁଛୁ ଓ ତାରି ଆମରି ଭିତରେ ଜାତିବାରି ବଡ଼ ଶୁଚିବାୟୁଗ୍ରସ୍ତ ମାନସିକତାରେ ହିଡ଼ବାଡ଼ ପକାଇ ତଫାତ୍ ସୃଷ୍ଟି କରୁଛୁ। ତେଣୁ ଅସଲ ସମସ୍ୟାଟି ହେଉଛି କ୍ଷୀୟ ଛିଣ୍ଡିଯିବାର ସମସ୍ୟା ଏବଂ ତାରି ପରିଣାମରେ ନାନା ପ୍ରକାରର ଶଙ୍କା ଓ ଆଶଙ୍କାରେ ପଡ଼ିଯିବାର ସମସ୍ୟା। ଆମ ଅସ୍ତିତ୍ୱରେ ହୀନସ୍ଥା ଅବସ୍ଥା ତତ୍ତ୍ୱଦ୍ରଷ୍ଟାମାନଙ୍କ ଦୃଷ୍ଟି ଅନ୍ତରାଳରେ ରହିନାହିଁ, ସେମାନେ ତାହାର କାର୍ଯ୍ୟକାରଣକୁ ବିଶ୍ଳେଷଣ କରି ନିରାକରଣୀ ବ୍ୟବସ୍ଥା ସ୍ୱରୂପ ସର୍ବପ୍ରଥମେ ଆମର ଚେତନାହତ ଅବସ୍ଥାକୁ ସଜାଡ଼ି ତହିଁରେ ଲୁପ୍ତ ପ୍ରତ୍ୟୟର ପୁନଃପ୍ରତିଷ୍ଠା କରିଛନ୍ତି ଏବଂ ଆମ ପାଇଁ ଅପହୃତ ଦିବ୍ୟତ୍ୱ ବୋଧକୁ ପୁଣି ଗୋଟାମୋଟା ଉପଲବ୍ଧି କରିପାରିବାର ପଥ ପରିଷ୍କାର କରିଦେଇଛନ୍ତି। ସେଭଳି ବେତ୍ତା ପୁରୁଷମାନଙ୍କ ଉଦ୍ବୋଧନରେ ମାନବ ଚେତନା ସାମାନ୍ୟ ସାଷ୍ଟମ ହେବା ପରେ ପୁଣି ଏକ ଜିଜ୍ଞାସା ଉଙ୍କି ମାରେ ଯେ ଯଦି ଦିବ୍ୟତ୍ୱ ଆମରି ଭିତର ବାହାର ଆବରି ଚାରିପାର୍ଶ୍ୱରେ ଏମିତି ସଚରାଚର ବିରାଜିତ, ତେବେ ତାହା ରହିଛି କିଭଳି ଭାବରେ, ତାକୁ ଅନୁଭବି ପାରିବା ପୁଣି କିଭଳି ଭାବରେ ସମ୍ଭବ। ଚେତନାଗତ ଏହି ଦ୍ୱନ୍ଦ୍ୱ ପାଇଁ ଏକ ସମାଧାନୀ ସୂତ୍ର ଉଚ୍ଚାରିତ ହୋଇ କୁହାଯାଏ, ସତ୍ତା ସଚ୍ଚିଦାନନ୍ଦମୟ, ଅର୍ଥାତ୍ ମନୁଷ୍ୟ ସତ୍ତାର ମର୍ମ ଦେଶରେ ସତ୍ୟ, ଚେତନା ଓ ଆନନ୍ଦ ସ୍ୱ ସ୍ୱ ମହିମାରେ ପ୍ରଚ୍ଛନ୍ନ ହୋଇ ରହିଛନ୍ତି ଏବଂ ଏହି ପ୍ରଚ୍ଛନ୍ନ ଉପାଦାନ ସମୂହ ହିଁ ତା ଅସ୍ତିତ୍ୱର ଦିବ୍ୟ ଉପାଦାନ। ସେଗୁଡ଼ିକୁ ଆବିଷ୍କାର କରିପାରିବା ଦିବ୍ୟତ୍ୱର ଉପଲବ୍ଧି ପଥରେ

ମନୁଷ୍ୟ ପାଇଁ ସର୍ବପ୍ରଥମ ଆବଶ୍ୟକତା। ଅବିକୃତ ଭାବେ ସେଗୁଡ଼ିକୁ ଚିହ୍ନି ତାର ଉପଲବ୍ଧି ପାଇଁ ସକ୍ଷମ ହୋଇପାରିବାରେ ହିଁ ମାନବ ଚେତନାର ସୌନ୍ଦର୍ଯ୍ୟ ଓ ସାର୍ଥକତା। ଦିବ୍ୟତ୍ୱ ଆମ ଭିତର ବାହାର ଆବରି କେଉଁ ସ୍ୱରୂପରେ ବିରାଜିତ ହୋଇ ରହିଛି ସେ କଥା ଜାଣିସାରିବା ପରେ ବି ତ ଅଡ଼ୁଆ ତୁଟିଯାଉନି, ପୁଣି ଏକ ଗୋଲକଧନ୍ଦାର ସୃଷ୍ଟି ହୋଇଯାଉଛି। ଏହି ପ୍ରଶ୍ନକୁ ନେଇ ଯେ କିଭଳି ଭାବରେ ସତ୍ୟ, ଚେତନା ଓ ଆନନ୍ଦ ମଧ୍ୟକୁ ବା ଗୋଟିଏ କଥାରେ କହିଲେ ଦିବ୍ୟତ୍ୱ ମଧ୍ୟକୁ ଅଧିଗମନ ସମ୍ଭବ ହେବ, ଏହି କଥାର ଦ୍ୱନ୍ଦ୍ୱରେ ଗୋଳେଇ ଘାଣ୍ଟି ହୋଇ ମଣିଷ ପୁଣି ମହା ବିପାକ ପଥରେ ପଡ଼ିଯାଏ। ଏହି ଅବସ୍ଥାରେ ହାତ ଧରି ଯିଏ ଚଳିବା କାଇଦା କୌଶଳ ବତେଇ ଦିଅନ୍ତି ଏବଂ ଚେତନାଗତ ସଙ୍କଟର ସମାଧାନ ଦେଇ ସଙ୍ଗତିଶୀଳ ଚଳଣୀ ପାଇଁ ପ୍ରଶସ୍ତ ରାଜପଥର ଉନ୍ମୋଚନ କରନ୍ତି, ତାଙ୍କୁ ଆମ ଆଧ୍ୟାତ୍ମର ଭାଷାରେ କୁହାଯାଏ ସଦ୍ଗୁରୁ ପୁରୁଷୋତ୍ତମ। ଅସ୍ତିତ୍ୱର ସାର୍ବିକ ସଙ୍କଟକାଳୀନ ମୁହୂର୍ତ୍ତରେ ସିଏ ହିଁ ହୋଇ ଉଠନ୍ତି ମୁମୁକ୍ଷୁ ମାନବତାର ଅନ୍ତରଙ୍ଗତମ ପ୍ରେରଣା ସଙ୍ଗୀ। ସେଇଥିପାଇଁ ଆମ ଆଧ୍ୟାତ୍ମ ଜଗତର ଅଭିପ୍ସୁ ସାଧକ କଣ୍ଠରୁ ସକୃତଜ୍ଞ ଉଚ୍ଚାରିତ ହୋଇଥାଏ, ବିପାକ ପଥରେ ହାତ ଧରି ଯିଏ ଚଳିବା କାଇଦା ଶିଖାଇ ଦିଏ ତାଙ୍କୁ ହିଁ ଜାଣ ଗୁରୁ ବୋଲି, ପାଇଲେ ତାଙ୍କୁ ଭୟ ନଥାଏ। ଏବେ ପୁଣି ସ୍ୱାଭାବିକ ପ୍ରଶ୍ନ ଉଠିପାରେ, ସଦ୍ଗୁରୁ ପୁରୁଷୋତ୍ତମ ଏମିତି କ'ଣ କରିପକାନ୍ତି ଯେ ତାଙ୍କ ପ୍ରେରଣାରେ ବାଟ ଚାଲିଲେ ଅସ୍ତିତ୍ୱର ସଙ୍କଟ ଟଳିଯିବ ଏବଂ ମଣିଷ ସମ୍ପୂର୍ଣ୍ଣ ନିରୁଦ୍ବିଘ୍ନ ଚିତ୍ତରେ ଯାଇ ତାର ଇପ୍ସିପ୍ତ ଗନ୍ତବ୍ୟରେ ପହଞ୍ଚିଯିବ। ସଦ୍ଗୁରୁ ପୁରୁଷୋତ୍ତମ ଆମ ଦୁର୍ଗତି ଭିତରେ ଥିବା ଅନ୍ଧାରକୁ କେବଳ ଦେଖନ୍ତି ନାହିଁ, କେବଳ ବିଲୁପ୍ତିକୁ ଦେଖନ୍ତି ନାହିଁ, ଅସ୍ତିତ୍ୱକୁ ଘେରି ରହିଥିବା ଯାବତୀୟ ଅନ୍ଧାର ଅଳନ୍ଧୁ ଭିତରୁ ସେ ଆଲୋକ ଉତ୍ତରଣର ପ୍ରତିଶ୍ରୁତିକୁ ଉତ୍ତୋଳନ କରି ଆଣନ୍ତି। ପତିତ ଓ ପାପାହତ ମାନବ ପାଇଁ ବି ଏକ ଦୀପ୍ତ ଭବିଷ୍ୟତ ଉନ୍ମୋଚନ କରିଦିଅନ୍ତି। ପତିତକୁ ଉଦ୍ଧାରର ବାଣୀ ଶୁଣାଇ କହିପାରନ୍ତି, ମା ଭଇ ଚରୈବତୀ ଚରୈବତୀ। ଦିବ୍ୟତ୍ୱର ଅଧିଗମନ ପଥରେ ସଂଗ୍ରାମ ଯେତେ କଠୋର ହେଲେ ମଧ୍ୟ ମାନବ ତୋର ଭୟ ନାହିଁ, ଆଗେଇ ଚାଲ ଆଗେଇ ଚାଲ। ପରମ ଭରସାର ସୂଚନା ଦେଇ ସିଏ ହିଁ କହିପାରନ୍ତି, ମାନବ ମୁଁ ଜାଗି ଉଠିଛି, ତୋର ଆଉ ଭୟ ନାହିଁ, ଯାହା କିଛି କଳଙ୍କର ଭାରତ ମୁଣ୍ଡ ଉପରେ ବୋହିଛୁ ସବୁକିଛି ମୋ ମୁଣ୍ଡ ଉପରେ ଦେଇ ଝାଡ଼ି ଝୁଡ଼ି ହୋଇ ସଫା ହୋଇଯା। ପୁଣି ପ୍ରେମ ବିଗଡ଼ିତକୁ ଆହ୍ୱାନ ଦିଅନ୍ତି, ଅମୃତର ହିଁ ସନ୍ତତି ତୁହି, ଅମୃତ ତୋର ଜୀବନଧାରା, ମରଣ ଭଜି ମରଣ ଖୋଜି ହେବୁରେ କିଆଁ ସର୍ବହରା। ସଦ୍ଗୁରୁ ପୁରୁଷୋତ୍ତମ ଆମକୁ ଆମର ପାପ ତାପ ଜ୍ୱାଳା ଯନ୍ତ୍ରଣା ସବୁକିଛି ମାଗନ୍ତି, ଆମକୁ ଆମର ସାର୍ବିକତା ସହ ଗୋଟାପଣେ ଚାହାନ୍ତି, ମୃତ୍ୟୁ ଓ ମିଥ୍ୟାମୟତା ମଧ୍ୟରୁ ଉଦ୍ଧାର କରି ଗୋଟିଏ ଉଡ଼ାଣରେ ସିଏ ଆମକୁ ଆମରି ଲାଗି ଅପେକ୍ଷା କରି ରହିଥିବା ସମ୍ଭାବନାମୟ ଆହୁରି କେତେ କେତେ ଅନୁପଲବ୍ଧ ଜଗତ ମଧ୍ୟକୁ ନେଇଯାଇପାରନ୍ତି। ସକଳ ପ୍ରକାରର ତୁଚ୍ଛତା କ୍ଷୁଦ୍ରତା ଓ ହୀନମନ୍ୟତାକୁ ଖସାଇ ଆଣି ସିଏ ଏକା ଅମୃତର ସନ୍ତାନ ରୂପେ ଆମକୁ ଆମର ମୂଳ ପରିଚୟ ଫେରାଇ ଦେଇପାରନ୍ତି। ଆମ ପାଇଁ ଆକାଂକ୍ଷିତ ମଙ୍ଗଳର ସଲ ମୁହୂର୍ତ୍ତଟି ଆସିଗଲା ବୋଲି ବିଶ୍ୱାସ ଦେଇଯାଆନ୍ତି। ହସାହତାଶ ଜର୍ଜରିତ ମାନବାତ୍ମା ଭିତରେ ପ୍ରତ୍ୟୟର ଦୀପ ଜାଳି ଇଙ୍ଗିତ ଦେଇଯାଆନ୍ତି ଯେ ମନୁଷ୍ୟ ଭିତରେ ତାର ଦିବ୍ୟତ୍ୱ ବିଦ୍ୟମାନ ରହି ତାର ଶୁଭତମ ଆକାଂକ୍ଷା ରୂପେ ଅଦମ୍ୟ ଓ ଅନପନୀୟ ଭାବରେ ଆପଣାକୁ ଅଭିବ୍ୟକ୍ତ କରିଦେବା ପାଇଁ ସତତ ପ୍ରୟାସଶୀଳ। ଜୀବନର ଯାବତୀୟ କ୍ଷେତ୍ରରେ ଅନ୍ତର ଉତ୍ସାରିତ ସେହି ଦିବ୍ୟ ପ୍ରୟାସ ପ୍ରତି ବିଶ୍ୱସ୍ତ ରହିବା ଏବଂ ତାକୁ ଆପଣାର ସକଳ କୃତ୍ୟକର୍ମ ଭିତରେ ଉକୁଟାଇ ଆଣିବା ହିଁ ମାନବ ଅସ୍ତିତ୍ୱର ଅସଲ ବୁନିଆଦ। ଦିବ୍ୟତ୍ୱ ଜାରି ରଖିଥିବା ପରମ ପ୍ରୟାସର ସଫଳତା ପାଇଁ ତାର ଉପଯୁକ୍ତ ଏକ ମାଧ୍ୟମ ହୋଇପାରିବା ପାଇଁ ସଦ୍ଗୁରୁଙ୍କର ଆହ୍ୱାନ। ତାଙ୍କ ଆହ୍ୱାନ ପ୍ରତି ପ୍ରତିସ୍ପନ୍ଦନ ଜଣାଇ ମାନବ ଯେତେବେଳେ ସକଳ କୁଣ୍ଠା ପରିହାର କରି ଉତ୍ଥାନପାଦ ହୋଇ ଉଦ୍ୟମ ଆରମ୍ଭ କରେ ତାର ସମସ୍ତ ଦ୍ୱନ୍ଦ୍ୱ ବାଧା ବିଘ୍ନର ଦୂରୀକରଣ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦିଅନ୍ତି। ସଦ୍ଗୁରୁ ପୁରୁଷୋତ୍ତମଙ୍କ ଆହ୍ୱାନ ଓ ପ୍ରତିଶ୍ରୁତି ପ୍ରତି ଆସ୍ଥାଶୀଳ ହେଲେ ଅସ୍ତିତ୍ୱକୁ ଖର୍ବ ଓ ସୀମିତ କରି ରଖୁଥିବା ସକଳ କୁଣ୍ଠାର ମୋଚନ ହୁଏ, ଚେତନାର ସଂକୋଚନ ଦୂରୀଭୂତ ହୁଏ, ଚେତନା ପ୍ରସାରଣର ଫଳଶ୍ରୁତି ରୂପେ ଦିବ୍ୟ ଚେତନାକୁ ଧାରଣ କରିପାରିବାର ଆଧାରଗତ ସାମର୍ଥ୍ୟଟି ମଧ୍ୟ ଆପେ ଆପେ ଉପଲବ୍ଧ ହୋଇଯାଏ। ଦିବ୍ୟ ଚେତନାର ଉପଲବ୍ଧି ଫଳରେ ଅସ୍ତିତ୍ୱ ଭୂମିଟି ତାର ସମସ୍ତ ଉର୍ବରତା ସହିତ ପାଗ ହୋଇଯାଏ। ଉର୍ବର ଓ ଅନୁକୂଳ ଅସ୍ତିତ୍ୱ ଭୂମି ହିଁ ବୀଜାକାରରେ ରହିଥିବା ସମ୍ଭାବନାମୟ ଦିବ୍ୟତ୍ୱର ଅଙ୍କୁରଣ ପଲ୍ଲବନ ଓ ପ୍ରସ୍ଫୁଟନକୁ ସମ୍ଭବ କରାଏ। ଜୀବନର ଯାବତୀୟ ବ୍ୟାପାରକୁ ଏକତ୍ର ସମ୍ଭାରି ଧରି ଏକ ଆଧ୍ୟାତ୍ମିକ ଦିବ୍ୟ ସତ୍ତାର ଆବିର୍ଭାବ ସ୍ୱତଃ ସମ୍ଭବ ହୋଇଯାଏ। ଦିବ୍ୟ ସମ୍ଭାବନାମୟ ସେଭଳି ଏକ ଆଧ୍ୟାତ୍ମିକ ସତ୍ତା ମଧ୍ୟକୁ ଉତ୍ତୋଳିତ ହୋଇଯିବା ପରେ ମାନବାତ୍ମାକୁ ନିତାନ୍ତ ସଙ୍କୁଚିତ ଓ ପ୍ରବଞ୍ଚିତ କରି ରଖିଥିବା ସୀମାଗୁଡ଼ିକ ଅପସରିଯାଏ, ସୀମାୟିତ ସତ୍ତା ଭୂମାୟିତ ହୁଏ। ସେତେବେଳେ ପ୍ରଚ୍ଛନ୍ନ ରହିଥିବା ଦିବ୍ୟତ୍ୱର ସମ୍ୟକ ଏକ ସାଧନ ରୂପେ ଜୀବନର ରୂପାନ୍ତର ଘଟେ। ଦିବ୍ୟତ୍ୱର ବୋଲମାନେ ମଣିଷର ସମଗ୍ର ଜୀବନ ହୋଇଯାଏ ଯୋଗଯୁକ୍ତ ଓ ଯଜ୍ଞମୟ। ଅସ୍ତିତ୍ୱର ଉତ୍ତରଣ ଯାତ୍ରାରେ ସେଇତକ ସମ୍ଭବ ହୋଇଯିବା ପରେ ମନୁଷ୍ୟ ତାର କ୍ଷୟଛିଣ୍ଡା ଜୀବନର ଛତ୍ରଛତ୍ରୀ ଯେପରି ହନ୍ତସନ୍ତ ହେଉଛି ଦିନେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର ଏଥିରୁ ଶୁଣନ୍ତୁ ପଣ୍ଡିତ ଯଶରାଜଙ୍କ କଣ୍ଠରେ କାଫି ଥାଟରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର ଭାବପୂର୍ଣ୍ଣ ଏବଂ ଲୋକପ୍ରିୟ ରାଗ ରାଗ ବାଗେଶ୍ୱରୀ। ହାରମୋନିୟମ୍ରେ ଅଛନ୍ତି ଅପ୍ପା ଜଲଗାଓଁକର, ତବଲା ସଙ୍ଗତ କରିଛନ୍ତି କେଦାର ପଣ୍ଡିତ।

0: ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ଯଶରାଜଙ୍କ କଣ୍ଠରେ ଶୁଣିଲେ କାଫି ଥାଟରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର, ଭାବପୂର୍ଣ୍ଣ ଏବଂ ଲୋକପ୍ରିୟ ରାଗ ବାଗେଶ୍ୱରୀ। ହାରମୋନିୟମରେ ଥିଲେ ଅପ୍ପା ଜେଲଗାଓଁକର, ତବଲାରେ ସଙ୍ଗତ କରିଥିଲେ କେଦାର ପଣ୍ଡିତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात।
0: श्रोताओं कार्यक्रम सुनते आकाशवाणी संबलपुर केन्द्र रो वर्तमान समय राति 10:00 हेबाकु जाउची, प्रचार करूछु ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ।
2: ଆକାଶବାଣୀ ସମ୍ବଲପୁର ଏହାଛିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନଥି 12 ରାଜ୍ୟକେ ଦିଆଗଲା 10,000 କୋଟି ନୁ ଅତ୍କା ଟଙ୍କା ସୂଚନା ଦେଲେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶ ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ଦେଶାନ୍ତର କରାଯିବା ନେଇକରି ସରକାରଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅତ୍କା ଦକ୍ଷ କରବାର ଲକ୍ଷ୍ୟ ନେଇକରି କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକେ ବ୍ୟାପକ କରବାର ଲାଗି ସରକାର ପ୍ରୟାସ ଜାରି ରଖିଛନ୍ ସୂଚନା ଦେଲେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପଶ୍ଚିମ ଏସିଆ ପରିସ୍ଥିତି ଆଉ ଭୂମଧ୍ୟ ସାଗରୀୟ ଇଲାକାଥି ଭାରତର ସ୍ୱାର୍ଥ ବାବଦ ଜଡ଼ିତ ଭିନ୍ ଭିନ୍ ବିଷୟଥି ସାଇପ୍ରସ୍ର ରାଷ୍ଟ୍ରପତି ସାଙ୍ଗେ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଭାରତର ପରିଶ୍ରମୀ କୃଷକମାନଙ୍କର ଲଗାତାର ପ୍ରୟାସ ଲାଗି ଦେଶେ ଖୁବ୍ ପରିମାଣର ଖାଦ୍ୟଶସ୍ୟ ମହଜୁଦ ରହିଛି। ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ କୃଷି ସମ୍ମିଳନୀ 2026 ଖରିଫ୍ ଅଭିଯାନ 2026ର ଉଦ୍ଘାଟନୀ ଉତ୍ସବଟି କହିଲେ କେନ୍ଦ୍ର କୃଷି କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ବିଜେପି ସରକାରର 2 ବର୍ଷର ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାଟି ହେଲା ଅନୁଷ୍ଠିତ। ଆଇବାର ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

0: ଏଇଟା ହେବା ତାକର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ସାମାଜିକ ଗଣମାଧ୍ୟମ ଥି ଭିଭିଆଇଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆଣିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ଆଇବା ଦିନେ ଡିଜେଲ ବୋର୍ଡ ବଦଲେ ବିଦ୍ୟୁତ୍ ଚାଲିତ ଇଭି ବୋର୍ଡ ଚାଲବା ବୋଲି ସୂଚନା ଦେଲା ପର୍ଯ୍ୟଟନ ବିଭାଗ। ରାଜ୍ୟ କାଲବୈଶାଖୀର ପ୍ରଭାବ ଥି କେତେଟା ଇଲାକାନ ତାପମାତ୍ରା ସାମାନ୍ୟ କମିଛେ। ଆଇବା 24 ଘଣ୍ଟା ଭିତରେ କାଲବୈଶାଖୀ ପ୍ରଭାବ ଥି କେନ୍ଦୁଝର, ଦେବଗଡ଼, ଅନୁଗୁଳ ଆଉ ସମ୍ବଲପୁର ଜିଲ୍ଲାନ ଜବର ବର୍ଷା ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିନ୍ନ ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ ରାତି 11:05 ଥି।
1: ପ୍ରଚାର କରୁଛୁ ନାଟକ ଠିକ୍ 10 ବଜେ। ରଚନା ଶ୍ରୀମତୀ ସୁବ୍ରତା ବହିଦାର, ନିର୍ଦ୍ଦେଶନା ସଞ୍ଜୟ କୁମାର ମିଶ୍ର, ଉପସ୍ଥାପନା ଯୁବ ଉଦୟନ ଆସୋସିଏସନ ସମ୍ବଲପୁରର କଳାକାରମାନେ।

0: ଆଏ, କୋର୍ଟ କାମ ଆରମ୍ଭ ହେଇଗଲାନ? କେତେ ବାଜିଲାନ ଘଡ଼ିନ? 11? କାହାରିର୍ ଦେଖା ନାହିଁ। ମୁଇଁ ଯେ ବେଡ଼ା ବାଗିର୍ 9:50 ନୁ ପ୍ଲାଟଫର୍ମ ନ ଲେଟ୍ ଟ୍ରେନ୍କେ ଯୁଗିଲା ମେତାନ୍ ଯୁଗିଛେଁ। ମୋର୍ ଘଡ଼ି ଘୁଡ଼ା ନସି ନେଇଯାଇ ତ ହେ ଏକା ସମିଆ ତ ପୁତେ ସମିଆ ଗାନ୍ଧି ମାଷ୍ଟ୍ରି କରି ପକାଲେନ। ରହ, ଆଜ ଆଉ କାହାରିର୍ ମୁହୁଁ ନା ଦେଖେନ। ମୁଇଁ ଯେତ୍କିରି ତାକ ନିକେ ଠଟେଇ ହେଇଯାଉଛେ, ଶଶୁରେ ସେତ୍କିରି ମୋତେ ଠେଲା ତେଲ ଯାଉଛେ।
1: ନମସ୍କାର ତ୍ରିପାଠି ବାବୁ।
0: ନମସ୍କାର ନମସ୍କାର ଦେବାଶିଷ।
1: ଆଜ୍ଞା,
0: ସୋର୍ କରି କରି ଆଇବାରଟା ବଡ଼ ହେବଲ ତ?
1: କେନ୍ତେଇ ନାଇଁ ଆଇତି ଆଜ୍ଞା, ନୌକରିକେ ନେଗ୍ଲେକ୍ଟ କଲେ ଛୁଆ ପିଲା ଗୁଲଗୁଲା ନାଇଁ ହେଇଯିବେ।
0: ବଢ଼େ ବୁଝବାର ପିଲା ତୁମେ ହୋ, ଆଁ ଆଉର୍ କେନ୍ତା ଟିକେ ନେଗ୍ଲେକ୍ଟ ବୋଲସନ୍? 11:10 ହେଲାନ, ତୁମ ଟିକେ ଚେତା ନେ ପୁଷବାର
1: କଥା କାଣା କି ଆଜ୍ଞା? କବିତା ଲେଖୁନ୍ ଲେଖୁନ୍ ବନେ ରାତ ହେଇଗଲା, ସକାଳୁ ଉଠୁନ୍ ଉଠୁନ୍ ନ, ଜଲ୍ଦି ଗାଧି ଗୁଧା କରି ମୁହେଁ ମୁଠେ ଭରିକିରି ଅଫିସ ବାହାରୁଛେ କି ସାଲି ଆଉ ଶ୍ୱଶୁର ହାଜର। ସାଲିର୍ ପ୍ଲସ୍ ଟୁ ଫାଇନାଲ ଇୟର।
0: ପ୍ଲସ୍ ଟୁ ପଢୁ କି ପ୍ଲସ୍ ଥ୍ରୀ ପଢୁ, ମୁଇଁ କେନ୍ କୋଚିଂ ସେଣ୍ଟର ଖୋଲିଛେ ଯେ ହୋ?
1: ମାସର 25 ନ କିରାନୀ ନୌକରି ଥି ପକେଟର ହାଲ ଚାଲ ତ କିଡ଼େ ଗୁଲଗୁଲା, ଆପଣ ଜାଣିଛନ୍। ଖଞ୍ଜା ଖୁଞ୍ଜି କରୁନ୍ କରୁନ୍ ବେଲ ହେଇଗଲା।
0: ମୁଁ ଥୋଡ଼େ ଦିନକର କଥା କହୁଛେ, ଏ ଫି ଦିନ ଆଉ କୁନୁ ଆଉଛନ୍? ଫାଲତୁ କାରଣ ନାଇଁ ବତେଇ କରି ଯେନ୍ସି ପ୍ରକାର କାଗଜ ପତର ଅପ୍ ଟୁ ଡେଟ୍ କରି ପକ।
1: ଆଜ୍ଞା। ବାପରି, ଏତକିରି ଧୁଇଲ ଇନଫେକ୍ସନ ହେଇଯିବା।
0: ଘର ଦୁଆରକେ ଖାଲି ପକେଇଥିଲେ ଯେନ୍ ଅବସ୍ଥା ହେସି ବୁଝିଲ? ଦିନାଦୁ କବିତା ଲେଖାକେ ଛାଡ଼ି ନେଇକରି ଅଫିସର କାଗଜ ପତ୍ର ଥି ଲେଖାଲେଖି କର, କଲେକ୍ଟରଙ୍କର ପ୍ରୋଗ୍ରାମ ଅଛେ ପରେ ହୋ।
1: ଆଜ୍ଞା, କାଁ କରବେ, ଘାଏ ଅଧେ ଲେଟ୍ ହେଇଯାଏସି ନ।
0: ବୟସରା ମାନେ ହେବିଟ ହେବିଟ ହେଇଗଲାନ ତୁମର ମାନଙ୍କର?
1: ନାଇଁ ଆଜ୍ଞା, ଇନୁ ଇନକେ ପଞ୍ଚୁଆଲ ହେବାରକେ ପଡ଼ବା।
0: ଆର୍ ନାଇଁ କହନ, ତୁମର ମାନଙ୍କର କଥା ନାଇଁ, ମୋତେ ଗେଜେଟର ରାଶି ଫଲ ମେତାନ ଲାଗ୍ସି। ଲେଖା ହେଇଥିବା ଗୁଟେ ଆର ଘଟବା ଗୁଟେ, କର କର କାମ କର।
2: ହ୍ୟାଲୋ ଦେବାଶିଷ।
1: ଆରେ ଶ୍ୟାମଲ, ଗୁଡ୍ ମର୍ଣ୍ଣିଂ ସାର୍।
0: ଦିନର 11:30 କାଁ ଗୁଡ୍ ମର୍ଣ୍ଣିଂ ହୋ?
2: ପହଲା ଭେଟଘାଟ ତି ଗୁଡ୍ ମର୍ଣ୍ଣିଂ କହିଲେ କିଛି ଅସୁବିଧା ନାଇଁ ନ ସାର୍?
0: ମୋତେ ଇଂରାଜୀ ବ୍ୟାକରଣ ନାଇଁ ପଢ ହୋ, ଇଟା ଅଫିସ ଆବାର ସମିଆ ହେ।
2: କଥା କାଣା କି ସାର୍, ବନେ ରାତ ତ କ୍ରିକେଟ ଦେଖିନେଲି ତ ଟିଭି ତି, ସକାଳୁ ଉଠି ନା ହେଲା। ଓଃ କାଣା ସାର୍, ସାର୍ ସଚିନ ଘୋଟ ଗୁନ୍ଦାଲ କରିନେଲା, ଖାଲି ଚୌକା ଛକା ଚୌକା ଛକା, ଗହଦି ଗଲା ବୋଲର ମାନଙ୍କୁ।
0: ନୀଲଜ ଘରେ ସେର୍ରା କୁନୁଆ ହଇ ହୋ, ସଚିନର ଚୌକା ଛକା ଉଣେଇ ଉଣେଇ ତୁମେ ଉସିନରା ରହିଲ ରାତ ସାରା। ହେଲେ ଇଆଡ଼େ ଯଦି ମୋର ଗୋଟେ ଲେଖାତି ସାହେବ ତୁମକୁ କ୍ଲିନ୍ ବୋଲ୍ଡ କରିନେବେ।
2: କ୍ଲିନ୍ ବୋଲ୍ଡ? ଆପଣ କ୍ରିକେଟର ଟର୍ମ ମାନେ ଜାଣସନ୍ ସାର୍?
0: ମୁଇଁ କାହିଁ ଜାଣମି, ମୁଇଁ ଗୋଟେ ବୋଲ ଦେ ତ।
2: ନାଇଁ ସାର୍।
0: ବସ ତୁମର ସିଟ୍ ନ, କେଡ଼େ କଷ୍ଟ ନୌକରିଟେ ପାଇଛ।
2: ସରି ସାର୍, ଆଉ ଲେଟ୍ ନାଇଁ ହୁଏ।
0: ଇନ୍ତା ଶୁନି ଶୁନି ମୋର ବାଲ ପାଚି ଗଲାନ, ଆଉ ସହି ନାଇଁ ହୁଏ ନ। ନାଇଁ ନାଇଁ, ଆଉ ସହି ନାଇଁ ହୁଏ ନ। ଏତକର ଯେ 10 ତକ ନାଇଁ ଆଇଲା, ମାର୍ତେଲ ଜିମି ନ, ମାର୍ତେଲ ଜିମି ନ ଲାଲ ଛକି, ତେଥିରୁ ତମର ମାନଙ୍କର ସୋର ହେବା।
2: ମରିଜ ମୁଁ ସାର୍, ଦରମା କଟିଗଲେ ମହଙ୍ଗା।

0: ନ ଚଲି ହେବା କେନ୍ତା?
1: ସବୁ ତ ଜାଣୁଛ, ସୁଧୁରି ଯାଅ।
0: ଏତକର କରେକ୍ଟ 10 ବଜେ ସାର। ସାର୍
1: କାଁ ହେଲା?
0: କରେକ୍ଟ 10 ବଜେ।
1: ହଁ, ହେଟା ସମୟ ବତାବା। ହେ ଟାଇମ୍ ମେସିନ୍ ଧର, ଯାହା ଖଣିଆ ଅଛେ ପିଟି ନିଅ ଯ।
2: କେତେ ପିଟିଲା ହ ସଚିନ?
1: କହି ନିଅ ହ ସାମଲ।
0: 187। ବଢିଆ ଫର୍ମତି ଅଛେ ହୋ।
1: ନିଜେ କେନ୍ତା ଫର୍ମତି ଅଛ ଟିକେ ଭାବି ଦେଖ। ସଚିନ ବିଚରା ତ ଠିକ ପିଟୁଛେ, ହେଲେ ବାବୁ ତମେ ଦିନ ସାରା ଫାଲେ ବିଲ୍ ପିଟି ନାଇ ପାରବା।
0: ଏତକିରି ଷ୍ଟ୍ରିକ୍ଟ କିଏ ନାଇ ହୁଅନ୍ ସାର୍।
1: ଜାନିଛେ, ପୁଟପୁଟାବ। ଇ ନେଗେଟିଭ ରିଆକ୍ସନ୍ ହିଁ ଇ ଦେଶକେ ବରବାଦ କରିଦେଲା ନ। ପୁଟପୁଟାବାର ଛାଡ଼ି ଦେଇକରି ପିଟି ନିଅ ସବୁକେ। ଟିକେ ପାଏନ୍ ନ ଗଲା ବେଲ୍କେ ଇ ବୁଢ଼ାକେ ଅବେଶ ମନେ ପକାବ। ପିଟ ପିଟ, ପାହାଡ଼ ବାଗରେ ଗଦା ହେଇଛେ ଫାଇଲ। ପିଟ ହ, ମୋତେ କାଣା ଦେଖୁଛ?
0: ପିଟୁଛେ ସାର୍।
1: ଘରର ବଡ଼ ପୁଅ ନାଇଁ ହେବ କି ଅଫିସର ବଡ଼ ବାବୁ ନାଇଁ ହେବ?
3: ଜୁହାର ଆଜ୍ଞା।
1: ଜୁହାର ଜୁହାର।
2: ନମସ୍କାର ଅନିଲ ବାବୁ।
3: ନମସ୍କାର।
0: ଗୁଡ୍ ମର୍ଣ୍ଣିଂ।
3: ମର୍ଣ୍ଣିଂ ମର୍ଣ୍ଣିଂ।
1: ନୁନ୍ କହ ନ, ଆଟେଣ୍ଡାନ୍ସ ରେଜିଷ୍ଟର ଖୋଜୁଛ?
3: ଆଦେ ମିଲ୍ଲା ନ ଆଜ୍ଞା।
1: ପ୍ରାଇଭେଟାଇଜେସନ ଏକଦମ ଦରକାର। ଯାହା ହଉ ଆଏଲ?
3: ହଁ ଆଜ୍ଞା।
1: ବନେ କଲ?
3: ହଁ ଆଜ୍ଞା।
1: ଖାଇ ପିଇ ନେଇକରି ଘୋଡ଼େ ଶୁଇ କରି ନାଇଁ ଆଇଛି ତ? ଭଲ ହେଇଛି ତା।
3: ହଁ ଆଜ୍ଞା।
1: ଲାଜ ନାଇଁ ଲାଗବାର କାଁ ହଁ ହଁ ଆଜ୍ଞା ବୋଲୁଛ?
3: କାଁ କରିବେ ଆଜ୍ଞା, ରିହର୍ସାଲ୍ ସକାଳ ପାଇଗଲା। ବଢ଼େ କଡ଼ା ଡାଇରେକ୍ଟରଟେ ଆଜ୍ଞା, ଗୋଟେ ଗୋଟେ ଡାଇଲଗ୍ କେ 60 ଥର ଲେଖା ମଡୁଲେସନ୍ କରି ନେଲା ବେଲ୍କେ କୁକୁଡ଼ା କଙ୍କରେ କଁ କରି ପକାଲା।
1: ମୁଇଁ ବି ଆର୍ ଢିଲା ନାଇଁ ହୁଏନ, ଏତକର 10 ବଜେ ତକ ନାଇଁ ଆଇଲେ ନାଇଁ ହାମା ରୋଡ଼ି ଶୁନେଇ ଦେମି ଅଫିସ ନ। ଚୁପ୍ ରହ। ହଏ ହ, ଯଦି ନାଟକର ଏତକି ସୌକ ଲମ୍ବା ଛୁଟିରେ ନେଇଯାଅ ହୋ।
4: ଆଜ୍ଞା, କଳାକାର ମାନଙ୍କୁ ଆମେ ସବୁ ମିଶିକରି ଏନକରେଜ କରମା, ବେଲେ ସିନା କଲା ବୋଲି ଜିନିଷ ଗୁଟେ ବଞ୍ଚିକି ରହିବା।
1: ବେଲେ ନାଟ ପାଟିଟେ ଗଢ଼ି ପକ। ପହେଲା ପେଟ, ତାପରେ ନାଟ। ନାଟ କର, ତାମସା କର, ମନା ନାଇଁ। ହଏ ହୋ, ମୁଇଁ କାଣା ଝାରର ଜନ୍ତୁଟେ ଆଁ କେଁ? ମୋର ବି କଲା ଆଉ କଳାକାର ମାନଙ୍କର ଲାଗି ଦରଦ ଅଛେ। ହେଲେ ଇ 365 ଦିନ ଯାକ ତୁମେ ରିହର୍ସାଲ୍ କରୁଛ?
3: ଆମେ ତ ଆସିଗଲୁ ନା ଆଜ୍ଞା, ହେଲେ ଦେଖୁନ୍ ତ ଜନାଦେ ଆବେ ବୋଲି ସୁର ସୁତର ବି ନାଇଁ ମିଲବାର।
1: ଇନ୍ତା ଇନ୍ତା ଖରାପ କାମ କରବାର ଲାଗି ଯେନ୍ ହଙ୍କା ତହଙ୍କା ଲାଗିଛେ ନାଇଁ, ଇ ସମାଜ ବହୁତ ଜଲ୍ଦି କୁରକୁଟି ହେଇଯିବା। ସେ ଆସିଲେ ମୁଇଁ ଆସମି, ସେ ଗଲେ ମୁଇଁ ଯିମି।
3: ହେଲା ଆଜ୍ଞା, ମାଫ କରୁନ୍, ସେ ନାଟ ଫାଟକେ ଗୁଲି ମାରୁନ୍। କାଲିଠାନୁ 9:30 ବଜେ ଅଫିସକେ ପହଞ୍ଚି ଯାଇଥିମି ନ।
1: ମୋର ମୁହଁକେ ଲାଜ ନେଇ କି ସରମ ନାଇଁ ଯେ ମୁଇଁ ଭଡ଼ଭଡ଼େଇ ହେଉଛେ। ମହାରାଜ, ତମେ ଯେତେ ବେଲେ ବି ହାସ, ଆଜି ଡେସ୍ପାଚ୍ କାମଟା ଉସରେ ନିଅ ତ।
3: ହେଲା ଆଜ୍ଞା। ହେଲା
0: କାଏ ନାଟ ଶିଖୁଛ ହୋ ଅନିଲ?
3: ଟ୍ୟାଙ୍କଟା ରଙ୍ଗ।
0: ଟ୍ୟାଙ୍କଟା ରଙ୍ଗ, ୱା ୱା ୱା ୱା, ଭଲ ଷ୍ଟୋରିଟି ହେଇଥିବା।
4: ହଁ ହଁ, ମୁଇଁ ପଢ଼ିଛେ, ଷ୍ଟୋରି ଲାଇନ ତଗଡ଼ା, ଡାଇଲଗ ମାନେ ବି ଜବରଦସ୍ତ।
1: ବେଲେ ମୁଇଁ ଡାଇରେକ୍ଟର କେ ଡକେଇ ଦଉଛେ, ରିହର୍ସାଲ୍ରେ ପିଟି ନେବ ଅଫିସ ଭିତରେ।
4: ଏ କାମ କର, କାମ କର, ସବୁବେଳେ କାଏ ନାଟ ତାମସା? ହଏ ହୋ ଶ୍ୟାମଲ, ହେସବୁ ବେଲବୁଡ଼େ ପଚାରିଲେ ନାଇଁ ହେତା, ସରକାର ତମକୁ ସୋଚ ଦରମା ଦଉଛେ।
1: ହଁ, ଲଙ୍କା ପୁଡ଼ି ଗଲେ ବିଭୀଷଣ ରାକି ଲୁହ।
3: ଦେବାସୀ ସବୁ କିଛି ଖରାପ କହିଲେ ଭଲ ଆଜ୍ଞା।
1: ନାଇଁ ଯେ, ହେଲେ କେନ୍ ଗାଏ କେନ୍ତା ରେସ୍ପଣ୍ଡ କରସି, ଗୁରସ ଦୁହିଲା ବାଲା ବନେ କରି ଜାନ୍ସି କାଣା ନାଇଁ, ଢୁଡ଼ା ବେଙ୍କେ ଡେଗ ଡେଗାନି ଶିଖଉଛ ନାଇଁ।
5: ପରୀକ୍ଷାରେ କପିଲ ଧରିବା ଦାବିରେ ଛାତ୍ର ଛାତ୍ରୀ ମାନଙ୍କର ରାସ୍ତାରୋକ ଆନ୍ଦୋଳନ। ଜୁହାର ହୋ ବନ୍ଧୁ।
1: ଜୁହାର ଜୁହାର।
4: ନମସ୍କାର ଆଜ୍ଞା।
5: ନମସ୍କାର ନମସ୍କାର
3: ଆଜ୍ଞା। ଜୁହାର
5: ଜୁହାର।
0: ଗୁଡ୍ ମର୍ଣ୍ଣିଂ।
5: ଗୁଡ୍ ମର୍ଣ୍ଣିଂ।
1: ଯାହା ହେଉ ଆଇଲ,
5: ହଦରା ଲାଗିଥିଲା ନ, ଫେର ଭାବିଲି ଯାଉ ବୁଲି ଆମା ଘାଏ ଅଫିସ ଆଡୁ। ହଁ, ଯେ ତମେ କାଏଁ ଯେ ଇନ୍ତା ଉଟୁସ୍ ପୁଟୁସ୍ ହେଇଯାଉଛ ବନ୍ଧୁ?
1: ପତର ଝଡ଼ା ଦେଖୁଛ ବନ୍ଧୁ, ଶୀତ ମାସେ କେନ୍ତା ବସନ୍ତ ଋତୁ ଇ ଅଫିସ ଭିତରକେ ଢୁକି ଆଇଲା ବୋଲୁଛେ। ଗୁଟେ ପରେ ଗୁଟେ, ଗୁଟେ ପରେ ଗୁଟେ ପତର ଝଡ଼ଲା ଲେଖେ ଝରୁଛନ୍।
0: ୱା ୱା ୱା ୱା ୱା, ଏକ୍ସିଲେଣ୍ଟ! ଆପଣ କବିତା ଲେଖିବାର କଥା ସାର୍, ବଢ଼ିଆ ଡେସ୍କ୍ରିପ୍ସନ୍, ବସନ୍ତ ଋତୁ, ପତର ଝଡ଼ା।
4: ଆପଣ ଲେଖାଲୁଖି କରସନ୍ ଆଜ୍ଞା?
0: ସାର୍ଙ୍କର ପୋଏଟ୍ରିକ୍ ଲାଙ୍ଗୁଏଜ୍ ଉପରେ ବନେ ଦଖଲ, ପ୍ରତିଭାକେ କାଁ ଯେ ଲୁକଉଛନ୍ ସାର୍।
3: ଦେବାଶିଷ ଆଜ୍ଞାଙ୍କୁ କବି ସମ୍ମିଳନୀ ମାନଙ୍କୁ ନେଇକରି ସାଙ୍ଗେ ଯଅନ।
5: ତମେ ଖୋଲ୍କେ ଦେଖିକରି ବଢ଼ିଆ ବହିଟେ ବୋଲୁଛ, ହେଲେ ନାଇଁ ବୁଝିଲ? ମୋ ଡେରି ଥିବାଟାକେ ବନ୍ଧୁ କବିତା ଆକାରରେ ବର୍ଣ୍ଣନା କଲେ, ପ୍ରକୃତିରେ ମୋତେ କ୍ରିଟିସାଇଜ୍ କଲେ ହୋ।
1: ଏତକି ବେଲ ତ ବନ୍ଧର ପାଏନ୍ ଥୟ ହେଇକରି ଥିଲା, ହେଲେ जेंता पुड़ पैन भीतरे ढुकला।

0: କି ବନ୍ଧର ପାଇଁ ଗୁନା
1: ମତେ ପୋଡ ବୋଲୁଛ ତ? ହଏ ହୋ, ମୁଇଁ ଜଲ୍ଦି ଅଫିସ୍ କେ ପହଞ୍ଚି ଗଲେ ଏ ଦେଶର ସବୁ ଯେତେ ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର, ଲୁଟ, ତରାଜ, ରାପ, ମର୍ଡର ଏଟା ସବୁ ବନ୍ଦ ହେଇଯିବା ନାଇଁ?
0: ଇଟା ତମେ ସିନିୟର ହେଇକରି ଜୁନିୟର ମାନଙ୍କୁ ଭଲ ଶିକ୍ଷା ଦଉଛ।
1: ହଏ ହୋ, ହେ କାଠିକେ ଦେଖ ତ କାହାର ଫଟୋ ଝୁଲୁଛେ ଯେ?
0: ଗାନ୍ଧୀ ମହାତ୍ମାଙ୍କର।
1: ଗାନ୍ଧୀ ମହାତ୍ମା ଯେ କି ଦେଶର ସ୍ୱାଧୀନ ଆଣିଦେଲେ, ତାଙ୍କୁ ତ ଲୋକ 56 ବରଷ ଭିତରେ କାନ୍ଥିର ଫଟୋ ଭାବି ନେଲେ ନ? ସେ ଦେଶେ ତମର ମେତର ହେଡ୍ କ୍ଲର୍କ କେ ଠଟୁଛେ ହୋ?
0: କଲେ କଲେ କହ, ଇ ପିଲାମାନେ କଣ ଭାବବେ?
1: ବୁଝିଲ, ତମେ ହେଡ୍ କ୍ଲର୍କ ନୌକରୀ ଛାଡି ନେଇକରି ସଂସ୍କାରକ ବନିଜ ହ
0: ପ୍ରାଣ। ତମର ଇ ଟିଙ୍ଗାଲି ବୁଦ୍ଧିର ଲାଗି ପ୍ରମୋସନ କେବେ ନାଇ ପାଇପାରଲ।
1: ପ୍ରମୋସନ ପ୍ରମୋସନ କିରାନୀ ନୁ ଫେର ହେଡ୍ କିରାନୀ। ଖଡ଼ା ଗଛ ଯେତେ ମୋଟା ହେଲେ ବି ମୁଠିନି ଏଡ଼େ ହେବା ଭାଲ, ଜଙ୍ଗ ଏଡ଼କି ତ କେବେ ନାଇଁ ହୁଏ। ପ୍ରମୋସନ ବୋଲେ ତ ଟେନସନ ହୋ, ମତେ ଶିଖଉଛ ତମେ, ଆଉ ମୁଇଁ ଟିକେ ଫୁର୍ତ୍ତି ରହିଲି ଯେ ତମେ କାଇଁ ଅସହାଉଛ ହ?
2: ଓ ହୋ, ରଣା କିଲାତି କାମ କେନ୍ତା କରି ହେବା?
3: ତିରପାଠୀ ଆଜ୍ଞା, ଆପଣ ଶାନ୍ତିରେ ବସୁନ୍ ତ।
0: ହଁ, ଏଡ଼କି ନିଆବାନ ବାବୁ, ତମେ କପାଲ ଯାଇକରି ଠେଙ୍ଗାତି ବାଜିଲା ତ? କପାଲ ଫାଟିଲେ ଠେଙ୍ଗାର କାଇଁ ଦୋଷ ନାଇଁ?
4: ଅଫିସ ଆଉ ଅଫିସ ହେଇକରି ଅଛେ, ଆସେମ୍ବଲି ବନିଗଲାନ, ଯେତେବେଳେ ଦେଖବ ଆପଣ ଦୁଇ ଜଣଙ୍କ ରୁଲିଂ ପାର୍ଟି ଆଉ ଅପୋଜିସନ ପାର୍ଟି ଲିଡର ମାନଙ୍କର ବାକି ଅଟ୍ରା ଅଟ୍ରି ହେଉଛେ ନ।
1: ହେଲା ହେଲା, ତମେ ମାନେ କାମ କର, ମୁଇଁ ମୋର ପେପର ପଢୁଛେ।
0: ଇଟା ଅଫିସ ହେ, ଅଫିସ ପାଠାଗାର ନୁହେଁ। ସେ
1: ଭୀମସେନ ତ୍ରିପାଠୀ, ତମେ ମୋର ନାତି ସାହେବ କେ ରିପୋର୍ଟ କରବ ଯ? ଶୁଣିଲ, ଇ ଦେଶ ନ ସହଜେ ନୌକରୀ ନାଇଁ ମିଲେ, ଆଉ ଘାଏ ମିଲିଗଲେ ଖେଦବାରଟା ଲାଗିଛେ ହୋ, ଜାଣିଛ?
0: ହେତିର ଲାଗି ତ ଉତ୍ପାଦ ହେଉଛ।
1: ହଏ ହୋ ବନ୍ଧୁ, ତୁମେ ଗୋଟେ ଖିଜିନି ଓ କେ ହ? କିରାନୀ କାମତି ଖଟି କରି କିଏ କେବେ ପୁରସ୍କାର ନାଇଁ ପାଇବାର ତାଲ? ତମେ ଯଦି ପାଇବାର ଆସ ରଖିଛ, ନିଜେ ବସିକରି କଲମ କେ ଥୁତା କରୁଥ, ହେଲେ ମତେ ଡିଷ୍ଟର୍ବ ନାଇଁ କର। ନମସ୍କାର।
3: ଏକ୍ସିଡେଣ୍ଟ, ଅପହରଣ, ରେପ, ମର୍ଡର, ରାହାଜାନୀ, ହେଲେ କାଁ ଖୁସିର ଖବରଟେ ବାହାରିଲା ଯେ?
1: ପଢି ଦେଖ ତ ଅନିଲ,
3: ରୁଟିରେ ଜଗନ୍ନାଥଙ୍କ ଆବିର୍ଭାବ।
1: ହସବ ନାଇଁ, ଆଉ କାଇଁ ଠାନ୍ ନାଇଁ ମିଳିଲା ଜଗନ୍ନାଥଙ୍କୁ?
2: ନାଇଁ ନାଇଁ, ଭଗବାନ ତ ପ୍ରତି ଅଣୁ ପରମାଣୁରେ ଅଛନ୍, ଏଟା ରୁଟି ଆ ସର୍ବବ୍ୟାପୀ ପରେ ସେ ରୁଟିରେ ରହିବେ ନାଇଁ।
0: ଯେ ଇ ପ୍ରବଚନଟା ବେଲବୁଡ଼ିଆ ଶୁଣାଲେ ଭଲ ହେତା ଦେବାଶିଷ।
2: ସରି, କାଏଁ କରବେ,
0: କାଣା କରି ହେବା? ଇଂରେଜ ମାନେ ପଲେଇ ଗଲେ, କାହିଁ ଗଲେ?
5: ପଲେଇ ଗଲେ
0: ହେଲା, ବନେ ୱାର୍ଡଟେ ଛାଡ଼ି ଦେଇକରି ଗଲେ, ବନେ କରି ଲାତେ ମାରି ନିଅ, ସରି କହିଦେଲେ ପାର, ଛଟକିବାର ଲୋକ ଛଟକୁ ଥାଉ।
6: ତ୍ରିପାଠୀ ଆଜ୍ଞା ନମସ୍କାର।
0: ନମସ୍କାର
6: ପଟନା ଆଜ୍ଞା, ନମସ୍କାର।
1: ଆରେ ସୁଜିତ ନମସ୍କାର।
5: ନମସ୍କାର,
6: ଗୁଡ୍ ମର୍ଣ୍ଣିଂ। ନମସ୍କାର
0: ସୁଜିତ।
6: ଆଜ୍ଞା,
0: ତମର ଘଡ଼ି ଠିକ୍ ଟାଇମ୍ ବତଉଛେ ତ?
6: ମୋର ଘଡ଼ି ତ ସବୁବେଳେ ଟିପ୍ଟପ୍ ଆଜ୍ଞା।
0: କେତେ ବାଜିଲାନ?
6: ଆପଣ ପିନ୍ଧିଛନ୍ କାଇଁ ଯେ?
0: ମୋର ଘଡ଼ି ଉପରେ ମୋର ଆଉ ଭରସା ନାଇଁ ନ ବାବୁ।
1: ଏତକିରି କିନ୍ଦ୍ରା ବୋଲା କାଁ କରୁଛ ହ? କହି ନିଅ ହୋ, କାଁ ହେଲା ଯେ ଅଫିସ କେ ଆଇବା ଡେରି ହେଲା ଯେ?
6: ହଁ, ସକାଳୁ ଗାଧି ପାଧିକିରି ମନ୍ଦିର କେ ଯାଇଥିଲି, ମନ୍ଦିର କେ ଢୁକିଲି କି ଦେଖିଲି ଯେ ପିଲା ଗୁଡ଼ାଦୁ ପୂଜାରୀ ସାଙ୍ଗେ ଆର୍ଗୁମେଣ୍ଟ କରୁଛନ୍।
3: କାଁ ହେଲା ଯେ?
6: ପିଲାମାନେ କହୁଛନ୍ ପୂଜାରୀ କେ ତତେ ଚନ୍ଦନ ମଖାବାର କେ ପଡ଼ବା, ପୂଜାରୀ କହୁଛେ ବହନି କର ମଖାମି
4: ଗୁଡ଼ି ଦିପେର ବହନି।
6: ଶୁନ ନ, କଥାଟା ଏତକି ଦୂରକେ ପଲାଲା ଯେ ପିଲାମାନେ ପୂଜାରୀର ଏଗେନ୍ଷ୍ଟ ଷ୍ଟ୍ରାଇକ୍ କରବାରକେ ଧମକି ଦେଲେ, ତର୍ସରେ ସେମାନଙ୍କୁ ବୁଝେଇ ସୁଝେଇ କରି ବଟାଲି, ଘରକେ ଫେରୁନ୍ ଫେରୁନ୍ 10:30 ସେନୁ
2: ବେଲେ ମାପ୍ରୁ ମାନେ ମନ୍ଦିର ଛାଡ଼ିକେ ରୁଟି ପାରୁଟି ନ ନାଇଁ ରହିବେ?
0: ବାଟ ଯାକର କୈଫତ ମାନେ ଘୁଷି ଘୁଷି କରି ଆଇଥିସ କାଁ? କଥା ନେଇ କହିକିରି ଭୁର୍ତେ ନେମି ବୋଲୁଛ? ପାନ ଦୋକାନେ, ଚାହା ଦୋକାନେ ଫାଲତୁ ରାଜନୀତି ଚର୍ଚ୍ଚା କଲେ ଅଫିସ ଆଇବାର ସମୟ ଜଣା ପଡ଼ବା?
6: ଛୁଚାଟାକେ ଆପଣ ସିଧା ସୁଜନ ଆଜ୍ଞା, ରାତ କାମ କରିନମା।
0: ଇ ଦୁଇ ଖୁନା ପୁଣିକିଆ ଘୁଷବାର କେ ଯେନ୍ ଛୁଆ ହଦରୁଛେ, ସେ ଛୁଆକେ 15 ଖୁନା ପୁଣିକିଆ ଘୁଷବାର ଟାକ୍ସ କେନ୍ ମାଷ୍ଟର କେନ୍ ଭରସାତି ଦେବା କହ ତ? ଯ ତୁମର ସିଟ୍ କେ ଯ
6: ଆଜ୍ଞା।
1: କେତେ ବାଜିଲା ଗା? ହେ 12 ଡେଗି ନେଲାନ, ମୁଇଁ ଯାଏସି ନର୍ସରୀ।

0: ଆର ଭଲ ମନ୍ଦ ବୁଝେଇ କରି ଯାଉଥିବ।
1: ଆପଣ ପ୍ରୋବ୍ଲେମ ନାଇଁ ବୁଝନ୍ ସାର।
2: ଟୁକେଲଟେ 10 କିଲୋମିଟର ଦୂର ଯାହାସ କରବାଟା କମ୍ ପ୍ରୋବ୍ଲେମ ଆଜ୍ଞା।
0: ଯେ ସବୁଦିନ ପ୍ରୋବ୍ଲେମ
1: ଆମର ଗାଁ ଛକେ ଚାଷୀମାନେ ରାସ୍ତା ରୋକ ଆନ୍ଦୋଳନ ଚଲେଇଛନ୍। ସବୁ ଗାଡି ମଟର ବନ୍ଦ ହେଇଯାଇଛି। ଦୁଇ ଚକିଆ ଗାଡି ଛାଡି ନେଉଥିଲେ ବୋଲି ଜନକର ମୋଟର ସାଇକେଲ ତେ ଲିଫ୍ଟ ପାଇକରି ପଲେଇ ଆସିଲି।
3: ଏ ରାସ୍ତା ରୋକ ଆନ୍ଦୋଳନ ଗୋଟେ ଫେସନ ହେଇଗଲାନ ଇବୁଆ। ଏ ଘରେ ମାଝି ମୁନୁ ଝଗଡ଼ା ଲାଗିଲେ ବି ରାସ୍ତା ରୋକ ଆନ୍ଦୋଳନ।
2: ସୁନନ୍ଦା ଟାଉନ ନ ଘରଟେ ଭଡ଼ା ନେଇ ଯାଇତ ବେଲେ
0: ଭଲ ହେତା। ଦେବାଶିଷ ଜଲ୍ଦି ଘରଟେ ଦେଖି ନିଅ।
2: ଆମର ଘର ପାଖେ ଭଡ଼ା ଘର ଗୋଟେ ଖାଲି ଅଛି।
4: ଫଟଫଟିଟେ ଘିନିବ କ ନାଇଁ ଯେ।
0: ଆଉ କାହାର କିଛି ମତାମତ ଦେବାର ବାକି ରହିଲା? କାମ ଠକବାର ବାହାନା ମାନେ ଶିଖିଛ ମାୟ କି? ସୁନନ୍ଦାର କଥା ମୁଇଁ ବୁଝମି। ତମେ ମାନେ ଯଦି ସବେ ବଡ଼ ବାବୁ ହେବ ମୁଇଁ କାଁ ଯେ ବିହାର ସେ ନାଇଁ ନେଇଯିମି।
1: ଛାଡ଼ୁନ୍ ସାର, ମୁଇଁ ତ ଆସିଲି ନ
0: ଯେ। 1 ବଜେ ଅଫିସ କେ ଆବ ଯେ।
1: ପ୍ରୋବ୍ଲେମ ପରେ କହିଲି ସାର।
0: ସବୁଦିନ ଏନ୍ତା ରାସ୍ତା ରୋକ ହେଲେ ଅଫିସର କାମ ରୋକ ହେଇଯିବା ଯେ।
1: ଉଡାଜାହାଜ ମୋର ନୁ ନାଇଁ ନ ଯେ ଉଡି କରି ସିଙ୍କି ନା ଅଫିସ କେ ପଲେଇ ଆଇମି।
0: ହସ ହସ, ଚାନ୍ସ ଖୋଜୁଥିଲ ତ ସବେ।
1: ଦେଖୁନ୍ ସାର, ଆପଣ ଅଯଥାରେ ଆଇଡିଓଲୋଜି ଦେଖଉଛନ୍। ଇ ଅଫିସର ପିଅନ ଏତକି ବେଲତକ ନାଇଁ ଆଇବାର ତ। ମୁଇଁ ଯାହା ହେଲେ ବି କିରାନୀଟି ଆଏ, ମ୍ୟାଟର ଅଫ ପ୍ରେଷ୍ଟିଜ। ଯଦି ଆପଣଙ୍କୁ କିଛି ଅସୁବିଧା ଲାଗୁଛି ଆପଣ ମୋର ଉପରେ ଆକ୍ସନ ନେଇ ପାରନ୍।
0: ନାଇଁ ନାଇଁ ନାଇଁ, ମୁଇଁ କାଁ ଯେ ଆକ୍ସନ ନେମି? ହିଟର ଭିତରେ ରଗ ରଗ ହେଇକରି ଯେନ୍ କୋଇଲ ଜଲୁଛି ସେନୁ ପାନ ରୁକିକରି ମୁଇଁ କାଁ ଯେ ମୋର ଜୀବନ ହାରମି।
1: କାଣ ବୋଇଲେ? କାଣ କହିଲେ? ମୁଇଁ ହିଟର ର କୋଇଲ ଆଏ, ଆପଣ ମୋର ଉପରେ ଯାହା ତାହା ରିମାର୍କ କରୁଛନ୍, ମୁଇଁ ସାହେବଙ୍କୁ ଯାଇକରି କମ୍ପ୍ଲେନ କରମି।
2: ତମକୁ ନାଇଁ କହି ସୁନନ୍ଦା, କାଁ ଯେ ଏତେ ସେଣ୍ଟିମେଣ୍ଟାଲ ହେଇଯାଉଛ? ଆଜ୍ଞା ଆପଣ ଚେୟାର ରେ ବସୁନ୍ ତ।
1: ମୁଇଁ ହିଟର କୋଇଲ ଆଏ।
5: ସୁନନ୍ଦା, ତମେ ତମର କାମ ଧନ୍ଦା କର ତ, ବୟସ ହେଲାନ ବନ୍ଧୁର, ଖିଚକି ଯାବାରଟା ସାଧାରଣ କଥା ଏ।
0: ସବୁ ମୋର ବୟସର ଦୋଷ ହେରେ ମା, ମୋର ବନ୍ଧୁର ବୟସ ଅଛେ ବୋଲିକରି ତାଙ୍କର ଗାଡ଼ି ସଜା ସଜା ଚାଲିଛି।
4: ଛାଡ଼ୁନ ଆଜ୍ଞା, ଇ କେଚେର କାଜେ ଠିକ 1 ବାଜିଗଲାନ।
0: ହଉ ସବେ ନିଜ ନିଜର କାମଧାମ କର। ବନ୍ଧୁ ତମେ ଠିକ କହିଥିଲ ହୋ, ପ୍ରମୋସନ ମାନେ ହିଁ ଟେନସନ ବୋଲିକରି।
5: ବନ୍ଧୁ ଓ ହୋ ହେଲା ପରେ
3: ନାନୀ, ସ୍ୱିଟର ପ୍ୟାଟର୍ନ ବହୁତ ବଢ଼ିଆ ଦିଶୁଛେ।
0: ସ୍ୱିଟର? ହଁ ହଁ, ଗୁଥ ଗୁଥ, ଘରେ କେତେବେଳେ ସମିଆ ପାଇବ?
1: ଅଫିସ ରୁ ଯାଉ ଯାଉ 6 ବାଜିଯାଇସି ସାର।
2: ସାର, ବିପିଏଲ ଲିଷ୍ଟ ଆପଣ ରଖିଲେ କେ?
1: ନାଇଁ ନାଇଁ, ମୁଇଁ ଭେରିଫାଏ କରିଦେବି ବୋଲି ଘରକେ ନେଇଥିଲି, ଆନବାର କେ ଭୁଲି ଗଲି।
0: ହଜି ହୁଜା ବୋଲେ ମୁଇଁ ବନ୍ଧା ଯିମି ସିନା।
2: କାହିଁ ହଜବା, ନାନୀ ବହୁତ କେୟାରଫୁଲ ଆନ।
1: ତୁମେ ତ ମୋର ନୁ ସିନିୟର ହବ, ମତେ ଫେର ନାନୀ ବୋଲୁଛ?
0: ଓହୋ, ଜାତକ ମାନେ କାଲି ଧରିକରି ଆଇବ ତ, କିଏ ବଡ଼ ଆର କିଏ ସାନ ବାରି ଦେମା।
1: ମୁଇଁ ଜୁନିୟର ଆଏ ନା।
0: ହେଲା ବୋଇଲି ଯେ, ହେଲା ହେଲା ବୋଇଲି ହେ, ଉଲ ସୂତା କେ ରଖି ଦେଇକରି ହେ କାଗଜ ପତ୍ର ଉପରେ ଟିକେ ନଜର ଦିଅ, ମୋର କଥା ଟିକେ ମାନ, ମୁଇଁ ପୁରା ତୁମର ବାପ ସମାନ ଲୋ।
6: ତ୍ରିପାଠୀ ଆଜ୍ଞା ଜୁହାର।
0: ଜୁହାର
6: ପଟ୍ଟନାୟକ ଆଜ୍ଞା ଜୁହାର।
5: ଜୁହାର
6: ଦିଦି। ଜୁହାର
1: ଜୁହାର ଜୁହାର
6: ଆଜ୍ଞା ଜୁହାର
7: ଜୁହାର ଜୁହାର
6: ଜୁହାର ଆଜ୍ଞା।
5: ଇଂଲିଶ ପେପର ଧରିଛୁ କେବ?
6: ହଏ ସାହେବ, ଆଏବେ ତ ଇଛେନ, ବୁହିଁ ଆନିଛେ ଘରୁ।
5: ଆନଘା ଡୁଙ୍ଗି ନେମା
0: ଇଛେନ କା ଆଇଲୁ ବାବୁ?
6: ତରସରେ ଆଉଛେ, ଡେରି ହେଇଯିବା ବୋଲିକରି।
0: ଡେରି ହେଇଯିବା? ଓ ଖାଇ ଯିବାର ସମୟ ହେଇ ବସଲାନ ପରେ
6: ଯେ ମୁଇଁ କାଁ କର୍ମି?
0: ତୁଇ କାଁ କରବୁ?
6: ମ୍ୟୁନିସିପାଲିଟି ଟ୍ରାକ୍ଟର ର ଟିକେ ଫୁରସତ ଅଛେ, ହେଲେ ଅର୍ଲି ଜୀବନ ଥି ଫୁରସତ ବୋଲବାରଟା ବାସୁଦେବ ଦେଖୁନ ନ। ଅର୍ଡ଼ର୍ଲି ଛୁଟି ନେଇଛେ ବୋଲି ଦୁହି ଆଡ଼ର ଡ୍ୟୁଟି ମୋତେ ସମ୍ଭଲାବାରକେ ପଡ଼ୁଛେ। ସଖାଲୁ ସାହେବ ଘରର କୁକୁରକେ ନେଲି ପଡ଼ିଆ ଆଡ଼କେ, ସେନୁ ଆଇଲି କି ମହାପୁରୁ ପୂଜାର ଲାଗି ଫୁଲ ନୁରି ଗଲି, ତାର ପରେ ଗଲି ହଟ୍ଲିକେ ତୁମ ଶାଗ ଘିନି।
2: କଥାନି ଆଇବ?
6: କଥାନି ନୁହେଁ, ସେ ଉପନ୍ୟାସ ଆଏ, ଶୁଣୁ ନ। ତାପରେ ସାହେବର ଝିକେ ସ୍କୁଲ ନେଇ ଛାଡ଼ଲି, ସ୍କୁଲ ଫିରିଲି କି ଇହା ବାଲ୍ଟିଟେ କପଡ଼ା ଦନ୍ତେଇ ଦେଲେ ସାହେବେନ, ଅଧା କାଚିଛେ, ଟେପନ ପାନି ନାଇଁ ଆଇଲା ଯେ ବୋରିଂ ନୁ ବୁହିଲି ଦୁଇ ଭାର, ତେତ କର ତ ଇଟା ନର୍ଦି ତେଲ ଆଉଛେ ଆର
3: ମେସିନ ବି ହଦରି ନେବା।
0: ହେଲେ ବିଲ ବନିହା ବିଲ ହେଲା ନବ
6: ଖୁ, ଆମେ ତ ଅଫିସ କେ ଆଉଛୁ, ହେଲେ ଯାଉନ୍ ଦେଖବେ ତ ସାହେବ ଏତକି ବେଲ ତ ଗାଧବାର ନାଇଁ ତେଲ।
1: ଗୋପାଲ ତୁଇ ଭି ଓଏସ ଦେଇ ପକାନ, ସାହେବ ବନିଗଲେ ତତେ ହେଲେ କିଏ ଯିବାର ଆଇବାର କଥା ପଚରାବ?
6: ଚେଷ୍ଟା କର୍ମା ଦିଦି।
0: ହଉ ଗୋପାଲ, ହେ ଚିଠି ପତ୍ର ଯାହା ଆନିଛୁ ଅନିଲ କେ ଦେଇଦେ।
6: ଆଜ୍ଞା
0: ଅନିଲ, ସବୁ ରିସିଭ କରିନିଅ।
3: ଆଜ୍ଞା।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର ଥାନେଦାର, ଶିଳ୍ପୀ ବାପି ଲେହେରୀ, ଅନୁରାଧା ପୌଡ଼ୱାଲ ଏବଂ ସାଥୀ, ଗୀତ ରଚନା ଇନ୍ଦିୱାର, ସଙ୍ଗୀତ ବାପି ଲେହେରୀ।